0: ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଏଥର ପ୍ରକୃତି କିପରି ଆମକୁ ଶିକ୍ଷା ଦେଉଛି, ମନୁଷ୍ୟ କିଭଳି ଜୀବନ ବିତେଇବା ଉଚିତ, ଏଥିପାଇଁ ପରମାତ୍ମା ଶାସ୍ତ୍ର ଦେଇଛନ୍ତି ସନ୍ଥ ମହାପୁରୁଷଙ୍କର ମାର୍ଗଦର୍ଶନ। ତା ସହିତ ପ୍ରକୃତିରେ ମଧ୍ୟ ଏଭଳି ରଚନା କରିଛନ୍ତି ଯେ ତା'ର ପ୍ରତ୍ୟେକ ବସ୍ତୁ କିଛି ନା କିଛି ଶିକ୍ଷା ପ୍ରଦାନ କରୁଅଛି, କେବଳ ଆବଶ୍ୟକ ରହିଛି ଗୁଣଗ୍ରାହୀ ଦୃଷ୍ଟିର। ପୃଥିବୀ ଉପରେ ଲୋକେ କେତେ ଆଘାତ ଏବଂ କ'ଣ କ'ଣ ଉତ୍ପାତ କରିନଥାନ୍ତି, କିନ୍ତୁ ନା ସେ କାହାର ପ୍ରତିଶୋଧ ନିଏ ନା ଦୁଃଖ ବିଳାପ କରିଥାଏ। ପୃଥିବୀ ସେହିପରି ଧୈର୍ଯ୍ୟର ଶିକ୍ଷା ଦିଏ। ବୃକ୍ଷ ସ୍ୱୟଂ ପ୍ରଖର ରୌଦ୍ରତାପ ସହ୍ୟ କରି ମଧ୍ୟ ଅନ୍ୟକୁ ଛାୟା ଓ ଫଳ ପ୍ରଦାନ କରିଥାନ୍ତି, ଫଳ ଆସିବା ମାତ୍ରେ ନଇଯାଆନ୍ତି। ସେମାନେ ଶିକ୍ଷା ଦିଅନ୍ତି ଯେ ଜୀବନ ପରୋପକାର ପାଇଁ ମିଳିଛି, ଆମ ପାଖରେ ଯାହା ବି ଯୋଗ୍ୟତା ଗୁଣ ଅଛି ସେସବୁ ସନ୍ଥ ମହାପୁରୁଷ ସମାଜର ପ୍ରତିଦାନ, ତେଣୁ ସେଥିପାଇଁ ଅଭିମାନ ନ କରି ନମ୍ର ଏବଂ ବିନୟୀ ହୁଅନ୍ତୁ, ଏହା ମଧ୍ୟ ମହାନତାର ଲକ୍ଷଣ। ପବନ ଶିକ୍ଷା ଦେଉଛି ଯେ ଯୁଆଡ଼େ ଗଲେ ମଧ୍ୟ ଆସକ୍ତ ହୁଅ ନାହିଁ, ସମୁଦ୍ର ଗମ୍ଭୀରତାର ଶିକ୍ଷା ଦେଉଛି। ସମୁଦ୍ର ଲହଡ଼ି କୂଳରେ ସ୍ଥିତ ଶକ୍ତ ଚଟାଣରେ ମଧ୍ୟ କ୍ଷତ ସୃଷ୍ଟି କରିଦେଇଥାଏ। ଲହଡ଼ି ଶିକ୍ଷା ଦେଇଥାଏ ଯେ ଜୀବନରେ ଅସମ୍ଭବ ଜଣାପଡ଼ୁଥିବା କାର୍ଯ୍ୟ ମଧ୍ୟ ଧୈର୍ଯ୍ୟପୂର୍ବକ ନିରନ୍ତର ପ୍ରଯତ୍ନ କଲେ ସମ୍ଭବ ହୋଇଥାଏ। କଠିନତାର ସାଗର ପାରି ହେଲା ପରେ ହିଁ ସଫଳତାର ସ୍ୱର୍ଣ୍ଣକ୍ଷେତ୍ରରେ ପହଞ୍ଚି ହୁଏ। ନେଇଯିବା ଏକ ବିଜ୍ଞାପନ ବିରତି।
1: ନମସ୍କାର, ମୁଁ ହୁଁ କୈଳାଶ ଖେର ଓ ଆକାଶବାଣୀ କେ ସଭି ଶ୍ରୋତାଓଙ୍କୁ ମେରା ବାରମ୍ବାର ପ୍ରଣାମ। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश खेर।
2: अदम्य शक्ति एवं शौर्य की पहचान है भारतीय सेना, जल थल गगन की रक्षा का वरदान है भारतीय सेना, हर संकट का समाधान है भारतीय सेना, भारत का गौरव है, स्वाभिमान है भारतीय सेना।

କଠୋର ସିମେଣ୍ଟ ଢଳେଇ ରାସ୍ତାର ଫାଟ ମଧ୍ୟରୁ ବାହାରି ଉଙ୍କି ମାରୁଥିବା ଘାସ ଶିକ୍ଷା ଦେଇଥାଇଛି। ପରିସ୍ଥିତି ଯେତେ ପ୍ରତିକୂଳ ହୋଇଥିଲେ ମଧ୍ୟ ନିଜର ପରିସ୍ଥିତି ସହିତ ମିଶାଇବାକୁ ଚେଷ୍ଟା କରିବା ଉଚିତ। ମହାପୁରୁଷଙ୍କ ମାର୍ଗଦର୍ଶନ ଏବଂ ନିଜର ପୁରୁଷାର୍ଥ ଥିଲେ ବଡ଼ରୁ ବଡ଼ ଅସଫଳତା କଠିନତା ମଧ୍ୟ ସଂକଳ୍ପକୁ ଡେଣାଯୋଡ଼ି ସଫଳତାର ଆକାଶରେ ଉଡ଼ିବାକୁ ରୋକିପାରିବ ନାହିଁ। ପବନରେ ତରଙ୍ଗାୟିତ ହେଉଥିବା ବୃକ୍ଷଲତାର କୋମଳ ସବୁଜପତ୍ର ସୁଗନ୍ଧରେ ପରିପୂର୍ଣ୍ଣ ପ୍ରସ୍ଫୁଟିତ ପୁଷ୍ପ ସଙ୍କେତ କରିଥାନ୍ତି ଯେ ଜୀବନକୁ ଏପରି ନିର୍ମାଣ କର ଯେପରିକି ଯିଏ ବି ଆମ ସହିତ ମିଶିବ ପ୍ରସନ୍ନତା ଆନନ୍ଦ ଏବଂ ଉତ୍ସାହରେ ଭରିଯିବ। ପକ୍ଷୀର କଳରବ ସନ୍ଦେଶ ଦେଇଥାଏ ଯେ ଅତୀତରେ ସ୍ମରଣ କରି ସୁଖୀ ଦୁଃଖୀ ହୁଅ ନାହିଁ, ଭବିଷ୍ୟତରେ ଚିନ୍ତା କରି ଦୁଃଖିତ ହୁଅ ନାହିଁ। ବର୍ତ୍ତମାନ ଯେଭଳି ପରିସ୍ଥିତି ଆସିଲେ ମଧ୍ୟ ସେଥିରେ ସଦା ଆନନ୍ଦ ଆହ୍ଲାଦ ସୋହଂ ପୁରୁଷର ଅଥବା ସର୍ବହମ୍ର ଗୀତ ଗାଉଥାଉ। ଅନୁକୂଳ ପରିସ୍ଥିତି ଦେଇ ପରମାତ୍ମା ମୋତେ ଉତ୍ସାହିତ କରୁଛନ୍ତି ଆଉ ପ୍ରତିକୂଳ ପରିସ୍ଥିତି ଦେଇ ଆସକ୍ତି ହଟାଇବାକୁ ଚାହୁଁଛନ୍ତି। ଏହିପରି ଧନ୍ୟବାଦର ଭାବ ରଖି ପରମାତ୍ମାରେ ଗୁଣଗାନ କରି ନିଜ ହୃଦୟକୁ ଚାଲୁ ରଖନ୍ତୁ। କାଲି ଘଟାଉ କି ବାଦ ଆତ୍ ହେ ନବସର୍ଜନ ବରସାତ, କାଲି ରାତ କେ ବାଦ ଆତା ନବ ଉତ୍ସାହଦାୟିକ ସ୍ୱଭାବ, पतझड़ के बाद आता बसत नवपल्लवों के साथ, परिवर्तन ही नियम संसार का ही राही, धैर्य न छोड़ जरूर मिटेंगे दुख की आषाढ़।

ଜାଣିନେ ବା କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଆଜି ଜାଣିବା ମୂଳାର ଔଷଧୀୟ ଗୁଣ ସମ୍ପର୍କରେ। ଯଦି ଗ୍ୟାଷ୍ଟ୍ରିକ୍ ଅଲ୍ସର୍ ହେଉଛି ତାହେଲେ ପ୍ରତିଦିନ ସକାଳେ ଖାଲି ପେଟରେ ମୂଳା ଜୁସ୍ ପିଇବା ଦ୍ୱାରା ଏହା କମିଯାଇଥାଏ। କଞ୍ଚାମୂଳ ଖାଇଲେ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ, ଲିଭରକୁ ସୁସ୍ଥ ରଖିଥାଏ। ଓଜନ ହ୍ରାସ କରିବାରେ କଞ୍ଚାମୂଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। କଞ୍ଚାମୂଳରେ ଭିଟାମିନ୍ ସି ଥାଏ, ତେଣୁ ଏହାକୁ ରୋଷେଇ ନକରି କଞ୍ଚା ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଡାଇବେଟିସ୍ ରୋଗୀ କଞ୍ଚାମୂଳ ଖାଇଲେ ସୁଗର ଲେଭଲ ନିୟନ୍ତ୍ରଣରେ ରହିଥାଏ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ମୂଳା ଲାଭ ଥାଏ, ହାର୍ଟକୁ ସୁସ୍ଥ ରଖିଥାଏ। ମୂଳା କର୍କଟ ରୋଗ ହେବାର ସମ୍ଭାବନାକୁ ଦୂରେଇ ଦେଇଥାଏ, କ୍ୟାନ୍ସର ହେବାକୁ ଦେଇନଥାଏ। ମୂଳା ଖାଇଲେ ଚର୍ମ ଉଜ୍ଜ୍ୱଳ ଚମକପ୍ରଦ କରିବା ସହିତ ବ୍ରଣ ହେବାକୁ ଦେଇନଥାଏ।

ଆଜିର ତାପମାତ୍ରା ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭବାନୀପାଟଣା ସହରର ସର୍ବୋଚ୍ଚ ତାପମାତ୍ରା 28 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 23 ଡିଗ୍ରୀ ସେଲସିୟସ୍ ରହିଛି।

ପାଣିପାଗ ଓଡ଼ିଶାର ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

ସମୟ ଗତିଶୀଳ, ନିଜ କର୍ତ୍ତବ୍ୟ ପଥରେ ସର୍ବଦା ସଚେତନ ଏବଂ ସମୟାନୁବର୍ତ୍ତୀ, ଅପେକ୍ଷା ଭଳି ଶବ୍ଦ ତା ପାଖରେ ନାହିଁ। ଏହିପରି ସମୟର ଗତି ମଧ୍ୟରେ ଆପଣଙ୍କ ପାଇଁ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲାଝରକା କାର୍ଯ୍ୟକ୍ରମକୁ ସ୍ଥାନିତ କରିଥିଲୁ। ସମୟର ଅବଧି ବର୍ତ୍ତମାନ ପୂର୍ଣ୍ଣ ହୋଇସାରିଛି, ଆପଣଙ୍କୁ ଆମ ବିଦାୟ ନେବାକୁ ହେବ। ତା ପୂର୍ବରୁ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଅନୁରୋଧ କରିବି। ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ଆଗକୁ ସରସ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସହାୟକ ହେବ। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍କୋଡ୍ ନମ୍ବର 7660001। ଏହା ବ୍ୟତୀତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଏତିକି କହିବି, ଯିଏ ନିଜେ ଅଧିକ ଲଜ୍ଜାଶୀଳ ସେ ସବୁ ଲୋକଙ୍କ ମଧ୍ୟରେ ଶ୍ରେଷ୍ଠ ରୂପେ ଗଣିତ ହୁଏ। ସେ ନିଜର ଅନନ୍ତ ତେଜ, ଶୁଦ୍ଧ ହୃଦୟ ଏବଂ ଏକାଗ୍ରତାରେ ଯୁକ୍ତ ହେବା ଯୋଗୁଁ କାନ୍ତିରେ ସୂର୍ଯ୍ୟଙ୍କ ପରି ଶୋଭିତ। ଆପଣଙ୍କ ସହିତ ଆଜିର ଉପସ୍ଥାପନରେ ଥିଲି ମୁଁ ସ୍ୱପ୍ନ କୁମାର ବେହେରା। ରହୁଛି, ନମସ୍କାର।

ସେ ସହିଲା ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12ଟାରେ ଲୋକଗୀତ କ୍ରମରେ ଧୁଡ଼ୁକି ଗୀତ ପ୍ରଚାର କରିବୁ। ପରିବେଷଣ କରିବେ ନରନାଥ ସାବର ଏବଂ ସୁଶୀଳା ଦେବୀ। ଦିନ 12:15 ଶୁଣିବେ ବୁଢ଼ୀପଦର ଦେବଗିରିଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାହୁଡ଼ ଯାତ୍ରାର ବେତାର ବିବରଣୀ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 12:45। ଚାଷର କଥା ରହିଛି ଦିନ 1:10। ଦିନ 1:20 ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ରହିଛି ଶକ୍ତିରୂପା। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରର ଗୀତ। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଚଳିତ ଅଧିବେଶନକୁ ଏଠି ଶେଷ କରୁଛୁ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

0: ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ ଧୁଡ଼ୁକି ଗୀତ। ପରିବେଷଣ କରିବେ ନରନାଥ ସବର ଓ ସୁଶୀଳା ଦେବୀ। ତା ପୂର୍ବରୁ କିଛି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ PM ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆଚ୍ଛା

0: ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

भगत मरुछन भाली भुलेनाथ भुली गलत भगत मरुछन भाली भुलेनाथ।

ଶୁଣୁଥିଲେ ଲୋକଗୀତ କ୍ରମରେ ଧୁଡ଼ୁକି ଗୀତ, ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା ବୁଢ଼ୀପଦର ଦେବଗିରିଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ବେତାର ବିବରଣୀ।

0: ନମସ୍କାର। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଦେବଗିରି ମଠରେ ଦଧିବାମନ ଜୀଉଙ୍କ ବାହୁଡ଼ାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
1: ମୋ ନାଁ ସୁନୀଲ କୁମାର ଧଣାମାଝୀ, ଟ୍ରଷ୍ଟି ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଦେବଗିରି ମଠ। ଆଜି ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କର ପବିତ୍ର ବାହୁଡ଼ା ଯାତ୍ରା ଥିଲା। ମାଉସୀ ଘରରୁ ଭଗବାନ ଆସିଲେ ମନ୍ଦିରକୁ। ଆଜି ପ୍ରତ୍ୟୁଷରୁ କବାଟ ଫିଟା ନୀତି, ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ଯାହା ବିଧିବିଧାନ ଅଛି ସେସବୁ ଚାଲିଲା। ଆଉ ଅପରାହ୍ନରେ ଭଗବାନଙ୍କୁ ବେଶ କରାଗଲା। ବେଶ କରିକରି ଭକ୍ତମାନେ ଦର୍ଶନ କଲେ। ଭକ୍ତମାନେ ଦର୍ଶନ କଲା ପରେ ଅପରାହ୍ନ ସମୟରେ ନୀତିକାନ୍ତି ସମାପ୍ତି ହେଲା। ଭକ୍ତମାନେ ଦର୍ଶନ କରିବା ପରେ ଆମେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କୁ ପହଣ୍ଡି କଲୁ। ପହଣ୍ଡି କରିବା ଆଗରୁ ଏଇଠି ଗୋଟେ ବିଧି ଅଛି ଆମର ସେବାୟତ। ଏଇ ସେବାୟତ ପରିବାର ଯାଦବ ସମ୍ପ୍ରଦାୟ ମଧ୍ୟରେ ଯାଆନ୍ତି। ତ ଯାଦବ ରମଣୀମାନେ ଆଗ ବନ୍ଦାପନା କଲେ। ବନ୍ଦାପନା କଲା ପରେ ଆମର ଯେଉଁ ମୁଖ୍ୟ ସେବାୟତ ଅଛନ୍ତି ତପିବର ଦାସ, ସିଏ ମନ୍ତ୍ରପୂତ ଜଳରେ ପଥମାର୍ଜନ କଲେ। ଏଇଠି ଆଗରୁ ପରମ୍ପରା ଅଛି। ତ ଟ୍ରଷ୍ଟି ହିସାବରେ ମୋତେ ସେ ସୌଭାଗ୍ୟ ମିଳିଲା ଛେରାପହରା କରିବାକୁ। ଆଉ ଅନ୍ୟ ସହଯୋଗୀମାନେ ବି ଥିଲେ, ସେମାନେ ଭଗବାନଙ୍କୁ ଘଣ୍ଟ, ସଂକୀର୍ତ୍ତନ, ଡମ୍ବାଜା ଏସବୁ ସହିତ ରଥକୁ ଅଣାଗଲା। ରଥ ଦକ୍ଷିଣାଭିମୁଖୀ ହୋଇକରି ପରିକ୍ରମା କରାଯାଏ। ପରିକ୍ରମା କଲାପରେ ଭଗବାନଙ୍କୁ ରଥାରୂଢ଼ କରାଯାଇଥିଲା। ଭଗବାନଙ୍କୁ ରଥାରୂଢ଼ କଲାପରେ ସେଇଠି ଗୋଟେ ଆମର ବିଧି ଅଛି, ଏଇଟା ପ୍ରାଚୀନ କାଳରୁ ଚାଲି ଆସୁଛି ଦେବଗିରିରେ, ଡାହୁକ। ତ ଡାହୁକ ଦାୟିତ୍ୱ ପ୍ରାୟ 15-20 ବର୍ଷ ହେଲାଣି ବିଜୟ ଧଙ୍ଗଣାମାଝି ତୁଲେଇ ଆସୁଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ମକର ଧଙ୍ଗଣାମାଝି ଓ ଅନ୍ୟମାନେ। ତ ଡାହୁକର ଡାକ ସହିତ ଦେବଗିରିର ରଥ ଚାଲେ। ଡାହୁକର ଡାକ ସହିତ ଗୋଟେ ପଟରେ ମହିଳାମାନେ ଆଉ ଗୋଟେ ପଟରେ ପୁରୁଷମାନେ ଡୋରି ଧରିକରି, ରସି ଧରିକରି ଟାଣିଥିଲେ। ଆଉ ଆସିକରି ରଥ ମନ୍ଦିର ପାଖରେ ପହଞ୍ଚିଥିଲା। ମନ୍ଦିରରେ ଏଥର 7:30 ହେଇଯାଇଥିଲା। ମନ୍ଦିରକୁ ପହଞ୍ଚିବା ସମୟରେ ମନ୍ଦିରରେ ଯାଦବ ରମଣୀମାନେ ବନ୍ଦାପନା କଲେ। ବନ୍ଦାପନା କଲାପରେ ଏଇଠି ଲକ୍ଷ୍ମୀନାରାୟଣ ଭେଟ ହେଇଥିଲା। ଲକ୍ଷ୍ମୀନାରାୟଣ ଭେଟ ପରେ ପାଟଡୋରି ଗନ୍ତିଆ ପରିବାରର ଆମର ଏଥର ଗନ୍ତିଆଙ୍କ ପ୍ରତିନିଧି ହିସାବରେ ତାଙ୍କର ସାନ ଭାଇ କାନ୍ତ ମାଝୀ ଆଉ ତାଙ୍କ ପୁତ୍ର କ୍ଷୀରାବ୍ଦୀ ମାଝୀ ଏମାନେ ସେବା ସମ୍ପାଦନ କରିଥିଲେ ପାଟଡୋରି ଧରି। ଆଉ ଭଗବାନଙ୍କୁ ଗମ୍ଭୀରା ମଧ୍ୟରେ ବିଜେ କରାଯାଇଥିଲା।
0: ଦେବଗିରି ମଠ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡ଼ା ମାଝୀ ଛେରାପହଁରା କରିଥିବା ବେଳେ ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ପୂର୍ବତନ ଟ୍ରଷ୍ଟି ବିଜୟ ଧଙ୍ଗଡ଼ା ମାଝୀ, ଗୋପାଳ ସେବକ ଟିକେ ଗୌଡ଼, ଗୌନ୍ତିଆଙ୍କ ପ୍ରତିନିଧି କ୍ଷୀରାବ୍ଧି ମାଝୀ ଓ କାନ୍ତ ମାଝୀ ପ୍ରମୁଖ ନୀତିକାନ୍ତି ସମ୍ପାଦନ କରିଥିଲେ।
2: ମୋ ନାଁ ସନ୍ତୋଷ କୁମାର ପାଢ଼ୀ, ଦେବଗିରି ମଠର ମନ୍ଦିର ପୂଜକ। ନୀତିକାନ୍ତି ହିସାବରେ ସକାଳୁ ଭୋଗରାଗା ମହାପ୍ରଭୁଙ୍କର ହେଇକିରି ଆଉ ସନ୍ଧ୍ୟାରେ ପହଣ୍ଡି ବିଜେ କରିକି ରଥଯାତ୍ରା ଟଣା ହେଇଥିଲା। ଆଉ ମୁଁ 1997 ମନ୍ଦିର ପୂଜା କରିଆସୁଛି। ଆଜିକୁ ଦୀର୍ଘ 30 ବର୍ଷ ହେଲା। ଆଉ ଆଗରୁ ମୋର ବାପା, ଆଗ ଜେଜେବାପା ସମସ୍ତେ ମନ୍ଦିର ପୂଜା କରୁଥିଲେ। ରଥଯାତ୍ରାରେ ବହୁତ ଭକ୍ତ ଭିଡ଼ ହୁଅନ୍ତି। ତାପରେ ଆଉ ଶିବଙ୍କର ଯେଉଁଠି ଆମର ଶ୍ରାବଣ ମାସ ଯେଉଁଟା ଜଳାଭିଷେକ ହୁଏ ସେଠାରେ ବହୁତ ଭକ୍ତ ଆସନ୍ତି ମନ୍ଦିରକୁ ଦର୍ଶନ ପାଇଁ। ଆଉ ବହୁତ ଭିଡ଼ ବି ହୁଏ। ଆଉ ଶିବରାତ୍ରି ମଧ୍ୟ ବହୁତ ସମାଗମରେ ପରିଚାଳିତ କରାଯାଏ। ଆଉ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମଧ୍ୟ ପାଳନ କରାଯାଏ ଏଠି। ଆଉ ବିଶେଷ ପର୍ବ ହେଉଛି ନବରାତ୍ରି, ଦଶହରା 9 ଦିନ ଆଉ ଚୈତ୍ର ମାସ 9 ଦିନ, ଶୁକ୍ଳ ପକ୍ଷ 9 ଏ ପର୍ଯ୍ୟନ୍ତ ଆମର ଇଏ ନବରାତ୍ର କରାଯାଏ।
3: ଜୟ ଜଗନ୍ନାଥ। ବିଜୟ କୁମାର ଧଙ୍ଗଣା ମାଝୀ, ପୂର୍ବତନ ଟ୍ରଷ୍ଟି ଦେବଗିରି ମଠ। 15 ବର୍ଷ ଖଣ୍ଡେ ହେଲା ଡାହୁକ ରୂପରେ ମୁଁ ରଥ ଉପରକୁ ଯାଇକରି ଡାହୁକ ଗୀତ ଗାଉଛି, ସେଇଟା ଭଗବାନଙ୍କ ଲୀଳା। ମୁଁ ଭାବୁଛି

0: ଜୀବନ ଥିଲା ପର୍ଯ୍ୟନ୍ତ ଯଦି ଭଗବାନଙ୍କ ମାୟା ଯଦି ଲାଗିଥିବ ମୁଁ ସବୁଦିନ ଡାହୁକ ଗୀତ ଗାଉଥିବି। ଆଉ ଯାହା ବି ହେଉ ଆମର ମନ୍ଦିର ଆଜିକୁ ଏତିକି ବର୍ଷ ପରେ ମୁଁ ନିଜେ ଅନୁଭବ କରିପାରୁଛି ଭଗବାନଙ୍କ ଦୟାରୁ ଆଜି ଆମ ମନ୍ଦିରରେ ଗୋଟେ କୀର୍ତ୍ତନ ଦଳ ମଧ୍ୟ ଆରମ୍ଭ ହେଲା ଏବଂ ଗୋଟେ ବଜାଶାଲ ଯେଉଁଟାକି ଆମର ଗଣା ବଜା ବୋଲଛନ୍ ସେଇଟା ବି ଆମର ମନ୍ଦିର କମିଟି ତରଫରୁ ହେଇଛେ। ତେଣୁ ମୁଁ ବହୁତ ଖୁସି।
1: ମୁଁ ସରିଆ ପଞ୍ଚାୟତ ସରପଞ୍ଚ ଓମପ୍ରକାଶ ଛତ୍ରିଆ। ଦେଖନ୍ତୁ ଏଇ ଐତିହାସିକ ମହାପ୍ରଭୁଙ୍କ ରଥଯାତ୍ରାରେ ଆଜି ସାମିଲ ହେଇକରି ମୋତେ ବହୁତ ଖୁସି ଲାଗୁଛି। ଯେହେତୁ ଦେଖନ୍ତୁ ଏ ବୁଢ଼ୀପଦର ଏଇ ମଠଟା ହେଉଛି ସର୍ବପୁରାତନ ଆମ ଏଇ କଳାହାଣ୍ଡିର ସର୍ବଗଡ଼ଜାତର ବହୁତ ପୁରୁଣା ଐତିହାସିକ ମଠ ଏ। ତ ଏଇ ଜାଗାକୁ ଦେଖିଲେ ଆମେ ସରିଆ ଡାକ୍ସି ଉଲିକୁପା ରୁକ୍ରା ରୋଡ଼ ତୁର୍ଲା ଏଇସବୁ ଅଞ୍ଚଳର ସମସ୍ତ ଲୋକ ଏଇଠି ଜନସମାଗମ ହେଉଛନ୍ତି ଆଉ ବହୁ ମାତ୍ରାରେ ଭକ୍ତଙ୍କର ଭିଡ଼ ହେଉଛି। ମହାପ୍ରଭୁ କାଳିଆ ସେଇ କାଳିଆ ଠାକୁରଙ୍କର ରଥ ତାହା ବକ୍ତବ୍ୟରେ ବର୍ଣ୍ଣନା କରିହେବ ନାହିଁ। ସେଇଟା ହୃଦୟରୁ ଯାହା ଉପର ପରମାତ୍ମାଙ୍କର ଯାହା ନିର୍ଦ୍ଦେଶ ଅଛି ତାଙ୍କର ନିର୍ଦ୍ଦେଶରେ ଆଜି ଆମେ ତାଙ୍କର ପାଦ ତଳେ ଆସିଛୁ।
2: ମୋ ନାଁ ପ୍ରମିଳା ପ୍ରଧାନ, ମୁଇଁ ମୁର୍ସିଂ ଗ୍ରାମର ଆଉ ନର୍ଲା ବ୍ଲକର ବିଜେଡ଼ି ସଭାନେତ୍ରୀ ଅଛେ। ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ବୁଢ଼ୀପଦର ଏଇ କାର୍ଯ୍ୟକ୍ରମ ବାହୁଡ଼ା ଯାତ୍ରା ଏତେ ବଢ଼ିଆ ସୁରୁଖୁରୁରେ ହେଉଛେ। ସମସ୍ତଙ୍କ ଭକ୍ତମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
3: ମୋ ନାଁ ହେଉଛେ ସଞ୍ଜୟ କୋରି, ମୋର ଘର ହେଉଛେ ବୁଢ଼ୀପଦର ଆର୍ ମୁଇଁ ରାଜସ୍ଥାନରେ ଚାକିରି କରସି। ରଥଯାତ୍ରା ଭଲ ଲାଗେ ଏଇଟା, ସେଥିପାଇଁ ମୁଇଁ ହର ବର୍ଷ ଆସୁଛନ୍ତି।
4: ମୋ ନାଁ ବିଷ୍ଣୁ ଗୌଡ଼, ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ମୋର ପ୍ରାର୍ଥନା ଏତେ ଯେ ପ୍ରଭୁ ଜଣାଉଛି। ମୁଇଁ ମୋର ବାପା ଦିନ ମୋର ମା ଦିନ ଏ ମନ୍ଦିରରେ ବୈଠକ ବୋଲି ଆସିକରି ମୁଇଁ ପୂଜାବିଧିରେ ଏଠି ରହିକରି ମୁଇଁ କାମ କରୁଛେ। ତାପରେ ଯାହା ମୋର ପରିବାରକେ ସବୁ ଧରିକରି ଆସିକରି ବି ଏଠି ଯୋଗାଯୋଗ କରିକରି ସମସ୍ତେ ଆମେ ଏଠି ରଥଯାତ୍ରା ବନେଇକରି ଆମେ ଏଇ ଜାଗାରେ ବାସପତ କରିକରି ପ୍ରଭୁ ଆମେ ରହୁଛୁ।
5: ଆଜ୍ଞା, ମୋ ପରିଚୟ ହେଉଛି ମୋ ବୁଢ଼ୀପଦର ସାନଗଣ୍ଟିଆ ଆଉ ମୋ ନାଁ ହେଉଛି ଶ୍ରୀଯୁକ୍ତ କାନ୍ତ ମାଝୀ ଆଉ ମୋ ପରିବାର ଆମେ ଅଛୁଁ। ଆଜି ଭଗବାନଙ୍କ କୃପାରୁ ଆମେ ବହୁତ ଖୁସି ହେଇଛୁ ଆମ ଗାଁବାସୀ ଆଉ ଅନ୍ୟାନ୍ୟ ଗାଁରୁ ଆସିଥିବା ଭକ୍ତବୃନ୍ଦମାନେ ବି ସମସ୍ତେ ବହୁତ ଶ୍ରଦ୍ଧା ହେଇଛନ୍ତି। ମୋ ବାପାର ନାମ ହେଉଛି ପବନ ମାଝୀ ଓ ମାଆର ନାଁ ହେଉଛି ରମ୍ବା ମାଝୀ, ଜ୍ୟେଷ୍ଠ ଭାଇଙ୍କ ନାମ କୁବେର ମାଝୀ ଆଉ ଜ୍ୟେଷ୍ଠ ଭାଇଙ୍କ ନାମ ସୁରେନ୍ଦ୍ର ମାଝୀ। ଆଉ ପବନ ମାଝୀ ଯେତେବେଳେ ଭଗବାନଙ୍କ ନାଭି ଧରୁଥିଲେ ତାଙ୍କ ବଂଶଧର ଆମେ ଆଜି ମଧ୍ୟ ତାଙ୍କ ପୁଅମାନେ ଆମେ ନାଭି ଧରି ଉଠୁ। ଆଜ୍ଞା,
6: ବୁଢ଼ୀପଦର ମଠପଡ଼ା ଗ୍ରାମର କୁର୍ବା ଗୌଡ଼, ପିତା ହେଉଛି ଧନୁର୍ଯ୍ୟ ଗୌଡ଼, ମାତା ହେଉଛି ରାଧିକା ଗୌଡ଼। ବର୍ତ୍ତମାନ ଦେବଗିରି ମଠରେ ଟାଇମ୍ ଅନୁସାରେ ପର୍ବପର୍ବାଣୀ ଅନୁସାରେ ଭାଗବତ ପାଠ କରସି ଏବଂ ଟାଇମ୍ ଅନୁସାରେ ଯେକୌଣସି ଦିନବାର ଦେଖି ମଧ୍ୟ ପ୍ରାଣପାଣ ଦେବଗିରି ମଠରେ କରସି। ଆଜି ଦେବଗିରି ମଠଠାରେ ବହୁତ ଜନସମାରୋହ ଏବଂ ଜଗନ୍ନାଥଙ୍କ ସେବାରେ ଭକ୍ତିରେ ଥିଲେ ଏବଂ କୀର୍ତ୍ତନ ମଣ୍ଡଳୀ ମଧ୍ୟ ଝିଅ ଦଳ ଥିଲେ ଏବଂ ଗାଁର ପରିଚାଳକ ବା ଗାଁର ଭଦ୍ୟ ବ୍ୟକ୍ତି ମା ଭଉଣୀ ମଧ୍ୟ ଜଗନ୍ନାଥଙ୍କର ଉତ୍ସାହିତରେ ଶ୍ରୀ ଶ୍ରୀ ଦେବଗିରି ମଠ ବଡ଼ଦେଲେକୁ ଜଗନ୍ନାଥ ଭଗବାନଙ୍କୁ ବିଜୟ କରି ତାଙ୍କର ସିଂହାସନରେ ଅନୁହାନ କରାଯାଇଥିଲା।
7: ସେବା ତପିବର ଦାସ, ବାପା ଦୁର୍ବାର ଦାସ, ହଉ ବର୍ଷ ସାରା ତୁ ଅଛୁ, କୃପା ସିନ୍ଧୁ ଦାସରୁ ଅଛୁ, ଏନ୍ତା ପୂର୍ବପ୍ରବେଶ ଚାଲି ଆସିଛେ। ମୋର ଅଜା କୃପା ସିନ୍ଧୁ ଦାସ ମହନ୍ତ ଥିଲେ, ମୋର ବାପା ଥିଲେ ଦୁର୍ବାର ଦାସ, ସେବା ତପିବର ଦାସ ସେବାରେ ଚାଲିଛି।
8: ମୋ ନାଁ କ୍ଷୀରାଦି ମାଝୀ, ବାପାର ନାଁ କୁବେର ମାଝୀ, ଅଜା ପବନ ମାଝୀ ଆଉ ବୁଢ଼ା ବାପା ଉଦ୍ଧବ ମାଝୀ, ତାଙ୍କର ପିଢ଼ିରୁ ଆମର ପିଢ଼ି ତକ ଏବେ ଆମର ଚାର ପିଢ଼ି ଏମିତି କରି ଏଇଟା ଯେନ୍ ପରମ୍ପରା ଦେବଗିରି ମଠନେ ଯେନ୍ କାମ କରି ଆସୁଥିଲେ ସେଇଟା ଏବେ ଆମେ କରୁଛୁ। ତ ଏବେ ଆମେ ତ ନେଇ ଯାଇଥି ହେତ୍କି, ତ ମୋର ବାପାର ଦେହ ଅସୁସ୍ଥ ଥିବାରୁ ଏବେ ସେ କାମକେ ଆମେ କରି ଆସୁଛୁ। ଭଗବାନଙ୍କ ପାଠ ଡୋରି ଆମେ ଦୁଇ ଜଣ ଏବେ ମୋର କାକା ଆର ମୁଇଁ କରି ସେ ଯେନ୍ ପରମ୍ପରା ଥିଲା ସେଟାକେ ଏଇ ବର୍ଷ ଆମେ ସେ କାର୍ଯ୍ୟ କରିଛୁ।
9: ଜୟ ଜଗନ୍ନାଥ। ବୁଢ଼ୀପଦର ଜନକ ଧମଣା ମାଝୀ, ରଥଯାତ୍ରା ତ ଭୂମିକା ଅଛି ଆଜ୍ଞା, ଶଙ୍ଖ ଫୁଗବାଟା ଆଉ ପୂର୍ବପୁରୁଷରୁ ଯେନ୍ଟା କରି ଆଣୁଛନ୍ତି ସେଟା ଆମେ କରୁଛୁ ଆଉ ବହୁତ ଉତ୍ସାହିତ। ନିଆରା ଜିନିଷ ତ ଆଜ୍ଞା ବହୁତ ଭିଡ଼ ହେଉଛି, ପାଖେପାଖେ ବହୁତ ଜାଗାରେ ବି ରଥଯାତ୍ରା ହେଉଛି, ଏଭଳି ଭିଡ଼ କେଉଁ ଜାଗାରେ ବି ହେଉନି, ଏଠି ବହୁତ ଭିଡ଼ ହେଉଛି।
10: ମୋର ନାଁ ହେଉଛି ଭରତ ଧମଣା ମାଝୀ, ମୋର ଅଜା ପୂର୍ବତନ ଟ୍ରଷ୍ଟି ଥିଲେ ଚନ୍ଦ୍ରଭାନୁ ଧମଣା ମାଝୀ, ପୂର୍ବପୁରାସରୁ ସେ ମାନେ କେତେ ଗଲ କରିଗଲେ, ତାପରେ ଆମେ ନୂତନ ଟ୍ରଷ୍ଟି ବୋର୍ଡ଼ ଗଠନ କରିକରି ଆମେ ଏବେ ସୁରକ୍ଷା।

0: ଚାଲିଛୁ।
1: ମୋର ଗାଁ ହେଉଛି ବୁଢ଼ୀପଦର ମଠପଡ଼ା। ମୋ ନାଁ ହେଉଛି ରଜନୀ ଗୌଡ଼, ବାପା ହେଉଛି ଯୁଧିଷ୍ଠି ଗୌଡ଼, ମୋର ଅଜା ଦନାର ଗୌଡ଼। ଆଉ ଥିଲେ ଦନାର ଯେତେବେଳେ ଅର୍ଜୁନା ଥିଲେ, ଆର ସେମାନେ ଯେତେବେଳେ ପାଠ ପଢ଼ି ଗଲେ, ପାଠ ପଢ଼ା ଭିତରେ ସେମାନେ ଯେତେ ରାଜୁଡ଼ା ଟାଇମ୍ରେ ଟଙ୍କା ଗୋଟେ ଲାଗ୍ତି, ସେ ଇନେକ ମଠକୁ ପଳେଇ ଆସିଲେ। ପଳେଇ ଆସିଲା ପରେ ସେମାନେ ହଳିଆ ହେଇକରି ରହିଲା। ରହିଲା ପରେ ସେମାନେ ରହି ରହି କରି ବର୍ତ୍ତମାନ ଆମେ ଯେତେବେଳେ ସୋର ପାଇଲୁ, ସୋର ପାଇଲା ପିରିୟଡ଼ରୁ ଆମେ ମନ୍ଦିରରେ ଦେଖିଲୁ ଯେ ବହୁତ ଅସୁବିଧା ମନ୍ଦିରରେ ଚାଲିଛି। ଆମେ ଏବେ 15 ଜଣ କମିଟି ସଦସ୍ୟ ହୋଇକରି ରହିଲା ଦିନୁ ଏବେ ବହୁତ ମନ୍ଦିର ଟିକେ ଉନ୍ନତି ହେବାକେ ଯାଉଛେ। ଆମେ ସବୁ ପ୍ରକାରର ଯେତେ ଯାତ୍ରା ହେଇଛି ସେତେ ଆମେ ସମସ୍ତେ ମିଶିକରି ଯାତ୍ରା, ସବୁ ରଥଯାତ୍ରା, ଆମର ଶିବରାତ୍ର, ଏଇଟା ସବୁ କରି ଆସୁଛୁ। ଆର
2: ମୋ ନାଁ ବିଭୀଷଣ ଧଙ୍ଗଡ଼ା ମାଝୀ, ପିତା ଯୁଧିଷ୍ଠି ଧଙ୍ଗଡ଼ା ମାଝୀ, ଅଜା ଶଶିଧର ଧଙ୍ଗଡ଼ା ମାଝୀ। ଆଜ୍ଞା, ରଥଯାତ୍ରାରେ ଆମେ ସହଯୋଗରେ ଥିଲୁ, ସବୁ କମିଟି ମିଶି ସହଯୋଗ, ଯାହା ଆମେ ଭଗବାନର ପାଦ ସେବାରେ ଏକା ଥିଲୁ। ଆଜ୍ଞା,
3: ମୋ ନାଁ ଶୁଭମ ଗୁଡ଼, ବାପା ଭୀମ ଗୁଡ଼। ମୋର ଛତର ଧରିବାର ଥିଲା, ବହୁତ ଖୁସି ଲାଗେ, ବହୁତ ଉତ୍ସବ ଲାଗେ।
4: ଖଗପତି ମାଝୀ, ବାପା ନାଁ ଦଶରଥ ମାଝୀ, ଗାଁ ନାଁ ଜୁଡ଼ାବନ୍ଦ। ମୁଇଁ ଭଗବାନର ସେବା କରବାକେ ଯାଇଛେ, ଭଗବାନଙ୍କର ସେବା ନେ ଧନ୍ୟ ଧନ୍ୟ। ହଜାର ହଜାର ଭକ୍ତକେ ମୁଇଁ ଚନ୍ଦନ ଦେଉଥିନି। ଭଲ ଲାଗ୍ଲା ଯାତ୍ରା ବୁଢ଼ୀପଦର ମଠଟା।
5: ମୁଁ ବ୍ରଜମୋହନ ଗୌଡ଼, ପିତା ଶଶି ଗୌଡ଼। ଆଜି ତ ଆମର ଭୂମିକା ରହିଥିଲା ନାମ ସଂକୀର୍ତ୍ତନ ଦଳ ସହିତ ପ୍ରଭୁଙ୍କର ସେବାରେ ରହିଥିଲୁ। ଚଳିତ ବର୍ଷ ବହୁତ ଦୂର ଦୂରାନ୍ତରୁ ଭକ୍ତମାନେ ଆସି ବହୁତ ଭିଡ଼ ହୋଇଥିଲା, ସେଥିପାଇଁ ବହୁତ ଖୁସି ଲାଗୁଛି ମୋତେ। ଆଜି 24 ବର୍ଷ ହେଲା, କିନ୍ତୁ କେବେ ମଧ୍ୟ ମୁଁ ଭଗବାନଙ୍କ ସେବାରେ ରହିନଥିଲି। ଏ ବର୍ଷ ଭଗବାନଙ୍କ ସେବାରେ ରହି ମୁଁ କୃତଜ୍ଞ ହୋଇଛି।
6: ମୋ ନାଁ ପ୍ରଦୀପ ଧଣା ମାଝୀ। ମୋର ବାପା ଶ୍ରୀ କାନୁ ଧଣା ମାଝୀ ପୂର୍ବରୁ ତ୍ରଷ୍ଟୀ ଥିଲେ। 1971ରୁ 2008 ପର୍ଯ୍ୟନ୍ତ ମୋର ବାପା ଦେବଗିରି ମଠଠାରେ ଟ୍ରଷ୍ଟୀ ହୋଇ ରହିଥିଲେ। ତାପରେ ଏବେ ଆମର ପୁଅ ଗୋଟକୁ ଆମେ ଟ୍ରଷ୍ଟୀ କରିଛୁ। ଏଇଠି ଆମର ରଥଯାତ୍ରାରେ ଲୋକମାନଙ୍କୁ କେମିତି ଭିଡ଼ ହେବ ନାହିଁ ସେତି ସୁବିଧାରେ ଆମେ ସେଇଟା ଯୋଗାଯୋଗ କରୁଥିଲୁ, ଆଉ ଯେମିତି ଲୋକେ ସୁବିଧାରେ ରହିବେ ସେଥିପାଇଁ ଆମେ ତା ଉପରେ ନଜର ରଖିଥିଲୁ।
7: ଟିକେମଣି ଦେବଗିରି ମଠର ଗୋପାଳ ସେବକ। ମୋର ବାପା ଆଗକୁ କହୁଥିଲା, ସେମାନେ ବହୁତ ବର୍ଷ ହେଇଗଲା, ସେନୁ ଖରାପ ହେଇଗଲା ଲାଗୁ, ଏବେ ମୁଁ ଏହା କରୁଛେ। ଆଜକେ ମୋକେ ଏତେ 35 ବର୍ଷ ହେଇଗଲା ସେବା କରିକରି ଚାଲୁଛେ।
8: ଜୟ ଜଗନ୍ନାଥ। ମୁଁ ସୁଶ୍ରୀ ବବ୍ଲି ଦାସ, ସମରକଟା ସଂକୀର୍ତ୍ତନ ଦଳର ଗାୟିକା। ବହୁତ ଖୁସି ଲାଗିଲା, ବହୁତ ଭଲ ସମ୍ମାନ ଦେଲେ, ବହୁତ ଖୁସି ଲାଗୁଛି। ଏଇଠି ପ୍ରାକୃତିକ ପରିବେଶ ଅଛି, ପାହାଡ଼ ଅଛି, ଆମର ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ସବୁ ଭଲ ଲାଗୁଛି ଦେଖିବାକୁ।
9: ମୋର ନାଁ ହେଉଛି ତରୁଣ ରଣା ଭାଟେଲ, ସଂକୀର୍ତ୍ତନ୍ୟ ଗୁରୁ। ବହୁତ ବଢ଼ିଆ ଆଜ୍ଞା, ଏଇ ଜାଗା ତ ଆମେ ନେଇ ଦେଖିଥି କେବେ, ବହୁତ ବଢ଼ିଆ ଲାଗ୍ଲା। ପ୍ରଭୁଙ୍କର ଆଶୀର୍ବାଦ ଲାଗି ଆମେ ଏଇ ଜାଗାରେ ପହଞ୍ଚିଲୁ, ବହୁତ ବହୁତ ଧନ୍ୟବାଦ ମନେ କରୁଛୁ। ସଂକୀର୍ତ୍ତନ୍ୟକୁ ନେଇକରି ତ ଏ ଗାଁରେ ବହୁତ ବହୁତ ବଢ଼ିଆ ବୋଇଲେ ସମସ୍ତେ ଖୁସି, ଶାନ୍ତିରେ ନୃତ୍ୟ ପରିବେଷଣ କରିକରି ଆମେ ଆମ କାର୍ଯ୍ୟକ୍ରମ ଶେଷ କଲୁ। ବହୁତ ବଢ଼ିଆ ଆଜ୍ଞା, ଏଇ ଜାଗାରେ ଗୋଟେ ମଣ୍ଡପ ହେଇକରି ପଥର ଗୁଡ଼ିଏ ଇଏ ହେଇକରି ଜଗନ୍ନାଥ ମହାପ୍ରଭୁ ବି ଏଠି ଅଛନ୍ତି, ଭିତରେ ମହାଦେବ ବି ଅଛନ୍ତି। ବହୁତ ବଢ଼ିଆ ଲାଗ୍ଲା, ସମସ୍ତଙ୍କର ବହୁତ ସୁନ୍ଦର ଭାବରେ ଏଇଟା ଆସିଲେ, ଆଉ ବହୁତ ଖୁସି ଲାଗ୍ଲା ଆଜ୍ଞା।
10: ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଷ୍ଣୁ ଗୌଡ଼, ରଜନୀ ଗୌଡ଼, ସଞ୍ଜୟ ଧଙ୍ଗଡ଼ା ମାଝୀ, ସୁରେନ୍ଦ୍ର ମାଝୀ, ଭରତ ଧଙ୍ଗଡ଼ା ମାଝୀ, ଶତ୍ରୁଘ୍ନ ଧଙ୍ଗଡ଼ା ମାଝୀ, ଦେବରାଜ ଗୌଡ଼, ପ୍ରଦୀପ ଧଙ୍ଗଡ଼ା ମାଝୀ, ବିଭୀଷଣ ଧଙ୍ଗଡ଼ା ମାଝୀ, ଶିକ୍ଷାବିତ୍ ଅଶୋକ ଧଙ୍ଗଡ଼ା ମାଝୀ, ପୂର୍ବା ଗୌଡ଼, ଧନେ ହେର୍ନା, ଡମ୍ବୁଡ଼ା ଗୌଡ଼, ଦେବାଧି ଭୋଇ, ସେବାୟତ ହରି ଦାସ, ବିଭୀଷଣ ଦାସ, ରୋମାଞ୍ଚଳ ଦାସ, ରାମଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ। ଏହି ରଥଯାତ୍ରା ଦେଖିବା ପାଇଁ ଦେବଗିରି ମଠରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା।

ଶୁଣୁଥିଲେ ବୁଢ଼ୀପଦ ଦେବଗିରିଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ବେତାର ବିବରଣୀ। ଆକାଶବାଣୀ ଭବାନୀପାଟଣା। ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶ୍ରୋତାବନ୍ଧୁ, କୌଣସି ଗୋଟିଏ ସମାଜର ଉନ୍ନତି ନାରୀମାନଙ୍କର ତ୍ୟାଗ, ଉଦ୍ୟମ ଏବଂ ପ୍ରଚେଷ୍ଟା ଉପରେ ବହୁଳ ଭାବରେ ନିର୍ଭର କରିଥାଏ। ସେ ଓଡ଼ିଶା ହେଉ କି ମହାରାଷ୍ଟ୍ର, ଇତିହାସରେ ଏମିତି ଅନେକ ଉଜ୍ଜଳ ଉଦାହରଣ ଆମ ସାମ୍ନାରେ ରହିଛି, ଯେଉଁଠାରେ କି ନାରୀମାନଙ୍କର ଅଦମ୍ୟ ଉଦ୍ୟମ ଫଳରେ ପ୍ରତ୍ୟେକ ଜାତି ତାର ଇତିହାସକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛି। ଆଜି ଏହି ମର୍ମରେ ଆମର ଏହି କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଗୋଟିଏ ଆଲୋଚନା, ମହାରାଷ୍ଟ୍ରର ଅବିସ୍ମରଣୀୟ ନାରୀ ପ୍ରତିଭା। ଆଲୋଚନା କରିଛନ୍ତି ରାଧା ଜଗଲେକର।
1: ନମସ୍କାର, ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୁଁ ମହାରାଷ୍ଟ୍ରର ପ୍ରତିଷ୍ଠିତ ଓ ସ୍ୱନାମଧନ୍ୟ କେତେଜଣ ନାରୀଙ୍କ ବିଷୟରେ କିଛି କହିବାକୁ ଚାହୁଁଛି। ଆମେ ଶିବାଜୀ ମହାରାଜଙ୍କ ମା ଜିଜାବାଈଙ୍କ ଠାରୁ ଆରମ୍ଭ କରି ସାମ୍ପ୍ରତିକ କାଳର ଅନେକ ମହିଳା ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ କରି ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି ତାଙ୍କ ବିଷୟରେ ଜାଣିବା। ଝାନ୍ସିର ରାଣୀ ଲକ୍ଷ୍ମୀବାଈ ମଧ୍ୟ ମରାଠୀ ଥିଲେ। 1857 ବିଦ୍ରୋହରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ତାଙ୍କର ମୂଳ ନାମ ମନକର୍ଣ୍ଣିକା ତାମ୍ବେ। ପରେ ତାଙ୍କର ବିବାହ ଝାନ୍ସିର ମହାରାଜ ଗଙ୍ଗାଧର ରାଓ ନେବାଳଙ୍କର ସାଙ୍ଗରେ ହେଲା, ଯିଏକି ତାଙ୍କଠାରୁ ବୟସରେ ବହୁତ ବଡ଼ ଥିଲେ। 1857 ବିଦ୍ରୋହରେ ନିଜ ଛୋଟ ପିଲାକୁ ପିଠିରେ ବାନ୍ଧି ସେ ମେରି ଝାନ୍ସି ନହି ଦୁଙ୍ଗି କହି ଇଂରେଜମାନଙ୍କ ସାଙ୍ଗରେ ଲଢ଼ାଇ କରିଥିଲେ। ସେହିପରି ଅହିଲ୍ୟାବାଈ ହୋଲକର ମଧ୍ୟ ମରାଠୀ ଥିଲେ ଓ ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ସେ ଅନେକ କାମ କରିଥିଲେ। ପ୍ରଥମେ ଆମେ ଜିଜାବାଈଙ୍କ ଉଦାହରଣ ଯଦି ନେବା, ତାହେଲେ ଶିବାଜୀଙ୍କର ସମସ୍ତ କର୍ତ୍ତୃତ୍ୱ

ସାହସିକତା ପଛରେ ଜିଜାବାଇଙ୍କର ସଙ୍ଗୋପନା ଓ ଅଦମ୍ୟ ପ୍ରେରଣା ତାଙ୍କୁ ଜଣେ ମହାପୁରୁଷ ଆଖ୍ୟା ଦେଇଥିଲା। ତାଙ୍କରି ଇଙ୍ଗିତରେ ସେ ନିଜକୁ ଗୋବ୍ରାହ୍ମଣ ପ୍ରତିପାଳକ ହିନ୍ଦୁ ରାଜା ବୋଲାଇଲେ ଓ ଛତ୍ରପତି ରାଜା ହେଲେ। ଆଉ ଗୋଟିଏ କଥା କହିବି, କୁହନ୍ତି ଯେ ପାଣିରେ ଭରା ବିରାଟ କୁଣ୍ଡରେ ବସି ସେ ଶିବାଜୀଙ୍କୁ ଜନ୍ମ ଦେଇଥିଲେ। ଏମିତି ମା କାଳ କାଳକୁ ବନ୍ଦନୀୟ ଓ ପୂଜ୍ୟ। ଏହାପରେ ଆମେ ଆଉ ଜଣେ ନାରୀ ସାବିତ୍ରୀବାଈ ଫୁଲେଙ୍କ ବିଷୟରେ ଜାଣିବା। ସେ ଥିଲେ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଧର୍ମପତ୍ନୀ, କେବଳ ମହାରାଷ୍ଟ୍ର ନୁହେଁ ଭାରତର ପ୍ରଥମ ନାରୀ ଶିକ୍ଷୟିତ୍ରୀ। ନାରୀ ଶିକ୍ଷା କ୍ଷେତ୍ରରେ ତାଙ୍କ ଦାନ ଅତୁଳନୀୟ। ତାଙ୍କ ସ୍ୱାମୀଙ୍କ ପିଉସୀ ସଗୁଣାଉଙ୍କ ପାଖରୁ ସେ ଇଂରାଜୀ ଶିକ୍ଷା ଲାଭ କଲେ। ସଗୁଣାଉ ଜଣେ ଇଂରାଜୀ ଅଧିକାରୀଙ୍କ ଘରେ ଦାୟୀ କାମ କରୁଥିଲେ, ସେ ପାଇଁ ସେ ଇଂରାଜୀ ବୋଲୁଥିଲେ ଏବଂ ଲେଖିପାରୁଥିଲେ। 1 ମେ 1847 ପଛୁଆ ବର୍ଗର ବସ୍ତିରେ ପ୍ରଥମ ଥର ପାଇଁ ସେ ସ୍କୁଲ ଆରମ୍ଭ କଲେ। ସଗୁଣାଙ୍କ ସାଙ୍ଗରେ ମିଶି ଶିକ୍ଷାଦାନ ଆରମ୍ଭ କଲେ, କିନ୍ତୁ ପରେ ଏହି ସ୍କୁଲ ବନ୍ଦ ହେଲା। ତେଣୁ 1 ଜାନୁଆରୀ 1848 ପ୍ରଥମ ଥର ପାଇଁ କେବଳ ଝିଅ ପିଲାଙ୍କ ପାଇଁ ପୁଣେରେ ସ୍କୁଲ ଆରମ୍ଭ କଲେ। ତାପରେ କେବଳ 4 ବର୍ଷରେ ସାରା ମହାରାଷ୍ଟ୍ରରେ ସେ 18ଟି ସ୍ଥାନରେ ସ୍କୁଲ ଖୋଲିଲେ। ଏହାପରେ କେବଳ ଝିଅମାନଙ୍କ ପାଇଁ ଆଉ ଏକ ସ୍କୁଲ କମଲାବାଈ ସ୍କୁଲ ନାମରେ ମୁମ୍ବାଇରେ ଆରମ୍ଭ କଲେ। ଏ ସ୍କୁଲଟି ଆଜି ପର୍ଯ୍ୟନ୍ତ ଚାଲିଛି। ଏହି ସ୍କୁଲରେ ଆରମ୍ଭରେ ମାତ୍ର 6 ଜଣ ଛାତ୍ରୀ ପଢ଼ୁଥିଲେ, ବର୍ଷକ ପରେ ଏହି ସଂଖ୍ୟା 40ରୁ 45 ପର୍ଯ୍ୟନ୍ତ ପହଞ୍ଚିଲା। ଏହି ସମୟରେ ସନାତନୀ ଉଚ୍ଚବର୍ଗୀୟମାନେ ଏହାର ବିରୋଧ କଲେ। ସାବିତ୍ରୀବାଈଙ୍କ ଉପରକୁ ଗୋବର ଫିଙ୍ଗିଲେ, ପଥର ଫିଙ୍ଗିଲେ, କିନ୍ତୁ ସାବିତ୍ରୀବାଈ ଅନେକ ସଂଘର୍ଷ କରି ତାଙ୍କର ଶିକ୍ଷା ପ୍ରସାର ଉଦ୍ୟମ ଚାଲୁ ରଖିଲେ। ଶିକ୍ଷାର ପ୍ରସାର ଲାଗି ଅନ୍ୟ ସାମାଜିକ କ୍ଷେତ୍ରରେ ମଧ୍ୟ କାମ କରିବା ବହୁତ ଜରୁରୀ ଥିଲା, ଯେପରିକି ନାରୀମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା, କୁପ୍ରଥା ପୁରାତନ ରୂଢ଼ି ଓ ପରମ୍ପରା ବିରୁଦ୍ଧରେ ଲଢ଼ିବା ଇତ୍ୟାଦି। ସେ କାଳରେ ବାଲ୍ୟ ବିବାହ ହେଉଥିଲା, ଝିଅର ବୟସ କମ୍ ଓ ସ୍ୱାମୀ ବୟସ୍କ ଥିଲେ, ତେଣୁ ବିଧବାଙ୍କ ସଂଖ୍ୟା ଅଧିକ ଥିଲା। ସମାଜରେ ଅତ୍ୟାଚାରିତ ଏହି ବିଧବାମାନଙ୍କ ପୁନର୍ବସନ ପାଇଁ ସେ ବହୁତ କାମ କଲେ। ସେ ନିପୁତ୍ରିକ ଥିଲେ। ବିଧବା ଆଶ୍ରମରେ ଥିବା କାଶୀବାଈ ନାମକ ଜଣେ ବିଧବାଙ୍କ ପୁଅକୁ ନିଜ ପୁଅ କରି ତା ନାଁ ଯଶବନ୍ତ ରଖିଲେ। ତାଙ୍କର ଶିକ୍ଷା କାର୍ଯ୍ୟରେ ଖୁସି ହୋଇ ଇଷ୍ଟ ଇଣ୍ଡିଆ କମ୍ପାନୀର ମେଜର କ୍ୟାଣ୍ଡି ଫୁଲେ ସ୍ୱାମୀ ସ୍ତ୍ରୀ ଦୁହିଙ୍କୁ ପୁରସ୍କୃତ କଲେ ଓ ତାଙ୍କ ଦ୍ୱାରା ପରିଚାଳିତ ସ୍କୁଲକୁ ସରକାରୀ ଅନୁଦାନ ପ୍ରଦାନ କଲେ। 1896-97 ପୁଣେ ସହର ପ୍ଲେଗ ମହାମାରୀ ଦ୍ୱାରା ଆକ୍ରାନ୍ତ ହେଲା। ନିଜ ଜୀବନକୁ ପାଣି ଛଡ଼ାଇ ସେ ରୋଗୀମାନଙ୍କ ଦିନରାତି ସେବା କଲେ ଓ ସେହି ରୋଗରେ ହିଁ 10 ମାର୍ଚ୍ଚ 1897 ଏହି ଅସାଧାରଣ ନାରୀ ସାବିତ୍ରୀବାଈ ମୃତ୍ୟୁବରଣ କଲେ। ତାଙ୍କ ଏହି ସାମାଜିକ କାର୍ଯ୍ୟ ଲାଗି କୃତଜ୍ଞତା ସ୍ୱରୂପ 1995 ଠାରୁ 3 ଜାନୁଆରୀ ଦିନକୁ, ଅର୍ଥାତ୍ ତାଙ୍କ ଜନ୍ମଦିନକୁ, ବାଳିକା ଦିବସ ରୂପେ ପାଳନ କରାଯାଉଛି।

ହୁଏ ଭାରତର ପ୍ରଥମ ମହିଳା ଡକ୍ଟର ରୂପେ ପରିଚିତା। 31 ମାର୍ଚ୍ଚ 1865 ଅତି ଗରିବ ବ୍ରାହ୍ମଣ ଘରେ ତାଙ୍କ ଜନ୍ମ ହେଲା। ତାଙ୍କ ନାଁ ଦିଆଗଲା ଯମୁନା। ତାଙ୍କ ଆର୍ଥିକ ପରିସ୍ଥିତି ଅତି ଦୟନୀୟ ଥିଲା, ତେଣୁ ତାଙ୍କ ବାଲ୍ୟକାଳ ଅତି କଷ୍ଟରେ ବିତିଥିଲା। ମାତ୍ର 9 ବର୍ଷ ବୟସରେ ତାଙ୍କର ବିବାହ ତାଙ୍କଠୁ 20 ବର୍ଷ ବଡ଼ ଓ ପୋଷ୍ଟ ଅଫିସରେ କାମ କରୁଥିବା ବିପତ୍ନିକ ଗୋପାଳ ଯୋଶୀଙ୍କ ସହ ହେଲା। ଆଧୁନିକ ବିଚାରଧାରାର ଗୋପାଳ ରାଓ କୌଣସି ଏକ ବିଧବା ସହ ପୁନର୍ବିବାହ କରିବାକୁ ଚାହୁଁଥିଲେ। ବାହାଘର ପରେ ଯମୁନା ପାଠ ପଢ଼ିବ ଏହି ସର୍ତ୍ତରେ ଏହି ବିବାହ ଲାଗି ରାଜି ହେଲେ। ବିବାହ ପରେ ତାଙ୍କ ନାଁ ରଖାଗଲା ଆନନ୍ଦୀ ଓ ସେ ହେଲେ ଆନନ୍ଦୀ ଗୋପାଳ ଯୋଶୀ। ପିଲାଦିନରେ ପାଠ ପଢ଼ିବା ଲାଗି ତାଙ୍କର ବିଶେଷ ଆଗ୍ରହ ନଥିଲା, କିନ୍ତୁ ସ୍ୱାମୀଙ୍କ ଡରରେ ପାଠ ପଢ଼ିବା ଆରମ୍ଭ କଲେ। ତାଙ୍କ ଶାଶୁ ସେ ପାଠ ନ ପଢ଼ୁ ବୋଲି ଚାହୁଁଥିଲେ, ସବୁବେଳେ ରାଗିକି ତାଙ୍କୁ କାମରେ ଲଗାଉଥିଲେ। ଦିନେ ତାଙ୍କ କଥା ନ ମାନିବାରୁ ଚୁଲିରେ ଜଳୁଥିବା ନିଆଁ ଖୁଣ୍ଟାରେ ସେ ଆନନ୍ଦୀକୁ ପିଟିଥିଲେ। ମାଆର ଏଭଳି ବ୍ୟବହାର ତାଙ୍କ ସ୍ୱାମୀଙ୍କୁ ଦୁଃଖ ଦେଇଥିଲା, ସେଥିପାଇଁ ସେ ଅଲିବାଗକୁ ବଦଳି ହୋଇ ଚାଲିଗଲେ। ସେଠାରେ ଆନନ୍ଦୀଙ୍କ ଶିକ୍ଷାରେ ପ୍ରଗତି ହେଲା। ମରାଠୀ ଭାଷା ସହ ସେ ସଂସ୍କୃତ ବି ପଢ଼ିଲେ। ସେବେଠୁ ଏହି ଦୁହିଁଙ୍କ ମଧ୍ୟରେ ପତି ପତ୍ନୀ ଅପେକ୍ଷା ଗୁରୁ ଶିଷ୍ୟର ସମ୍ପର୍କ ଅଧିକ ଦୃଢ଼ ହେଲା। ଯେଉଁ କାଳରେ ମହିଳାମାନଙ୍କୁ ଚପଲ ପିନ୍ଧିବାକୁ ମନା ଥିଲା, ସେହି କାଳରେ ଗୋପାଳ ଆନନ୍ଦୀବାଈଙ୍କୁ ସମୁଦ୍ର କୂଳରେ ଜୋତା ପିନ୍ଧାଇ ବୁଲାଇବାକୁ ନେଇଯାଉଥିଲେ। ଏହା ତାଙ୍କୁ ସମାଜ ବିରୋଧୀ କରିଥିଲା। 14 ବର୍ଷ ବୟସରେ ତାଙ୍କ ପ୍ରଥମ ପିଲାଟି ନଷ୍ଟ ହେଲା। ମହିଳା ରୋଗୀ ପୁରୁଷ ଡାକ୍ତର ପାଖକୁ ନ ଯିବାର ପ୍ରଥା ଥିବାରୁ ତାଙ୍କର ପିଲାଟି ନଷ୍ଟ ହେଲା। ତେଣୁ ତାଙ୍କ ସ୍ୱାମୀ ଗୋପାଳ ରାଓ ଜିଦ୍ କରି ତାଙ୍କୁ ଡକ୍ଟର ହେବା ପାଇଁ ପ୍ରବର୍ତ୍ତାଇଲେ। ଆନନ୍ଦୀବାଈ ବି ରାଜି ହୋଇ ଡାକ୍ତରୀ ପାଠ ପଢ଼ିଲେ। ସେହି ସମୟରେ ତାଙ୍କ ସ୍ୱାମୀଙ୍କ ବଦଳି କୋହ୍ଲାପୁର ହେଲା। ସେଠାରେ ଆମେରିକାର ଖ୍ରୀଷ୍ଟି ଧର୍ମ ମଣ୍ଡଳର ମୁଖ୍ୟ ମିଷ୍ଟର ୱାଇଲ୍ଡଙ୍କର ସହ ଭେଟ ହେଲା। ଗୋପାଳ ରାଓଙ୍କର ୱାଇଲ୍ଡରଙ୍କ ସାଙ୍ଗରେ ହୋଇଥିବା ପତ୍ର ବ୍ୟବହାର ରସେଲ ନାମକ ଗାଁରେ ସ୍ଥାୟୀ ନିବାସ କରୁଥିବା ମିସେସ୍ କାର୍ପେଣ୍ଟର ପଢ଼ିଲେ। ଏକ ଆନ୍ତରିକ ପ୍ରେରଣା ଲାଭ କରି ସେ ଆନନ୍ଦୀବାଈଙ୍କ ସହିତ ପତ୍ର ବ୍ୟବହାର କଲେ। ମିସେସ୍ କାର୍ପେଣ୍ଟରଙ୍କ ସର୍ବତୋପରି ସାହାଯ୍ୟରେ 7 ଏପ୍ରିଲ 1883 ଆନନ୍ଦୀବାଈ ଆମେରିକା ଲାଗି କଲିକତାରୁ ପାଣି ଜାହାଜରେ ବାହାରିଲେ। ମାଟ୍ରିକ ପରୀକ୍ଷା ପାସ୍ ନ ହୋଇଥିବା ଆନନ୍ଦୀବାଈ ନ ହାତି ଶାଢ଼ୀ ନାକରେ ନୋଥ ପିନ୍ଧିଥିବା ଏହି ଭାରତୀୟ ରମଣୀ ସିଟି ଅଫ୍ ବର୍ଲିନ୍ ନାମକ ପାଣି ଜାହାଜରେ ବସି ଆମେରିକା ଗଲେ। କେବଳ ସିଝା ଆଳୁ ଖାଇ 2 ମାସର ଯାତ୍ରା ପରେ 4 ଜୁନ୍ 1883 ଆମେରିକା ପହଞ୍ଚିଲେ। ମିସେସ୍ କାର୍ପେଣ୍ଟରଙ୍କ ଘରେ ରହି ପେନ୍ସିଲଭାନିଆରେ ଡକ୍ଟରୀ ଶିକ୍ଷା ଆରମ୍ଭ କଲେ। 1 ମାର୍ଚ୍ଚ 1886 MD ପଦବୀ ଲାଭ କଲେ। 9 ଅକ୍ଟୋବର 1886 ଇଟସରିଆ ପାଣି ଜାହାଜରେ ଚଢ଼ି 16 ନଭେମ୍ବର 1886 ଗୋପାଳ ରାଓଙ୍କ ସହ ମୁମ୍ବାଇ ଫେରିଲେ। ଆମେରିକାର କଷ୍ଟମୟ ଜୀବନ, ଖାଇବାରେ ହେଳା ଆଉ ପ୍ରତିକୂଳ ପାଣିପାଗ ଯୋଗୁଁ ସେ TB ରୋଗରେ ପୀଡ଼ିତ ହେଲେ। ଡକ୍ଟର ହେଇ ଭାରତକୁ ଫେରିଲେ ସିନା, କିନ୍ତୁ ମହିଳାମାନଙ୍କ ସେବା ଶୁଶ୍ରୂଷା କରିବାର ସ୍ୱପ୍ନ ପୂରଣ କରିପାରିଲେ ନାହିଁ। 26 ଫେବୃଆରୀ 1887 ସେ କେବଳ 22 ବର୍ଷ ବୟସରେ ମୃତ୍ୟୁବରଣ କଲେ। ନିଜ ଧ୍ୟେୟ ପୂର୍ତ୍ତି ଲାଗି ଜଣେ ମହିଳା ନିଜର ଶକ୍ତି କେତେ ପ୍ରକର୍ଷରେ ପ୍ରମାଣିତ କରିପାରେ, ତାହାର ଜ୍ୱଳନ୍ତ ଓ ମୂର୍ତ୍ତିମନ୍ତ ଉଦାହରଣ ହେଉଛନ୍ତି ଡକ୍ଟର ଆନନ୍ଦୀବାଈ ଯୋଶୀ। ସେଥିଲାଗି ଆଜି ମଧ୍ୟ ସେ ବନ୍ଦନୀୟ ଓ ଆଦର୍ଶ ଅଟନ୍ତି। ଆଉ ଜଣେ ମରାଠୀ ନାମବନ୍ତ ବୈଜ୍ଞାନିକ ତଥା ଲେଖିକା ଓ ସମାଜସେବିକା, ଯାହାକୁ ଆମେ ଭଲ ଭାବରେ ଜାଣୁ, ସେ ହେଉଛନ୍ତି ସୁଧା ମୂର୍ତ୍ତି, ମରାଠୀ ଝିଅ ସୁଧା କୁଳକର୍ଣ୍ଣୀ। ସେ ଭାରତୀୟ ବିଦ୍ୟାପୀଠର ଇଞ୍ଜିନିୟରିଂ କଲେଜରୁ BE ଇଲେକ୍ଟ୍ରିକାଲ ପଦବୀ ସୁବର୍ଣ୍ଣ ପଦକ ସହ ହାସିଲ କରିଛନ୍ତି। ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ କମ୍ପ୍ୟୁଟର ସାଇନ୍ସରେ ME ତଥା MTech ପଦବୀ ଲାଭ କରିଛନ୍ତି। ଶ୍ରୀ ନାରାୟଣ ମୂର୍ତ୍ତିଙ୍କ ସହ ବିବାହ କରି ସେ ସୁଧା ମୂର୍ତ୍ତି ହେଲେ। ତାଙ୍କର ଚାକିରି ଜୀବନ ପ୍ରଥମ ମହିଳା ଇଞ୍ଜିନିୟର ରୂପେ ଆରମ୍ଭ କରିଥିଲେ। ସେହି ପୋଷ୍ଟ ପାଇଁ କେବଳ ପୁରୁଷମାନଙ୍କଠାରୁ ଆପ୍ଲିକେସନ୍ ଗ୍ରହଣ କରୁଥିଲେ, କିନ୍ତୁ ସୁଧା ମୂର୍ତ୍ତି ସେହି ପୋଷ୍ଟ ଲାଗି ଆପ୍ଲିକେସନ୍ ଦେଇ ସିଲେକ୍ଟ ହୋଇ ନିର୍ବାଚିତ ହେଲେ। ସେ ଜଣେ ବିଖ୍ୟାତ ସାମାଜିକ କାର୍ଯ୍ୟକର୍ତ୍ତା ଓ କୁଶଳ ଲେଖିକା ଅଟନ୍ତି। ସେ ମରାଠୀ, କନ୍ନଡ଼ ଏବଂ ଇଂରାଜୀ ଭାଷାରେ ଲେଖିପାରନ୍ତି। ସମାଜର ବିବିଧ କ୍ଷେତ୍ରରେ ସେ ଅନେକ ବିକାଶ କାର୍ଯ୍ୟକୁ ଆଗେଇ ନେଇଛନ୍ତି। କର୍ଣ୍ଣାଟକ ସରକାରଙ୍କ ସମସ୍ତ ସ୍କୁଲରେ ସେ କମ୍ପ୍ୟୁଟର ଓ ଲାଇବ୍ରେରୀ ଉପଲବ୍ଧ କରାଇଛନ୍ତି। ହାର୍ଭାର୍ଡ ବିଦ୍ୟାପୀଠରେ ମୂର୍ତ୍ତି କ୍ଲାସିକାଲ ଲାଇବ୍ରେରୀ ଅଫ୍ ଇଣ୍ଡିଆ ନାମକ ଏକ ଗ୍ରନ୍ଥାଳୟ ଆରମ୍ଭ କରିଛନ୍ତି। କର୍ଣ୍ଣାଟକର ଗ୍ରାମାଞ୍ଚଳରେ ଓ ବେଙ୍ଗଲୋର ସହର ଏବଂ ଏହାର ପରିସରରେ

0: ଆଜିର କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା
1: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001।
0: ଶ୍ରୋତାବନ୍ଧୁ ଆଜି ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ। ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ
1: ଏବଂ ମୁଁ ନିର୍ମାଲ୍ୟ ଓଝା
0: ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଭାବରେ ଭଲ୍ ଫଲ୍ ହେଇପାର୍ବା। ଆମେ ଯେତେବେଳେ ଅମୃତଭଣ୍ଡା ମଞ୍ଜି ଲଗାମା, ତାର୍ପରେ ଯଦି ଆମେ ତାର୍ ଉପରେ ପୁଆଲ୍ ଢାବି କରି ପାଏନ୍ ଟିକେ ଝିଟ୍ମା, ନିଶ୍ଚିତ ଭାବରେ ଅମୃତଭଣ୍ଡା ଚାରାଟା ଠିକ୍ ହିସାବରେ ପ୍ରସ୍ତୁତ ହେଇପାର୍ବା। ଅମୃତଭଣ୍ଡା ଲଗେଇକରି 3 ସପ୍ତାହ ଭିତରେ ଇ ପୁଆଲ୍କେ କାଢ଼ିଦେବା ଦରକାର। ଆରୁ ଖରାଠାରୁ ରକ୍ଷା ପାଇବାର୍ ଲାଗି ଛମଡ଼ା ଗାଡ଼ି କରି ଆମେ ଅମୃତଭଣ୍ଡା ଗଛ୍କେ ଛାଇ କର୍ବାର୍ ଦରକାର। ଆମେ ଇ ଯେନ୍ ଅମୃତଭଣ୍ଡା ଲଗେଇଥିମୁ ଇ ପଟାଲିତି ସବୁଦିନ ପାଏନ୍ ଛିଞ୍ଚବାର୍ ଦରକାର। ଏନ୍ତା ହିସାବରେ ଯଦି ଆମେ 2 ମାସ ବିତେଇଦେମା ବେଲେ ସେ ଚାରା ଉପଯୁକ୍ତ ଚାରା ହେଇପାର୍ବା। ସବୁ ଫସଲ ଭଳିଆ ଅମୃତଭଣ୍ଡା ଗଛ୍ ଲାଗି ଗୋଟେ ନିଗିଡ଼ା ଦୋର୍ସା ମାଟିର ଆବଶ୍ୟକତା ଅଛେ। ଏନ୍ତା ମେଢ଼ତି ଅମୃତଭଣ୍ଡା ଚାଷ୍ ଭଲ୍ ହିସାବରେ ହେଇପାର୍ବା। ଆମେ ଯେନ୍ ଜମିତି ଚାଷ୍ କର୍ମା ସେ ଜମିଥି 4-5 ଥର ତସି ଦେଇକରି ଘାସ ବାଛିକରି ଯଦି ଆମେ କପର୍ ମେଢ଼ ଦେମା ଆର୍ ମେଟ୍କେ ଗୁଣ୍ କରିଦେମା ବେଲେ ଆମର୍ ଅମୃତଭଣ୍ଡା ଲଗେଇବା ଲାଗି ସେଟା ଠିକ୍ ହେଇପାର୍ବା। ଯେତେବେଳେ ବର୍ଷା ଆରମ୍ଭ ହେବା 10 ଫୁଟ ଅନ୍ତରରେ 1.5 ଫୁଟ ଗଭୀର 1.5 ଫୁଟ ଚଉଡ଼ା ଗାତ ଖୋଲିକରି ଖରା ଖାଇବା ପାଇଁ ଗାତକେ 15 ଦିନ ଛାଡ଼ିଦେବା ଦରକାର। ତାର୍ପରେ ଉପର ମାଟି ସାଙ୍ଗେ 2 ଝୁଡ଼ା ଖତ 2 କିଲୋଗ୍ରାମ ପଟାସ ସାର ମିଶେଇକରି ଗାତନେ ଯଦି ଆମେ ଭର୍ତ୍ତି କରିଦେମା ବେଲେ ଆମର୍ ଇ ଅମୃତଭଣ୍ଡା ଲଗେଇବାର୍ ଲାଗି ଠିକ୍ ହେବା। ସବୁ ଫସଲ ଭଳିଆ ଅମୃତଭଣ୍ଡା ଚାଷ୍ ନେବି ଗୋଟେ ପରବର୍ତ୍ତୀ ଯତ୍ନ ଅଛେ। ଆମେ କେନ୍ତା କରି ଯତ୍ନ ରତ୍ନ କଲେ ଇ ଗଛଟା ଠିକ୍ ହିସାବରେ ବଞ୍ଚିପାର୍ବା ସେ ବିଷୟରେ ଆମର ଚାଷୀ ଭାଇମାନେ ଜାଣିବା ଦରକାର। ଗୋଟେ ଜିନିଷ ଆମେ ଧ୍ୟାନ ଦେବା ଦରକାର, ଯେନେ ଆମେ ଅମୃତଭଣ୍ଡା ଗଛ ଲଗାଉଛୁ ଯଦି ସେ ଗଛର ମୂଲେ ପାଏନ୍ ଜମିକି ରହିବା ବେଲେ ଅମୃତଭଣ୍ଡା ଗଛ ଆର୍ ନେଇ ବଞ୍ଚେ। ତ ହେଥିଲାଗି ଯେତେବେଳେ ଆମେ ବର୍ଷା ଦିନ ଆସ୍ବା ଆମେ କେନ୍ତା କରି ପାଏନ୍ ଜମିକି ନେଇ ରହିବା ସେ ବିଷୟରେ ଆମର ଚାଷୀ ଭାଇମାନେ ନିଶ୍ଚିତ ଭାବରେ ଜାଣିବାର ଦରକାର। ଯେତେବେଳେ ଶୀତ ହେବା ଜମିକେ କୁଡ଼ାକୁସା କରିକରି ଘାସ ବାଛିକରି ଯଦି ଆମେ ଧାଡ଼ିକେ ଧାଡ଼ି ପାଏନ୍ ନାଲ କର୍ମା ବେଲେ ଅମୃତଭଣ୍ଡା ଗଛ ଭଲ ହିସାବରେ ବଢ଼ିପାର୍ବା। ଆରୁ ଯେତେବେଳେ ଆମେ ଅମୃତଭଣ୍ଡା ଲଗାଉଛୁ ବର୍ଷା ଋତୁ ଆରମ୍ଭରୁ ଗୋଟେ ଗୋଟେ ଗଛେ 1 ଛେଟନା ଛଡ଼ା ଗୋବର ଖତ ଯଦି ଆମେ ପ୍ରୟୋଗ କର୍ମା ବେଲେ ଠିକ୍ ହିସାବରେ ଅମୃତଭଣ୍ଡା ହେଇପାର୍ବା। ଆର୍ ଗୋଟେ କଥା, ଆମର ଅମୃତଭଣ୍ଡା ମାଇ ଆର୍ ଏଣ୍ଡ୍ରା ଗଛ ଥିସି, ତ 7-8ଟା ଗଛଟି ଯଦି ଗୋଟେ ଗୋଟେ ଏଣ୍ଡ୍ରା ଗଛ ଥିବା ବେଲେ ଆମର ଅମୃତଭଣ୍ଡା ଗଛ ଠିକ୍ ହିସାବରେ ବଢ଼ିପାର୍ବା। ତ ଚାଷୀ ଭାଇମାନେ ଯେନ୍ମାନେ ଅମୃତଭଣ୍ଡା ଚାଷ୍ କର୍ବାର୍ ଲାଗି ଚାହୁଁଛନ୍, ଯଦି ଇ ବିଷୟରେ ବିଶେଷ ଧ୍ୟାନ ଦେବେ ନିଶ୍ଚିତ ଭାବରେ ଆମର ଅମୃତଭଣ୍ଡା ଚାଷ୍ ହେଇପାର୍ବା। ଆରୁ ଆମେ ଅମୃତଭଣ୍ଡା ବିକି କରି ପଇସା 2 ପାଇବା ସାଙ୍ଗେ ସାଙ୍ଗେ ଆମର ନିଜର ଘରର ଖାଇବାର ଆବଶ୍ୟକତା ବି ପୂରଣ କରିପାର୍ମା।
1: ଶୁଣିଥିଲେ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ। ତା ପୂର୍ବରୁ କିଛି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ଆଉ ପିନ୍ ଦେ।
5: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
4: ବାଏ ଗର୍ଲସ, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
5: RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
8: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
9: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ। ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ। ନମସ୍ତେ ପ୍ରଭୁ ଋଷିକେଶ ଭକତ ଜନଙ୍କ ବିଶ୍ୱାସ। ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ହୃଦି ଅଛବ୍ୟାପୀ। ଜୁହାର ପବିତ୍ର ବାହୁଡ଼ା ଆରୁ ଜଗନ୍ନାଥଙ୍କର ସୁନାବେଶ ଉପଲକ୍ଷେ ଆପଣ ମାନକେ ଶୁଭେଚ୍ଛା ଆରୁ ସ୍ୱାଗତ ଆମର ଶକ୍ତି ରୂପାର ଆର୍ ଗୋଟେ ଅଧ୍ୟାୟକେ। ଉପସ୍ଥାପନା ଥି ମୁଇଁ ଅଛି ଅନୁରାଧା।

ଜଗନ୍ନାଥ ଖାଲି ଓଡ଼ିଆମାନଙ୍କର ଗୌରବ ନେଇସେ, ପୁରା ଜଗତର ନାଥ ହେ। ହେତିର୍ ଲାଗି ଜଗନ୍ନାଥକେ ଜଗତର ନାଥ ଜଗନ୍ନାଥ ବୋଲି କହେସନ୍। ତାକର ରଥଯାତ୍ରା ଯେନ୍ ଭେଷଭୂଷା ଆରୁ ସବୁଠାନୁ ବଡ଼ ଭୋଗ ଛପନ ଭୋଗ, ଯାହାକି ଆମେ ମହାପ୍ରସାଦ ବି କହିସୁଁ, ଷାଠିଏ ପଉଟି ଭୋଗ ବି କହିସୁଁ, ଆଉ ଗୋଟେ ନିର୍ମାଲ୍ୟ ବି କହିସୁଁ। ସେଥିର୍ ଲାଗି ପୁରା ଜଗତ ନେ ଚର୍ଚ୍ଚା। ପ୍ରଭୁଙ୍କର ତ ବେଶୀ ରୂପ ଅଛେ, ସେ ଭିତରୁ ଗୋଟେ ହେଲା ସୁନା ଭେଷ। ଓଡ଼ିଆର ସଂସ୍କୃତି ପରମ୍ପରା ଓ ଆଧ୍ୟାତ୍ମିକତାର କେନ୍ଦ୍ରବିନ୍ଦୁ ହେଉଛନ୍ ଭଗବାନ ଶ୍ରୀ ଜଗନ୍ନାଥ। ସୁନାର ଅର୍ଥ ହେଉଛି ସୁବର୍ଣ୍ଣ, ଆଉ ବେଶର ଅର୍ଥ ଅଲଙ୍କାର। ଆଉ ଜଗନ୍ନାଥକେ ସୁନାର ଅଲଙ୍କାର ନେ ସଜେଇଥିସନ୍, ହେତିର୍ ଲାଗି ତାକେ ସୁନାର ବେଶ ବୋଲି କହେସନ୍। ଅଷାଢ଼ ମାସର ଏକାଦଶୀ ତିଥିନେ ଜଗନ୍ନାଥ ମନ୍ଦିର ବଡ଼ଦାନ୍ନେ ରଥ ଉପରେ ଶ୍ରୀଜଉ ମନକର ଇ ମହାନ ସୁନାବେଶ ହେସି। ସୁନାର ଭେଷ ବାହୁଡ଼ା ଯାତ୍ରାର ଗୋଟେ ଦିନ ଛାଡ଼ି କରି ବଡ଼ ଏକାଦଶୀ ଦିନେ ହେସି। ତାର ଜାଗା ହେଲା ବଡ଼ଦାଣ୍ଡ, ଠିଆ ହେଇଥିବାର ତିନିଟା ରଥ ନନ୍ଦିଘୋଷ, ତାଲଧ୍ୱଜ ଆରୁ ଦେବଦଲନ ଉପରେ। ତାର ଆର ଗୋଟେ ନାଁ ହେଲା ରାଜା ରାଜେଶ୍ୱର ଭେଷ ବୋଲି କହିଥିସନ୍। ସୁନାର ଭେଷ ନେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଆରୁ ଦେବୀ ସୁଭଦ୍ରା ପାଖାପାଖି କହିବାକେ ଗଲେ 138 ପ୍ରକାରର ସୁନା ପିନ୍ଧିଥିସନ୍। ଭଗବାନ ଜଗନ୍ନାଥ ଯେନ୍ ପିନ୍ଧିଥିସନ୍ ହେଟା ସୁନାର ଚକ୍ର, ଶଙ୍ଖ, ସୁନାର ହାତ ପାଦ ଆରୁ କେତେନି କେତେ ପ୍ରକାରର ମାଲି, ଯେନ୍ତାକି ହଡ଼ା ମାଲି, ବାଗନଖୀ ମାଲି, ହେମିତି କେତେନି କେତେ ପ୍ରକାରର ସୁନାର ମାଲି ମାନେ ପିନ୍ଧିଥିସନ୍। ପୁରୁଣା କଥା ବେଲେ ଆଗର ଯୁଗର ହିସାବରେ କହିବାକେ ଗଲେ 1460 ସାଲେ ସୂର୍ଯ୍ୟବଂଶୀ ରାଜା ଦକ୍ଷିଣ ଭାରତର କର୍ଣ୍ଣାଟକ ନେ ଜିତିକରି କେତେନି କେତେ ସୁନାବନା ଆନିଥିଲେ। ସେସବୁ ସୁନାବନାକେ ଜଗନ୍ନାଥ ଭଗବାନ ପାଖେ ସପି ଦେଲେ। ସେଦିନ ଠାନୁ ଇ ସୁନାବେଶର ପରମ୍ପରା ଆରମ୍ଭ ହେଲା। ଆର୍ ବି ବର୍ଷ ସାରା ଜଗନ୍ନାଥ ମନ୍ଦିର ଭିତରେ କେତେ ପ୍ରକାରର ସୁନାବେଶର ପରବ ମାନେ ହେସି, ଯେନ୍ତାକି କାର୍ତ୍ତିକ ପୁନି, ପୁଷ୍ପୁନି, ଫଗୁପୁନି, ବିଜୟଦଶମୀ, ଏମିତି କେତେନି କେତେ ସୁନାଭେଷର ପରବ ମାନେ ହେଇଥିସି। ଆରୁ ସବୁଠାନୁ ବଡ଼ ସୁନାଭେଷ ପରବ ବେଲେ ଇ ଅଷାଢ଼ ମାସର ସୁନାଭେଷର ପରବ ଯେନ୍ ହେସି, ହେତି ଲକ୍ଷ ଲକ୍ଷ ଲୋକମାନଙ୍କର ଭିଡ଼ ହେସି। ତାକର ଭେଷଭୂଷା ହେବାର ସମୟ ହେଲା ଆଷାଢ଼ ମାସର ଶୁକ୍ଳ ଏକାଦଶୀ ଦିନେ ବେଲ ବୁଡ଼ା ବୁଡ଼ି 4-5 ବଜା ବୁଜିକେ ଆରମ୍ଭ ହେସି। ଆରୁ ହେମିତି ଆରମ୍ଭ ନେଇ ହିଏ, କେତେ ପୁଲିସ ଦେଖାରେଖା କରୁଥିବାର, ବଡ଼ ବଡ଼ ଲୋକମାନେ, ପୂଜାରୀମାନେ ଇସବୁ ଦେଖାରେଖା କରବାର ଲୋକମାନେ ସୁନାବନା ମାନକେ ରଥ ଉପରକେ ଆନିଥିସନ୍। ଯେତ୍କି ଭକ୍ତମାନେ ଥିସନ୍ ବେଲ ବୁଡ଼ା ବୁଡ଼ୁନ୍ ଯେ ରାତିର 11 ବଜା ପତେ ଦେଖସନ୍ ମହାପ୍ରଭୁ ଜଗନ୍ନାଥ ସୁନାର ଶଙ୍ଖ, ସୁନାର ଚକ୍ର, ମୁକୁଟ, ହଡ଼ା ମାଲି, ବାଗନଖୀ ମାଲି, ସେବତୀ ମାଲି, କଦମ୍ବ ମାଲି, କେତେନେ କେତେ ସୁନାଟା ପିନ୍ଧିଛନ୍। ତାର୍ ପଛେ ମହାପ୍ରଭୁ ବଳରାମ ସୁନାର ହଲ ନଙ୍ଗଲ ଆରୁ ସୁନାର ମୁକୁଟ, କାନେ କୁଣ୍ଡଲ, ତିଲକ, ବାଗନଖୀ ମାଲି, କେତେନେ କେତେ ସେ ବି ସୁନା ପିନ୍ଧିଥିସନ୍। ତାର୍ ପଛେ ଆସିଲେ ଦେବୀ ସୁଭଦ୍ରା, ସୁନାର ହାର, କାନଫୁଲ, ହାତେ ଗୋଡ଼େ ସବୁ ସୁନାଟା କେତେନି କେତେ ପିନ୍ଧିଥିସନ୍। ହେତ୍କି ନେଇ ସେ ଇଟା ପରେ ରଥରେ ବସିଲା ବେଲେ ପିନ୍ଧିଲା ସୁନାବନା ମାନେ ଆର୍ ବି ବର୍ଷକେ 5 ଥର ସୁନାବନା ଭେଷ ଧରବାର ପରବ ହେସି। ଏକ ହେଲା କାର୍ତ୍ତିକ ପୁନି, ହେଟାକେ ରାଜ ରାଜେଶ୍ୱର ଭେଷ ବୋଲି କହେସନ୍। ଦୁଇ ହେଲା ପୁଷ୍ପୁନି, ତାକେ ପୁଷ୍ୟାଭିଷେକ ଭେଷ ବୋଲି କହେସନ୍। ତିନ ହେଲା ଦୋଲ ପୁନି ବେଲେ ଫଗୁପୁନି, ତାକେ ରାଜସ୍ୱବ ଭେଷ ବୋଲି କହେସନ୍। ଚାର ହେଲା ବିଜୟଦଶମୀ, ହେଟା ଦଶରା ବେଲେ ଗୋଟେ ଭେଷ ଧରସନ୍। ପାଞ୍ଚ ଆର୍ ଗୋଟେ ଆଷାଢ଼ ଶୁକ୍ଳ ବୋଲି କହେସନ୍, ଯେନ୍ଟା ରଥ ଉପରେ ବସିକରି ସୁନାବେଶ କହେସନ୍। ସୁନାର ବେଶର ତାର ଆଗର ଦିନେ ଦ୍ୱାଦଶୀ ତିଥି ବୋଲି ପଡ଼ସି। ସେଦିନ ରଥ ଉପରେ ଭୋଗ ଲାଗ୍ସି, ସେ ଭୋଗକେ ଅଧର୍ପଣା ବୋଲି କହେସନ୍। ଆରୁ ତାର ଗୋଟେ ଦିନ ଛାଡ଼ି କରି ତ୍ରୟୋଦଶୀ ବୋଲି କରି ଯେନ୍ ପଡ଼ସି

0: ସେଦିନ ମହାପ୍ରଭୁ ତାକର ମନ୍ଦିରକେ ଆସିକରି ତାକର ସେ ସୁନା ବେଶ ଆସନ୍ନେ ବସନ୍। ରଥ ଉପରେ ଯେନ୍ ସୁନାବନା ମାନେ ଭଗବାନ ପିନ୍ଧିଥିସନ୍ ତାର ଓଜନ ପାଖାପାଖି 208 କେଜି, କହିବାକେ ଗଲେ 2 କ୍ୱିଣ୍ଟାଲ ରୁ ବି ଅଧିକ ବୋଲି ଅନୁମାନ କରାଯାଇସି। ଆରି ସେତେ ଫମ୍ପା ସୁନା ବେଲେ ହାଲକା ସୁନା ମାନେ ବି ଥିସି, ଯେନ୍ଟାକି ଦେଖବାର୍ ଲାଗି ସେଟା ମୂର୍ତ୍ତିମାନକେ ଅଧିକ ଓଜନ ନେଇ ହଉ ବୋଲି ବନାଯାଇଥିସି। ଗୋଟେ କଥା ଯେ ମହାପ୍ରଭୁ ଜଗନ୍ନାଥ ଆରୁ ବଳଭଦ୍ର ହାତ ଆରୁ ପାଦ ପୁରାପୁରି ନେଇଥିଏ, ହେଟା ଗୋଟେ ସୁନା ଭେଷ ଦିନ ଏକା ମହାପ୍ରଭୁକେ ସୁନାର ଶ୍ରୀଭୁଜ ବେଲେ ହାତ ଆରୁ ଶ୍ରୀପୟ ପାଦ ଲଗେଇକରି ସେ ଗୋଟେ ଦିନର ଲାଗି ପିନ୍ଧି ଥିସନ୍। ଭଗବାନର ସୁନା ଭେଷର ଦେଖରେଖ କରବାଟା କେତେ ନି କେତେ ପ୍ରକାରର ଲୋକ ଥିସନ୍, ଯେନ୍ତାକି ଭଣ୍ଡାରରେ ଦେଖରେଖ କରୁଥିସନ୍, ସେ ସବୁ ପ୍ରକାରର ସୁନାବନା କାଢ଼ସି ଆରୁ ଗନି କରି ଦେସି। ଆର୍ ଗୋଟେ ଯେନ୍ ଦୈତାପତି ବୋଲି କହେସନ୍, ତାର କାମ ହେଲା ଭଗବାନ ମାନକେ ସୁନାବନା ସବୁ ପିନ୍ଧାବାରଟା। ଆର୍ ଗୋଟେ ତାର ପରେ ଇ ସୁନା ବେଶ ହେଇସାରିଲା ପରେ ଯେନ୍ ଲୋକମାନେ ଦେଖାରେଖା କରସନ୍ ଭଗବାନର ରଥ ଉପରେ ଥିସି ଦୁନିଆର ସବୁଠାନୁ ଅଧିକ ସୁନା, ସେଟା ତ ରଥ ବାହାରେ ରହୁଛେ କେନ୍ନେ ଘର ଭିତରେ ନେଇସେ, ହେତିର୍ ଲାଗି ତାକେ ଦେଖରେଖ କରବାର୍ ଲାଗି କେତେ ପ୍ରକାରର ପୁଲିସ CCTV 3 ରଥନେ ଲଗେଇଥିସନ୍ ଆରୁ ତାର ଦେଖରେଖ କରୁଥିସନ୍। କୋଟି କୋଟି ଭକ୍ତମାନେ ଭଗବାନର ଦର୍ଶନ କରି କରି ଖୁସି ହେଉଥିସନ୍। ସୁନା ବେଶ ଖାଲି ଯେ ଧନ ସମ୍ପତ୍ତିର ପ୍ରଦର୍ଶନ ନେଇସେ, ଇଟା ଆମକେ ଗୋଟେ ଶିକ୍ଷା ଦଉଛି, ହେଟା ହେଲା ପରମେଶ୍ୱର ସବୁ ଐଶ୍ୱର୍ଯ୍ୟର ଅଧିପତି, ସଂସାରର ସବୁ ଧନ ସମ୍ପତ୍ତି ଆରି ଶକ୍ତି ତାକର ଦାନ ଆଏ। ଭକ୍ତମାନେ ଇ ଭେଷ ଦର୍ଶନ କରିକିନା ନିଜର ଜୀବନକେ ସତ୍ୟ ଧର୍ମ ଦୟା ଆରୁ ସେବାର ରାସ୍ତାନେ ଚାଲବାଟା ବାଟ ଦେଖେଇ ପାରସନ୍। ସୁନା ବେଶ ଆମର ଓଡ଼ିଶା ସମାଜର ଏକତାର ପ୍ରତୀକ ଆଏ। ସୁନାର ବେଶ ଜାତି ଧର୍ମ ବର୍ଣ୍ଣ ଭାଷା ଆରୁ ଦେଶର ଭେଦଭାବ ନେଇଥାଏ, ସେ ସଭେ ଗୋଟେ ସାଙ୍ଗେ ଭଗବାନଙ୍କର ଦର୍ଶନ କରିଥିସନ୍। ଇଟା ମାନବ ସମାଜ ନେ ସମାନତା ଭାଇଚାରା ଆରୁ ପ୍ରେମର ପ୍ରଚାର କରସି। ସୁନା ବେଶ ଓଡ଼ିଆ କଲା କାରିଗରୀ ଆରୁ ପରମ୍ପରାକେ ଦେଖାସି। ସୁନା ଅଲଙ୍କାର ତିଆରି ସେବାୟତମାନଙ୍କର ସେବା ଆରୁ ମନ୍ଦିରର ନିୟମ ନିଷ୍ଠା ବିଶ୍ୱ ଦରବାର ନେ ଆମର ଓଡ଼ିଶାର ସମୃଦ୍ଧି ସଂସ୍କୃତି କେ ଦେଖାସି। ପୁରାଣ ହିସାବରେ ସୁନା ବେଶ ଦେଖିଲେ ପାପ ଯାଇସି, ମନରେ ଶାନ୍ତି ଆଇସି, ମନ ଭିତରେ ଭକ୍ତିଭାବ ବଢ଼ସି। ଇ ଦର୍ଶନ ମନୁଷ୍କେ ସତ୍କର୍ମଦାନ ସେବା ଆରୁ ଧର୍ମ ବାଟରେ ବଢ଼ବାର୍ ଲାଗି ପ୍ରେରଣା ଦେସି। ସୁନା ବେଶ ଆମକେ ଶିଖାସି ପ୍ରକୃତ ସୁନା ହେଉଛେ ମନରେ ପବିତ୍ରତା ଭକ୍ତି ଆରୁ ସତ୍କର୍ମ, ବାକି ମଣିଷର ଅଲଙ୍କାର ହେଉଛେ ନମ୍ରତା ସତ୍ୟନିଷ୍ଠା କରୁଣା ଆଉ ପ୍ରେମ। ଶ୍ରୀଜୀଉଙ୍କର ସୁନା ବେଶ ଆମର ଓଡ଼ିଶାବାସୀଙ୍କର ଗୌରବ ଆଏ। ଭାରତୀୟ ସଂସ୍କୃତିରେ ଗୋଟେ ଅମୂଲ୍ୟ ପରମ୍ପରା ଆଉ ଭକ୍ତିର ମହାନ ପର୍ବ, ଇଟା ଖାଲି ଗୋଟେ ଧାର୍ମିକ ଉତ୍ସବ ନେଇସେ, ସମାଜର ଏକତା ଭକ୍ତି ଆରି ମାନବତାର ଜୀବନ୍ତ ବାର୍ତ୍ତା। ସବୁ ବର୍ଷେ ଲକ୍ଷ ଲକ୍ଷ ଭକ୍ତମାନେ ଏହି ଦିବ୍ୟ ଦର୍ଶନ କରି ଆତ୍ମାର ଶାନ୍ତି ଆଉ ଅସୀମ ଆନନ୍ଦ ଲାଭ କରସନ୍। ଜୟ ଜଗନ୍ନାଥ।
1: ଧନ୍ୟବାଦ ସୁଲୋଚନା ଭଏନ, ବହୁତ ବଢ଼ିଆ ସେ ସୁନା ବେଶ କଥା ଆମକେ କହିଲେ। ଆମର ଶ୍ରୋତାମାନକେ ବି ଇତା ଭଲ ଲାଗିଥିବା ବୋଲି ଆମର ଆଶା। ଇନେ ଆସନ୍ ଶୁନବା ଗୋଟେ ଗୀତ।

ଓଡ଼ିଶାର ସଂସ୍କୃତି ପରମ୍ପରା ଆରୁ ଆଧ୍ୟାତ୍ମିକତାର ଅମୂଲ୍ୟ ପ୍ରତୀକ ହେଉଛନ୍ ଶ୍ରୀ ଜଗନ୍ନାଥ। ତାଙ୍କର ଲୀଳା ନୀତିକାନ୍ତି ଆରୁ ବେଶଭୂଷା ଆରୁ ଉତ୍ସବ ଖାଲି ଯେ ଓଡ଼ିଶା ନେ ନାଇଁ ସେ ସାରା ବିଶ୍ୱନେ ଭକ୍ତ ମାନକେ ଆକର୍ଷି କରସି। ବର୍ଷ ସାରା ମହାପ୍ରଭୁ ଭିନ୍ ଭିନ୍ ବେଶନେ ଭକ୍ତ ମାନକେ ଦର୍ଶନ ଦେଇଥିସନ। ହେଥି ଭିତରୁ ସୁନା ବେଶ ଯାହାକେ ରାଜାଧିରାଜ ବେଶ ବି କୁହାଯାଇସି ସବୁଠାନୁ ଭବ୍ୟ ଆରୁ ଲୋକପ୍ରିୟ ବେଶ। ଏ ଭଉଣୀମାନେ ଭକ୍ତ ମାନଙ୍କର ବିଶ୍ୱାସ ଅଛି ଯେ ସୁନା ବେଶ କେ ଦର୍ଶନ କଲେ ପାପ ନଷ୍ଟ ହେସି ଆରୁ ମାନସିକ ପୁରା ହେସି। ଆମର ଜୀବନରେ ସୁଖ ଶାନ୍ତି ଆରୁ ସମୃଦ୍ଧି ଆଇସି। ଇ ଦିନ ଭଗବାନଙ୍କର କୃପା ସବକେ ସମାନ ମିଲସି। ସୁନା ବେଶ ଆମକେ ଶିଖାସି ବାହାରର ଧନ ସମ୍ପତ୍ତି ଠାନୁ ଆତ୍ମିକ ସମ୍ପତ୍ତିର ମୂଲ ବେଶୀ। ଇଏ ଅହଙ୍କାର ନାଇଁ ସେ ବିନୟ, ସ୍ୱାର୍ଥ ନାଇଁ ସେ ସେବା, ଆରୁ ଘୃଣା ନାଇଁ ସେ ପ୍ରେମ ହେଉଛେ ଆମର ଚକା ଆଖିର ଶିକ୍ଷା। ଏ ପ୍ରଭୁ ଜଗନ୍ନାଥଙ୍କର ସୁନା ବେଶ ଖାଲି ଯେ ଗୋଟେ ବେଶ ନାଇଁ ସେ ଇଟା ଭକ୍ତି ଆଧ୍ୟାତ୍ମିକତା ସଂସ୍କୃତି ଆରୁ ଐତିହ୍ୟର ଗୋଟେ ବଡ଼ ପର୍ବ। ଏ ଇ ଦିବ୍ୟ ଦର୍ଶନ ଆମର ହୃଦୟନେ ଭକ୍ତି ପ୍ରେମ ଶାନ୍ତି ଆରୁ ମାନବତାର ଭାବନାକେ ଜାଗ୍ରତ କରାସି। ଶ୍ରୀ ଜଗନ୍ନାଥଙ୍କର ସୁନା ବେଶ ଓଡ଼ିଶାର ଗୌରବ ଆରୁ ବିଶ୍ୱ ସଂସ୍କୃତିର ଗୋଟେ ଆଧ୍ୟାତ୍ମିକ ଐତିହ୍ୟ।

0: ଭଇନମାନେ ଏବେ ତ ସମୟ ସରି ଆସିଲା ନା ଆମକେ କାର୍ଯ୍ୟକ୍ରମ କେ ଇନେ ରଖବାକେ ହେବା। ହେଲେ ଆଜିର କାର୍ଯ୍ୟକ୍ରମ ଆପଣ ମାନକେ କେନ୍ତା ଲାଗଲା ଚିଠି ଲେଖିକରି ଜଣାବେ। ଆମକେ ଚିଠି ଲେଖିବାର କାଜେ ଆମର ଠିକ ନା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ।
1: ଶୁଣିଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
2: ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା। ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏବଂ 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4-30 ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5:00 ରାତି 11:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂସଦ ବାହାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଦେଇଥିବା ମନ୍ତବ୍ୟକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଡିପ୍ ଫେକ୍ ଭିଡ଼ିଓ ଜରିଆରେ ମିଥ୍ୟା ତଥ୍ୟ ପ୍ରଘଟ କରାଯାଉଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏ ସମ୍ପର୍କରେ ସେ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଆଜି ସକାଳେ ଏତଲା ଦାୟର କରିଛନ୍ତି। ଏଭଳି ଡିପ୍ ଫେକ୍ ଭିଡ଼ିଓ ପ୍ରସ୍ତୁତକାରୀ ଏବଂ ପ୍ରଘଟକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱହୀନ ଭାବେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଏଭଳି ମିଥ୍ୟା ତଥ୍ୟ ପ୍ରଘଟ କରୁଥିବା ଘଟଣାକୁ ଲୋକମାନେ ସହ୍ୟ କରିବେ ନାହିଁ। ସମସ୍ତଙ୍କୁ ଯାଞ୍ଚ ହୋଇଥିବା ତଥ୍ୟ ଉପରେ ନିର୍ଭର କରିବା ଲାଗି ଶ୍ରୀ ଗୋୟଲ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ସିଜେପି ପ୍ରତିନିଧି ଦଳ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବେ। ଆଲୋଚନାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣା ରୋକିବା ଲାଗି ପଦକ୍ଷେପ ଭଳି ସିଜେପିର ଦାବିଗୁଡ଼ିକ ଉପରେ ଆଲୋଚନା କରାଯିବ। ସମ୍ବିଧାନ କ୍ଲବରେ ଅପରାହ୍ନ 3:30 ଆଲୋଚନା ଆରମ୍ଭ ହେବ। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ସିଜେପି ପ୍ରତିନିଧି ଦଳ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା

କରିଥିଲେ। ପରେ ଶ୍ରୀ ନଡ୍ଡା ଗଣମାଧ୍ୟମକୁ କହିଥିଲେ ସେମାନେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ ସିଜେପିର ଦାବି ସମ୍ପର୍କରେ ଅବଗତ ହୋଇଛନ୍ତି। ପବିତ୍ର ଆଷାଢ଼ି ଏକାଦଶୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଆଷାଢ଼ି ଏକାଦଶୀ ଭକ୍ତି ଏବଂ କରୁଣାର ବାର୍ତ୍ତା ଦେଇଥାଏ। ଏହି ଅବସରରେ ଭଗବାନ ବିଠଲ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେବା ସହ ଏକ ଉତ୍ତମ ସମାଜ ଗଠନ ଲାଗି ଆଶୀର୍ବାଦ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାମାଜିକ ଗଣମାଧ୍ୟମରେ ଆଷାଢ଼ି ଏକାଦଶୀକୁ ବିଶ୍ୱାସ ଏବଂ ଭକ୍ତିର ପର୍ବ ବୋଲି ବର୍ଣ୍ଣନା କରିଛନ୍ତି। ଭଗବାନ ବିଷ୍ଣୁଙ୍କ କରୁଣା ସମସ୍ତଙ୍କ ଉପରେ ରହିଥାଉ ବୋଲି ସେ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଷାଢ଼ି ଏକାଦଶୀ ଅବସରରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 27ତମ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଲାମଚେନ୍ର ଦ୍ରାସ୍ଠାରେ ଆରମ୍ଭ ହୋଇଛି। ଏହି ଅବସରରେ 1999 କାର୍ଗିଲ୍ ଯୁଦ୍ଧର ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପାକିସ୍ତାନ ଉପରେ କାର୍ଗିଲ୍ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁଲାଇ 26 ତାରିଖରେ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅପରେସନ୍ ବିଜୟ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ପ୍ରଦର୍ଶନ ମାଧ୍ୟମରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପରିବାରବର୍ଗଙ୍କ ସହ କଥାବାର୍ତ୍ତା ଏବଂ ବରିଷ୍ଠ ସେନାନୀମାନଙ୍କ ସହ ଯୁଦ୍ଧ ସମ୍ପର୍କିତ ବିବରଣୀମାନ ଏହି ବୃତ୍ତଚିତ୍ରରେ ସ୍ଥାନିତ କରାଯାଇଛି। ସେନାର ବରିଷ୍ଠ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବୀର ନାରୀ ଏବଂ ନିମନ୍ତ୍ରିତ ଅତିଥିମାନେ ଦ୍ରାସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ପାଳନର ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ଭୋଜ ଆୟୋଜନ ସହ କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ଶୌର୍ଯ୍ୟ ସନ୍ଧ୍ୟା ପାଳନ କରାଯିବ। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁଦ୍ଧ ସ୍ମାରକୀରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଆସାମରେ ବନ୍ୟାଜନିତ ପରିସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ଆସାମରେ ଚାଲିଥିବା ବିପର୍ଯ୍ୟୟ ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ସରକାର ରିଲିଫ୍, ପୁନଃ ଥଇଥାନ ଏବଂ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଶର୍ମା କହିଛନ୍ତି। ଏଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଏବଂ ସମର୍ଥନ ଯୋଗୁଁ ଆସାମ ଜନସାଧାରଣ କୃତଜ୍ଞତା ପ୍ରକାଶ କରିଥିବା ଶ୍ରୀ ଶର୍ମା କହିଛନ୍ତି। ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଜନ୍ମବାର୍ଷିକୀରେ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣାପଡ଼ିଛି। ଆସାମର ତେଜପୁରରେ 1929 ଜୁଲାଇ 25 ତାରିଖରେ ଜନ୍ମଗ୍ରହଣ କରିଥିବା ସୋମନାଥ ଚାଟାର୍ଜୀ ଜଣେ ସୁନାମଧନ୍ୟ ଆଇନଜୀବୀ ଥିଲେ। ପରବର୍ତ୍ତୀ ସମୟରେ 1968 ସେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି 1971 ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ 10 ଥର ନିର୍ବାଚିତ ହେବା ପରେ ତାଙ୍କୁ 1996 ସ୍ୱତନ୍ତ୍ର ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା। 2004 ଜୁନ୍ 4 ତାରିଖରେ ଶ୍ରୀ ଚାଟାର୍ଜୀଙ୍କୁ ଚତୁର୍ଦ୍ଦଶ ଲୋକସଭାର ବାଚସ୍ପତି ଭାବେ ଚୟନ କରାଯାଇଥିଲା। 2009 ମେ 31 ପର୍ଯ୍ୟନ୍ତ ସେ ବାଚସ୍ପତି ଭାବେ ଲୋକସଭା ଟେଲିଭିଜନ, 24 ଘଣ୍ଟିଆ ସଂସଦୀୟ ଚ୍ୟାନେଲ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ସଂସଦ ସଂଗ୍ରହାଳୟର ଶୁଭାରମ୍ଭ କରିଥିଲେ। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋ

0: ଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ ବାଉଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କୀ ଏବଂ ପିଙ୍କି ସିଂ ଗ୍ରୁପ୍ ବି'ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବାବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ପ୍ରଥମ ପଦକ ଜିତିଥିବା ଭାରତର ଝଣ୍ଡୁ କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ବହୁତ ଅଚ୍ଛା ଲାଗ ରହା ହେ, ପହଲା ମେଡାଲ ହେ ହମାରା। ହମାରେ ପିଛେ କୋଚ ହେ ରାଜେନ୍ଦ୍ର ସିଂ ଔର ହମାରା ଜେପି ସାର ହେ, ଓ ଭି ବହୁତ ସହଯୋଗ କିଏ ହେ। ଆଜ ଉହିଁ ସବ ବଦୌଲତ ହମେ ଆଜ ମେଡାଲ ପ୍ରାପ୍ତ ହୁଆ ହେ। ବହୁତ ବହୁତ ଧନ୍ୟବାଦ କରତେ ହେ କି ହମ ପେ ଆଜ ଇତନା ପ୍ରାକ୍ଟିସ କରବାଏ, ପ୍ୟାର ଦିଏ, ଔର ଭି ଆଗେ ହମ ଅଚ୍ଛା କରନେ କି କୋଶିଶ କରେ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ୍, ଜଳଯୋଗାଣ, ବିଭିନ୍ନ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିପିଇଟି ଫଳ ପ୍ରକାଶ ପାଇଛି। ଏଥିସହ ବିଷୟଭିତ୍ତିକ ରାଜ୍ୟସ୍ତରୀୟ ମେଧା ତାଲିକା, 2 ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା 27 ତାରିଖରୁ ଶିକ୍ଷାନୁଷ୍ଠାନ ଚୟନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କିମ୍ବା ଦେଶ ବାହାରକୁ ଭ୍ରମଣରେ ଯିବାକୁ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅତିକମ୍ରେ 21 ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଜରୁରୀକାଳୀନ ପରିସ୍ଥିତିକୁ ବାଦ୍ ଦେଇ ଅନ୍ୟ ସମୟରେ ମଧ୍ୟ ମୁଖ୍ୟାଳୟ ଛାଡ଼ିବା ନିମନ୍ତେ ଏହି ନିୟମ ଲାଗୁ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟବିବାହ ଉପରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀମାନେ ଯୋଗଦେଇ ବାଲ୍ୟବିବାହ ମୁକ୍ତ ସୁରକ୍ଷିତ ଶିଶୁ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁଲିସ ପକ୍ଷରୁ ବିଜୁ ସ୍ମୃତି ଭବନଠାରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଂ, ୟୁପିଆଇ, ଓଟିପି, ନକଲି ଚାକିରି ପ୍ରଦାନ ଭଳି ଠକେଇର ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲାର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି, ଅଭିଯୋଗ, ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ କ୍ରିୟାଶୀଳ କରାଯାଇଛି। ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ 5,29,086 ଜଣଙ୍କ ତାଲିକା ପ୍ରକାଶ ପାଇଛି। ଆକାଶବାଣୀ କଟକର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ଡକ୍ଟର କିଶୋର ମହାନ୍ତିଙ୍କୁ ଆଜି ପ୍ରତ୍ୟୁଷରେ 73 ବର୍ଷ ବୟସରେ ପରଲୋକ ହୋଇଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଜଣେ ଗୀତିକାର, ସ୍ତମ୍ଭକାର ଏବଂ ନାଟ୍ୟ ପ୍ରଯୋଜକ ଭାବେ ସେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ବିୟୋଗରେ ଆକାଶବାଣୀର କର୍ମଚାରୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। 5 ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଭାରତୀୟ ଜୁନିୟର ଦଳ ଅକ୍ଟୋବର 5-17 ତାରିଖ ପର୍ଯ୍ୟନ୍ତ ଇଜିପ୍ଟର କାଇରୋରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୁନିୟର ଚାମ୍ପିୟନ୍ସିପ୍ରେ ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶାରୁ ବାଳକ ସିଙ୍ଗଲ୍ସରେ 27 ଜଣ, ବାଳିକା ସିଙ୍ଗଲ୍ସରେ 13 ଜଣ, ବାଳକ ଡବଲ୍ସରେ 12 ଜଣ, ବାଳିକା ଡବଲ୍ସରେ 5 ଜଣ ଏବଂ ମିକ୍ସ ଡବଲ୍ସରେ 11 ଯୋଡ଼ି ଭାଗ ନେଉଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ୍ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ବାଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ପାରା କ୍ରୀଡ଼ାବିତ୍ ଝଣ୍ଡୁ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ

କଟକ ଭଦ୍ରକ କେନ୍ଦ୍ରାପଡ଼ା ଯାଜପୁର ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 18ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ରାଜ ରିବୁଟ୍ରୁ ଶିଳ୍ପୀ ଅରିଜିତ ସିଂଙ୍କ କଣ୍ଠରେ, ଗୀତ ରଚନା କୌସର ମୁନିର, ସଙ୍ଗୀତ ସଂଯୋଜନା ଜିତ୍ ଗାଙ୍ଗୁଲି। ଚଳଚ୍ଚିତ୍ର ରାଜ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର

ସ୍ତ୍ରୀ ସ୍ତ୍ରୀରୁ ଆପଣମାନେ ଶୁଣୁଛନ୍ତି ଏହି ଗୀତଟି ଦ୍ୱୈତ କଣ୍ଠରେ ଶିଳ୍ପୀ ଜୁବିନ ଗର୍ଗ ଏବଂ ଅଲିସା ଚିନୟ, ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ରାଜେଶ ରୋଶନ, ଚଳଚ୍ଚିତ୍ର କ୍ରିସ୍ ଥ୍ରୀ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5ଟା। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ରେ 103.3 MHz ଯୋଗେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ, ଗୀତିକାର ଅସଦ ଭୋପାଲି, ସ୍ୱର ସଂଯୋଜନା ରାମ ଲକ୍ଷ୍ମଣ, କଥାଚିତ୍ର ମେନେ ପ୍ୟାର କିୟା।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ସିର୍ଫ ତୁମ୍ କଥାଚିତ୍ରରୁ ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ଏକିକ୍।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ସ୍ୱର ସଂଯୋଜନା ଅନୁ ମଲ୍ଲିକ, ଗୀତିକାର ସମୀର। ଦ୍ୱୈତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଓ ଅନୁରାଧା ପଡ଼ୱାଲ। କଥାଚିତ୍ର ଆୱାରା ପାଗଲ ଦିୱାନା।

ଏଥରକ ତ ଚିତ୍ର ମେରେୟାର କି ସାଧିଆରୁ ମିଳିତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ, ସୋନୁ ନିଗମ ଓ ଅଲକା ୟଜ୍ଞିକ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର। ସଙ୍ଗୀତରେ ଶୋଇଛନ୍ତି ଜିତ ପ୍ରୀତମ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ଅତାଉଲ୍ଲା ଖାଁ ଓ ସାଥୀଙ୍କ କଣ୍ଠରେ, ଗୀତିକାର ଦେବ କୋହଲି, ସ୍ୱର ସଂଯୋଜନା ଅନୁ ମଲ୍ଲିକ, କଥାଚିତ୍ର ହିରୋ ହିନ୍ଦୁସ୍ତାନୀ।

0: ହିନ୍ଦୀ କଥାଚିତ୍ର ଭିତରେ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତା ପୂର୍ବରୁ ଏହି ସୂଚନା।
1: ଭାଇ ଏତେ ଦିନ ପରେ।
2: ହଁ ଭାଇ। ଆରେ ଶୁଣ, ଦାଢ଼ି କାଟିବାକୁ କେତେ ଲାଗିବ?
1: ଆରେ ସେଇ ଆମର 60 ଟଙ୍କା।
2: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ୍ ଅଛି।
1: ତ ଦେଖ, 2 ଉପାୟ ଅଛି। ପ୍ରଥମ, ଅଧା ଦାଢ଼ି କାଟିପାରିବ।
2: ଆଉ ଅନ୍ୟଟା?
1: ଆରେ ଡିଜିଟାଲ ପେମେଣ୍ଟ କର, UPI ଦ୍ୱାରା।
2: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
1: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
2: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଟି ନେଣ ଦେଣ।
4: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
9: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ନମସ୍କାର, ଶୁଭ ସନ୍ଧ୍ୟା। ଆମ ପ୍ରିୟର ଶ୍ରୋତା ବନ୍ଧୁମାନଙ୍କୁ ଆଉ ଏକ ସୁନେଲି ସନ୍ଧ୍ୟାର ଆମ ମନୋରମ ସମ୍ପର୍କର ମନଲୋଭା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ମୁଁ ଆପଣମାନଙ୍କ ପ୍ରିୟ ଯୁବା ସାଥୀ ଶେଫାଳି
1: ଏବଂ ମୁଁ ଆପଣମାନଙ୍କ ମିତ ଅନିନ୍ଦିତା ରଥ।
0: ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆପଣମାନଙ୍କ ସୁଚିନ୍ତିତ ମତାମତ ଓ

0: ନମସ୍କାର, ଶୁଭ ସନ୍ଧ୍ୟା। ଆମ ପ୍ରିୟର ଶ୍ରୋତା ବନ୍ଧୁମାନଙ୍କୁ ଆଉ ଏକ ସୁନେଲି ସନ୍ଧ୍ୟାର ଆମ ମନୋରମ ସମ୍ପର୍କର ମନଲୋଭା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି
1: ଏବଂ ମୁଁ ଆପଣମାନଙ୍କ ମିତ ଅନିନ୍ଦିତା ରଥ।
0: ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆପଣମାନଙ୍କ ସୁଚିନ୍ତିତ ମତାମତ ଓ
1: କାଗଜର ଫର୍ଦ୍ଦଟି ସାଙ୍ଗରେ ଆମେ କେତେ ଖୁସି, କେତେ ଉଲ୍ଲାସ, କେତେ ପ୍ରକାର ଭାବନା ଭରି ରହିଥାଏ ସେହି ଚିଠିର ଲଫାପା ଭିତରେ। କେବେ ଦୂରରେ ଥିବା ପ୍ରିୟଜନର ମନବହନର କଥା, ଆଉ ପୁଣି ଖୁସି, ପ୍ରୀତି ଏବଂ କିଛି ଦୁଃଖ, ବେଦନା ଓ ବ୍ୟଥା।
0: ସେହି ଭାବନା, ସେହି ଆବେଗ ସହ ମଣିଷ ଜଗି ବସିଥାଏ ଦୂର ଦୂରାନ୍ତରେ ଥିବା ପ୍ରିୟଜନର ଚିଠି ପାଇଁ, ଅପେକ୍ଷା କରି ତା ଖବର ପାଇଁ। ଏଇ ଯେମିତି ଯୁବବାଣୀ ଅପେକ୍ଷା କରି ରେଡିଓ ଆରପଟରେ ଥିବା ଆମ ପ୍ରିୟ ଶ୍ରୋତା ବନ୍ଧୁଙ୍କ ସୁଚିନ୍ତିତ ମତାମତ ପାଇଁ। ଏହା ତ ଖାଲି ମତାମତ ନୁହେଁ ଯୁବବନ୍ଧୁ, ସାତ ଦିନରେ ପ୍ରସ୍ତୁତ ସପ୍ତରଙ୍ଗୀ କାର୍ଯ୍ୟକ୍ରମର ଫଳାଫଳ ଏହି ସାପ୍ତାହିକୀ। ଆପଣମାନଙ୍କ ସହ ଏକ ନିଆରା ସମ୍ପର୍କ, ଖୁସି, ଉଲ୍ଲାସ ଓ ଆବେଗ ଭରା ସନ୍ଧ୍ୟା ହେଉଛି ଏହି ସାପ୍ତାହିକୀ। ତେବେ ଆସନ୍ତୁ ଏହି ନିଆରା ସନ୍ଧ୍ୟାରେ ସରସତା, ମଧୁରତା ଭରି ଦେଉଥିବା ଆପଣମାନଙ୍କ ସୁଚିନ୍ତିତ ମତାମତ ଓ ପ୍ରୀତିଭରା ଚିଠି ସବୁ ପଢ଼ିନେବା। ଆଉ ଜାଣିବା କିଏ କେଉଁଠାରୁ ଲେଖିଛନ୍ତି ଆମ ପ୍ରଥମ ଚିଠିଟି।
1: ଆଜିର ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ନିରାକାର ରଣା ଭାଇ, ଗ୍ରାମ ସିଲୁଆ, ପୋଷ୍ଟ ମାଲାଡ, ଭାୟା ଖୋଲାନ, ଟିଟିଲାଗଡ଼, ବଲାଙ୍ଗୀରରୁ। ଭାଇ ପ୍ରଥମେ ଲେଖିଛନ୍ତି, ସାପ୍ତାହିକୀ ଯୁବବାଣୀର ଉପସ୍ଥାପନା ଦାୟିତ୍ୱରେ ଥିବା ଦୁଇ ଅପାଙ୍କୁ ମୋର ହୃଦୟଭରା ନମସ୍କାର ଓ ଶୁଭ ସନ୍ଧ୍ୟା।
0: ଭାଇ ଆପଣଙ୍କୁ ମଧ୍ୟ ଆମର ପ୍ରତି ନମସ୍କାର।
1: ସେ ଆଗକୁ ଲେଖିଛନ୍ତି, ଯୁବବାଣୀ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗୁଛି, ପ୍ରତ୍ୟେକ ଦିନ ନୂଆ ନୂଆ କଥା ଶିଖି ହେଉଛି ଓ ତାଙ୍କୁ କାମରେ ଉପଭୋଗ କରିପାରୁଛୁ, ତେଣୁ ଯୁବବାଣୀ କାର୍ଯ୍ୟକ୍ରମକୁ କୋଟି କୋଟି ପ୍ରଣାମ ଜଣାଉଛୁ। ଆକାଶବାଣୀ ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ବାହୁଡ଼ା ଯାତ୍ରାର ଅନେକ ଅନେକ ଶୁଭକାମନା। ପ୍ରଭୁ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର 9 ଦିନ ପରେ ଶ୍ରୀମନ୍ଦିରକୁ ପୁଣି ଥରେ ଫେରୁଛନ୍ତି, ତେଣୁ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଗତ ଶନିବାର ଦିନର ସାପ୍ତାହିକୀ ଯୁବବାଣୀ କାର୍ଯ୍ୟକ୍ରମଟି ମନକୁ ପୁରା ଛୁଇଁ ଯାଇଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଶେଫାଳି ଓ ରଚିତା ଅପା ଆସି କାର୍ଯ୍ୟକ୍ରମକୁ ସୁନ୍ଦର ଓ ସରସମୟ କରିଥିଲେ, ତେଣୁ ସାପ୍ତାହିକୀ କାର୍ଯ୍ୟକ୍ରମ ବହୁତ ସୁନ୍ଦରମୟ ହୋଇଥିଲା। ଏଥିରେ ଦୁଇ ଅପା ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରର ସୁନ୍ଦର ଉପସ୍ଥାପନା କରିଥିଲେ, ତେଣୁ ଦୁଇ ଅପାଙ୍କୁ ବହୁତ ବହୁତ ଧନ୍ୟବାଦ। ଗତ ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ବହୁତ ହୃଦୟସ୍ପର୍ଶୀ ହୋଇଥିଲା। ଏଥିରେ ଶିବଶକ୍ତି ଭାଇ ଶ୍ରୋତାବନ୍ଧୁମାନଙ୍କ ସହିତ ବହୁତ ସୁନ୍ଦର କଥାବାର୍ତ୍ତା କରିଥିଲେ, ତେଣୁ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଲାଗିଥିଲା। ଏଥିରେ ଶିବଶକ୍ତି ଭାଇଙ୍କ ହସ ବହୁତ ମଧୁର ଲାଗିଥିଲା, ତେଣୁ ଭାଇଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଜଣାଇଦେବେ। ଆଗକୁ ଦେବଦେବ ମହାଦେବ ଶିବ ଭଗବାନଙ୍କ ଶିବ ଚତୁର୍ଦ୍ଦଶୀ ଆସୁଅଛି, ସେହି ବିଷୟରେ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାର କରନ୍ତୁ। ଏତିକି କହି ସେ ତାଙ୍କ ଚିଠିଟି ଶେଷ କରିଛନ୍ତି।
0: ଭାଇ ଆପଣ ପ୍ରଥମେ ପ୍ରଶଂସା କରି ଏତେ ସୁନ୍ଦର ସୁନ୍ଦର କଥା ସବୁ ଲେଖିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ପ୍ରଥମେ ଲେଖିଛନ୍ତି ଯେ ଆପଣଙ୍କୁ ଯୁବବାଣୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ କିଛି ନୂଆ ନୂଆ କଥା ଶିଖିବାକୁ ମିଳୁଛି, ଏହା ହିଁ ତ ଆମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଆମେ ଆମ ଯୁବବନ୍ଧୁ, ଆମ ଶ୍ରୋତାବନ୍ଧୁମାନଙ୍କ ପାଖକୁ କିଛି ଶିକ୍ଷଣୀୟ କଥା ପହଞ୍ଚାଇ ପାରିଲେ, ମନୋରଞ୍ଜନ ମାଧ୍ୟମରେ ଶିକ୍ଷା, ତଥ୍ୟ, ସୂଚନାକୁ ପରଷି ପାରିଲେ ଆମର ଏହି ଉଦ୍ଦେଶ୍ୟ ସଫଳ ହୋଇଥାଏ। ଆଉ ଆପଣଙ୍କ ଚିଠିରୁ ଜଣାପଡ଼ୁଛି ଯେ ଆମେ ଏହି ଉଦ୍ଦେଶ୍ୟରେ ସଫଳ ହେଉଛୁ। ଆପଣ ପୁଣି ଲେଖି ପଠାଇଛନ୍ତି ଯେ ଗତ ଶନିବାର ଦିନର ସାପ୍ତାହିକୀ କାର୍ଯ୍ୟକ୍ରମ ଓ ଗତ ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଛି। ସେହି ଦୁଇଟି କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ରଚିତା ଭଉଣୀ, ଶିବଶକ୍ତି ଭାଇ ଓ ମୁଁ। ଆମ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଆପଣଙ୍କ ମନକୁ ଛୁଇଁ ପାରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ସତରେ ଖୁବ୍ ଖୁସି ଲାଗୁଛି ଯେ ଆପଣମାନଙ୍କ ମନକୁ ଆମ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ସବୁ ଛୁଇଁ ପାରୁଛି। ଯଦି ଏବେ ଏହି କାର୍ଯ୍ୟକ୍ରମଟି ରଚିତା ଭଉଣୀ ଓ ଶିବଶକ୍ତି ଭାଇ ଶୁଣୁଥିବେ, ସେମାନେ ମଧ୍ୟ ଖୁବ୍ ଖୁସି ହେଉଥିବେ ଓ ଆପଣଙ୍କୁ ନିଜ ମନରୁ ଅନେକ ଅନେକ ଧନ୍ୟବାଦ ଜଣାଉଥିବେ। ଶେଷରେ ଆପଣ ମତାମତଟିଏ

0: ପଠାଇଛନ୍ତି। ଆଗକୁ ଆସୁଥିବା ମହାଦେବଙ୍କର ଶିବ ଚତୁର୍ଦ୍ଦଶୀ ଅବସରରେ କାର୍ଯ୍ୟକ୍ରମଟିଏ ପ୍ରସ୍ତୁତ କଲେ ଖୁବ୍ ଭଲ ହୁଅନ୍ତା। ନିଶ୍ଚୟ ଆମେ ଏହି ସମ୍ପର୍କରେ କାର୍ଯ୍ୟକ୍ରମଟିଏ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିବୁ ଓ ଆଗାମୀ ଦିନରେ ଆପଣମାନଙ୍କ ପାଖରେ ସେହି କାର୍ଯ୍ୟକ୍ରମଟି ପରଷିଦେବୁ। ଶେଷରେ ଭାଇ, ଆପଣଙ୍କୁ ମଧ୍ୟ ଆମ ଆକାଶବାଣୀ ପରିବାର ତଥା ଯୁବବାଣୀ ପରିବାର ତରଫରୁ ଏହି ପବିତ୍ର ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ। ଏତେ ସୁନ୍ଦର ମତାମତଟିଏ ଲେଖି ପଠାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ।
1: ଦ୍ୱିତୀୟ ଚିଠିଟି ଲେଖି ପଠାଇଛନ୍ତି ସୁଧାମୟୀ ଆଚାର୍ଯ୍ୟ ଅପା ଭବାନୀପାଟଣାରୁ। ସେ ଲେଖିଛନ୍ତି, ସର୍ବପ୍ରଥମେ ଆକାଶବାଣୀ ଭବାନୀପାଟଣାର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଏହା ସହିତ ଯୁବବାଣୀର ଉପସ୍ଥାପିକା ଭଉଣୀ ଓ ଉପସ୍ଥାପକ ଭାଇଙ୍କୁ ମୋର ସ୍ନେହ ଓ ଅଭିବାଦନ ଜଣାଉଛି।
0: ଅପା, ଆପଣଙ୍କୁ ମଧ୍ୟ ସମସ୍ତଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିବାଦନ ସହ ପ୍ରତି ନମସ୍କାର ଜଣାଉଛୁ।
1: ପରେ ସେ ଲେଖିଛନ୍ତି, ଏଥର ସପ୍ତାହର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସୁମଧୁର ହୋଇଥିଲା। ପ୍ରଥମତଃ ମନୋରଞ୍ଜନୀ କାର୍ଯ୍ୟକ୍ରମରେ ନନ୍ଦିତା ଅପାଙ୍କର ଉପସ୍ଥାପନା ଶୈଳୀ ଭଲ ହୋଇଥିଲା ଓ କାର୍ଯ୍ୟକ୍ରମଟି ମଧ୍ୟ ଶିକ୍ଷଣୀୟ ହୋଇଥିଲା। ଏଥିପାଇଁ ଭଉଣୀଙ୍କୁ ମୋର ଅନେକ ଅନେକ ଧନ୍ୟବାଦ। ସାହିତ୍ୟାୟନ କାର୍ଯ୍ୟକ୍ରମରେ ଶେଫାଳି ଅପାଙ୍କର ଉପସ୍ଥାପନା ବହୁତ ଭଲ ହୋଇଥିଲା। ଯୁବ କବିୟତ୍ରୀ ପୂଜା ସାଙ୍କର କବିତା ବହୁତ ଭଲ ଲାଗିଥିଲା। ଅମୃତର ଧାରା ଏହି କବିତାଟି ବେଶ ମନଛୁଆଁ ହୋଇପାରିଥିଲା। ଏହିପରି କଳାକାର ହିଁ ଯୁବ ସମାଜ ଓ ସାହିତ୍ୟ ପାଇଁ ଗୌରବ ଆଣିଥାନ୍ତି। ଏଣୁକରି ପ୍ରତିଭାମୟୀ କଳାକାରଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇ ଶେଫାଳି ଭଉଣୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଗୀତଟିଏ ମିତଟିଏ କାର୍ଯ୍ୟକ୍ରମଟି ମୁଁ ଶୁଣିପାରିନଥିଲି, ତଥାପି ଭାବୁଛି ନିଶ୍ଚୟ ଭଲ ଲାଗିଥିବ। ଏହାପରେ ଖେଳ ଓ ଖେଳାଳିରେ ଆସିଥିବା ଅପାଙ୍କର ପ୍ରସ୍ତୁତି ଶୈଳୀ ପ୍ରଶଂସନୀୟ ଥିଲା। ବୋଧି ରଚିତା ଅପା କାର୍ଯ୍ୟକ୍ରମରେ ଥିଲେ। ଆସିଥିବା ଅତିଥି କଳାକାରଙ୍କ ନାଁଟା ମୁଁ ଆଉ ଶୁଣିପାରିଲିନି, କିନ୍ତୁ ତାଙ୍କର ଯାହା ଅନୁଭୂତି କହିଥିଲେ ବହୁତ ଭଲ ଲାଗିଥିଲା ଏବଂ ଖୁସି ମଧ୍ୟ ଲାଗିଥିଲା। ଖେଳ ଜଗତ ସହ ପାଠରେ ମଧ୍ୟ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ ଏହି ଶୁଭେଚ୍ଛା ଜଣାଉଛି। 23 ତାରିଖର କାର୍ଯ୍ୟକ୍ରମ ବିଜ୍ଞାନିକାରେ ବୋଧେ ରଚିତା ଅପା କହିଥିଲେ ଆକାଶ ତାରା, ତା ସହ ଅନେକ ବୈଜ୍ଞାନିକ ତଥ୍ୟ ସହ ଦିନର ବିଶେଷତ୍ୱ ବହୁତ ଭଲ ଲାଗିଥିଲା। ମୋଟ ଉପରେ କହିବାକୁ ଗଲେ ସବୁ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇପାରିଛି। ଆଶା କରି ଆଗାମୀ ଦିନରେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ସବୁ ଆହୁରି ଶ୍ରୁତିମଧୁର ହେବ। ଗତ ସପ୍ତାହରେ ସାପ୍ତାହିକରେ ଥିବା ଦୁଇଟି ଅପା ଶେଫାଳି ଓ ରଚିତାଙ୍କର ଉପସ୍ଥାପନା ଶୈଳୀ ବହୁତ ଭଲ ହୋଇଥିଲା। ଏମିତି ଲାଗେ ସାପ୍ତାହିକୀ ଆମକୁ ଅପେକ୍ଷା କରିଥାଏ ଏବଂ ଆମେ ତାକୁ ଅପେକ୍ଷା କରିଥାଉ। ଠିକ୍ ପୁରୁଣା ଦିନରେ ଯେମିତି ଡାକଠାରୁ ଡାକବାଲାର ଚିଠି ଆସୁଥିଲା, ଆମେ ଅପେକ୍ଷା କରୁଥିଲୁ, ସାପ୍ତାହିକୀ ସେହି ପୁରୁଣା ସ୍ମୃତିକୁ ମନେ ପକାଇ ଦିଏ। ଶ୍ରୀଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ଓ ସୁନା ବେଶର ଆଧ୍ୟାତ୍ମିକ ଚେତନାର ଉତ୍ସରେ ସମସ୍ତଙ୍କୁ ମୋର ଅଶେଷ ଶୁଭକାମନା ଜଣାଇ ରହୁଛି। ନମସ୍କାର, ଜୟ ଜଗନ୍ନାଥ।
0: ଅପା, ପ୍ରଥମେ ତ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଯେ ଆପଣ ଆମର ପ୍ରତ୍ୟେକଟି ସାପ୍ତାହିକୀ କାର୍ଯ୍ୟକ୍ରମକୁ ଏତେ ସୁନ୍ଦର ସୁନ୍ଦର ସୁଚିନ୍ତିତ ମତାମତ ପଠାଇ ଆହୁରି ସରସ ସୁନ୍ଦର କରିପାରି ଅନେକ ସାହାଯ୍ୟ କରୁଛନ୍ତି। ଅପା, ଆପଣ ପ୍ରଥମେ ଆପଣଙ୍କ ସୁଚିନ୍ତିତ ମତାମତରେ ଲେଖି ପଠାଇଛନ୍ତି ଯେ ଗତ ସପ୍ତାହର ମନୋରଞ୍ଜନୀ କାର୍ଯ୍ୟକ୍ରମଟି ଆପଣଙ୍କୁ ବେଶ୍ ଭଲ ଲାଗିଥିଲା। ସେହିଦିନର ଉପସ୍ଥାପନାରେ ଥିଲେ ନନ୍ଦିତା ଭଉଣୀ। ନନ୍ଦିତା ଭଉଣୀ ଯଦି ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ, ସେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଦେବା ସହ ଖୁବ୍ ଖୁସି ହେଉଥିବେ। ଗତ ସାହିତ୍ୟାୟନ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲି ମୁଁ। ସେହିଦିନର ଆମ ସାକ୍ଷାତକାରର ଅତିଥି ଭାବରେ ଆସିଥିଲେ ଯୁବ କବୟତ୍ରୀ ପୂଜା ସା। ଯଦି ଏବେ ପୂଜା ସା ଭଉଣୀ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ, ସେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଦେବା ସହ ଖୁବ୍ ଖୁସି ମଧ୍ୟ ହେଉଥିବେ ଯେ ତାଙ୍କ ଦ୍ୱାରା ଲେଖାଯାଇଥିବା କବିତା ସବୁ ଆପଣମାନଙ୍କ ମନକୁ ଏତେ ମାତ୍ରାରେ ଛୁଇଁପାରିଛି। ଆଉ ମୋ ତରଫରୁ ମଧ୍ୟ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଏହାପରେ ଆପଣ ଲେଖିଛନ୍ତି, ଗତ ଖେଳ ଓ ଖେଳାଳି କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କୁ ଭଲ ଲାଗିଥିଲା। ସେହି କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ରଚିତା ଅପା, ଆଉ ସେହିଦିନର ଅତିଥି ଭାବରେ ଆସିଥିଲେ ଯୁବା ବ୍ୟାଡମିଣ୍ଟନ ଖେଳାଳି ତୁଳେନ୍ଦ୍ରୀ ମାଝୀ ଭଉଣୀ। ଯଦି ଏହି କାର୍ଯ୍ୟକ୍ରମଟି ଏବେ ରଚିତା ଭଉଣୀ ଓ ତୁଳେନ୍ଦ୍ରୀ ଭଉଣୀ ଶୁଣୁଥିବେ, ସେ ଆପଣଙ୍କୁ ନିଜ ମନରୁ ଅନେକ ଅନେକ ଧନ୍ୟବାଦ ଦେବା ସହ ଖୁବ୍ ଖୁସି ମଧ୍ୟ ହେଉଥିବେ। ପୁଣି ଆପଣ ଲେଖି ପଠାଇଛନ୍ତି, ଗତ ଗୁରୁବାର ଦିନର ବିଜ୍ଞାନିକା କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କୁ ବେଶ୍ ଭଲ ଲାଗିଥିଲା। ସେହିଦିନର ଉପସ୍ଥାପନା ଦାୟିତ୍ୱରେ ଥିଲେ ନନ୍ଦିତା ଭଉଣୀ। ନନ୍ଦିତା ଭଉଣୀ ଯଦି ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ, ସେ ଆପଣଙ୍କୁ ନିଜ ମନରୁ ଅନେକ ଅନେକ ଧନ୍ୟବାଦ ଦେବା ସହ ଖୁବ୍ ଖୁସି ହେଉଥିବେ। ଆଉ ଅପା, ଶେଷରେ ଆପଣ ଗତ ସାପ୍ତାହିକୀ ସନ୍ଧ୍ୟା ସମ୍ପର୍କରେ ଖୁବ୍ ସୁନ୍ଦର କଥାଟିଏ ଲେଖିଛନ୍ତି। ସତରେ ଏହି ସାପ୍ତାହିକୀର ଅପେକ୍ଷାରେ ଆମେ ସମସ୍ତେ ରହି

0: ଥାଉ। ଆମେ ପ୍ରତ୍ୟେକ ଶନିବାର ଦିନ ଏହି ସମ୍ପର୍କର ଡୋରିରେ ବାନ୍ଧି ହୋଇଥାଉ, ଯେଉଁଠି ଆମ ପ୍ରିୟର ପ୍ରିୟଜନମାନେ ସୁନ୍ଦର ସୁନ୍ଦର ସୁଚିନ୍ତିତ ମତାମତର ଚିଠିଟିଏ ଆମ ପାଖକୁ ଲେଖିଥାନ୍ତି। ଆଉ ଆପଣ ଯେମିତି ଲେଖିଛନ୍ତି, ଏହା ପୁରା ଠିକ୍ ସେହି ପୁରୁଣା ଦିନ ପରି ହୋଇଥାଏ, ଯେତେବେଳେ ଡାକପାଲର ଅପେକ୍ଷାରେ ସମସ୍ତେ ରହୁଥିଲେ ଆଉ ଚିଠିଟିଏ ପାଇବାର ଅପେକ୍ଷା କରୁଥିଲେ। ସେମିତି ଆପଣଙ୍କ ଚିଠିକୁ ବି ତ ଆମେ ଅପେକ୍ଷା କରିଥାଉ। ତେଣୁ ହିଁ ତ ପ୍ରତ୍ୟେକ ଥର ଶେଷରେ ଆମେ ଆପଣଙ୍କୁ ଅନୁରୋଧ କରୁ ଯେ ଆମ ପାଖକୁ ସୁଚିନ୍ତିତ ମତାମତଟିଏ ଲେଖି ପଠାନ୍ତୁ। ସାପ୍ତାହିକ ସମ୍ପର୍କରେ ଏତେ ସୁନ୍ଦର ମତାମତଟିଏ ଲେଖିଥିବାରୁ ଅପା ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ଶେଷରେ ସାରା ଆକାଶବାଣୀ ପରିବାର ତଥା ଯୁବବାଣୀ ପରିବାର ତରଫରୁ ଆପଣଙ୍କୁ ମଧ୍ୟ ପବିତ୍ର ପାହୁଡ଼ା ଯାତ୍ରା ଓ ସୁନାବେଶର ଅନେକ ଅନେକ ଶୁଭକାମନା ଓ ଶୁଭେଚ୍ଛା ଜଣାଉଛୁ। ନମସ୍କାର, ଜୟ ଜଗନ୍ନାଥ। ଆମ ତୃତୀୟ ଚିଠିଟି ଲେଖି ପଠାଇଛନ୍ତି ମନୋଜ କୁମାର ପଟେଲ ଭାଇ ଡୁମାଲ ଉଦିତ ନାରାୟଣପୁର କଳାହାଣ୍ଡିରୁ। ସେ ତାଙ୍କ ମତାମତଟି ଗୋଟିଏ ସୁନ୍ଦର କବିତା ଜରିଆରେ ଆରମ୍ଭ କରିଛନ୍ତି। କବିତାଟି କିଛି ଏପରି:
1: ମୋ ଅଗଣା ଦୁଆରେ ଖୁସିର ବର୍ଷା ତୁ ଯେବେ ଆସୁ ଧାଇଁ, ସବୁକିଛି ମୁଁ ଭୁଲିଯାଏ ସତେ, ସବୁ ଅଛି ତତେ ପାଇ। ସକାଳରୁ ସଞ୍ଜ ତୋ କଥା ଭାବୁଛି, ଦିନରାତି ତୋ କଥାରେ ମନେ ପଡ଼ୁ ଖାଲି, ଆଲୋ ସାପ୍ତାହିକ ଟିପି ଟିପି ବରଷାରେ। ଅନ୍ଧ ପରି ତତେ ଭଲ ମୁଁ ପାଉଛି, ପାଇବି ଜୀବନ ସାରା, ତତେ ଚାହିଦେଲେ ଭୁଲିଯାଏ ସବୁ ଦୁଃଖ ଥାଉ ମନ ସାରା। ମନ ଆଇନାରେ ତୁ ଖାଲି ତୁ, କେହି ନାହିଁ ମୋ ମନରେ, ମନେ ପଡ଼ୁ ଖାଲି, ଆଲୋ ସାପ୍ତାହିକ ଟିପି ଟିପି ବରଷାରେ। ଶୋଇଲେ ଚେଇଁଲେ ଅବା ବସିଥିଲେ ତୋ କଥା ଭାବି ମୁଁ ଖାଲି, କି ଗୁଣି କରିଛୁ ଆଲୋ ସାପ୍ତାହିକ ତୋ କଥା ଭାବୁଛି ଖାଲି। ତୁ ମୋ ମନର ହୃଦୟର ରାଣୀ, ସ୍ମୃତି ଭିଚା ରଜନୀରେ, ମନେ ପଡ଼ୁ ଖାଲି, ଆଲୋ ସାପ୍ତାହିକ ଟିପି ଟିପି ବରଷାରେ। ଟିକିଏ ଗୀତ ଓ ଟିକିଏ କଥାରେ ମନକୁ ନେଉ ତୁ କିଣି, ନୀତି କହୁ ପୁଣି ତୋ ମିଠା ଓଠରେ ଗପ କଥା ଓ କାହାଣୀ। ନୀତି ଦେଉଥା ତୁ ମନୋରଞ୍ଜନ ତୁ ସନ୍ଧ୍ୟା 5:30ରେ, ମନେ ପଡ଼ୁ ଖାଲି, ଆଲୋ ସାପ୍ତାହିକ ଟିପି ଟିପି ବରଷାରେ।
0: ଏହି ସୁନ୍ଦର କବିତା ପରେ ଭାଇ ଲେଖିଛନ୍ତି, ସାପ୍ତାହିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭାଇ ତଥା ଭଉଣୀଙ୍କୁ ମୋର ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା।
1: ଭାଇ ଆପଣଙ୍କୁ ମଧ୍ୟ ଆମର ପ୍ରତି ନମସ୍କାର।
0: ଆଗକୁ ସେ ଲେଖିଛନ୍ତି, ଗତ 15 ବୁଧବାର ଦିନ ଖେଳ ଓ ଖେଳାଳିରେ ଶିବଶକ୍ତି ଭାଇ ବିଭିନ୍ନ ଖେଳ ବିଷୟରେ ଆଲୋଚନା ବହୁତ ପ୍ରେରଣାଦାୟକ ହୋଇଥିଲା। ଗୁରୁବାର ଦିନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଜ୍ଞାନିକା କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ଶୁକ୍ରବାର ସମ୍ଭାବନାରେ ଅନିନ୍ଦିତା ଭଉଣୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋଟିଏ ଜଗନ୍ନାଥଙ୍କର ସୁନ୍ଦର ଗୀତ ଗାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ରଥ ରୂଢ଼ରେ ଦ୍ୱିତୀୟ ଦିବସର ନୀତିକାନ୍ତ ବିଷୟରେ ବିଶେଷ ଆଲୋଚନା ଓ ପରେ ପରେ ସେହି ଦିନର ବିଶେଷତ୍ୱରେ ବିଶ୍ୱ ନ୍ୟାୟ ଦିବସ ସମ୍ପର୍କରେ କିଛି ତଥ୍ୟ ଓ ପରେ ପରେ କ୍ୟାରିୟର ସୂଚନା ଭଲ ଲାଗିଥିଲା। ଶନିବାର ଦିନ ସାପ୍ତାହିକ କାର୍ଯ୍ୟକ୍ରମରେ ରଚିତା ଓ ଶେଫାଳି ଭଉଣୀଙ୍କ ଉପସ୍ଥାପନା ଓ କାର୍ଯ୍ୟକ୍ରମ ଆରମ୍ଭରେ ଜଗନ୍ନାଥଙ୍କ ଭକ୍ତିପୂର୍ଣ୍ଣ ଭଜନ ବହୁତ ଭଲ ଲାଗିଥିଲା ଓ କିଛି ଶ୍ରୋତାଙ୍କ ଚିଠି ସହିତ ଗୋଟିଏ ରୋମାଣ୍ଟିକ୍ ଗୀତ ୟେ ରାତି ୟେ ମୌସମ୍ ନଦୀ କା କିନାରା ୟେ ଚଞ୍ଚଲ ହାୱା କାର୍ଯ୍ୟକ୍ରମକୁ ଆହୁରି ରୋମାଞ୍ଚିତ କରିଥିଲା ଓ ଶେଷରେ ନେଲସନ୍ ମଣ୍ଡେଲା ଜନ୍ମରେ ତାଙ୍କ ବିଷୟରେ କିଛି ସୂଚନା ଭଲ ଲାଗିଥିଲା। ରବିବାର ଦିନ ମନୋରଞ୍ଜନରେ ରଚିତା ଭଉଣୀଙ୍କ ଉପସ୍ଥାପନା ଶୈଳୀ ଭଲ ଲାଗିଥିଲା। ସୋମବାର ଦିନ ସାହିତ୍ୟାୟନ ଅନ୍ତର୍ଗତରେ ଶେଫାଳି ଭଉଣୀଙ୍କର ଉପସ୍ଥାପନରେ ସୁଜାତା ଭଉଣୀଙ୍କ ସହିତ ସାକ୍ଷାତକାର ଭଲ ଲାଗିଥିଲା, କିନ୍ତୁ ସେ ଯେଉଁ କବିତା ଆବୃତ୍ତି କରିଥିଲେ ତାହା ଛାନ୍ଦହୀନ କବିତା ହୋଇ ଟିକେ ଫିକା ଫିକା ଲାଗିଥିଲା। ମଙ୍ଗଳବାର କୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ଶିବଶକ୍ତି ଭାଇ ଶ୍ରୋତାମାନଙ୍କ ସହିତ ଫୋନ୍ ଇନ୍ ଯୋଗେ ବାର୍ତ୍ତାଳାପ ବହୁତ ଭଲ ଲାଗିଥିଲା। ତେଣୁ ଏ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନା ଦାୟିତ୍ୱରେ ଥିବା ଭାଇ ଓ ଭଉଣୀଙ୍କୁ ଧନ୍ୟବାଦ ଜଣାଇଦେବେ। ଯୁବବାଣୀରେ କିଛି କବିତା କହିକି ମନଛୁଆ ଗୀତର ଝଲକ ଦେବା ଭଳି ଏକ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା। ଅନୁରୋଧ ଯେ ଯୁବବାଣୀରେ ପ୍ରତ୍ୟେକ ଦିନ 2 ଉପସ୍ଥାପିକା ବା ଉପସ୍ଥାପକ ରହି କାର୍ଯ୍ୟକ୍ରମ ଉପସ୍ଥାପନା କରନ୍ତି ଓ ନାଟକୀୟ ମାଧ୍ୟମରେ ଉପସ୍ଥାପନା କରନ୍ତି, ତାହେଲେ ଶ୍ରୋତାମାନେ ଯୁବବାଣୀ ଶୁଣି ମତାମତ ବହୁଳ ସଂଖ୍ୟାରେ ଦିଅନ୍ତି।
1: ଭାଇ ଆପଣ ପ୍ରତିଥର ଆମ ସାପ୍ତାହିକ ସନ୍ଧ୍ୟାକୁ ସରସମୟ କରିଦିଅନ୍ତି ଆପଣଙ୍କର ମନଛୁଆ କବିତା ମାଧ୍ୟମରେ। ଆପଣ ନିଜ କବିତା ମାଧ୍ୟମରେ ନିଜର ମନର କଥା ଆଉ ସାପ୍ତାହିକ ସହ ଆପଣଙ୍କ ସମ୍ପର୍କକୁ ଖୁବ୍ ସୁନ୍ଦର ଭାବରେ ପ୍ରକାଶ କରି ଆମ ପାଖକୁ ଲେଖି ପଠାନ୍ତି। ଖୁବ୍ ଭଲ ଲାଗେ ଆପଣଙ୍କର କବିତା ପଢ଼ିବା ମାତ୍ରେ। କବିତା ପରେ ପରେ ଆପଣ ଚିଠିରେ ପ୍ରଶଂସା କରି ଲେଖିଛନ୍ତି ଯେ ଗତ 15 ତାରିଖ ବୁଧବାର ଦିନର ଖେଳ

କାର୍ଯ୍ୟକ୍ରମ ଗତ ଗୁରୁବାର ଦିନର ବିଜ୍ଞାନିକା କାର୍ଯ୍ୟକ୍ରମ, ଗତ ଶୁକ୍ରବାର ଦିନର ସମ୍ଭାବନା କାର୍ଯ୍ୟକ୍ରମ, ଶନିବାର ଦିନର ସାପ୍ତାହିକୀ କାର୍ଯ୍ୟକ୍ରମ, ଗତ ରବିବାର ଦିନର ମନୋରଞ୍ଜନୀ କାର୍ଯ୍ୟକ୍ରମ, ଗତ ସୋମବାର ଦିନର ସାହିତ୍ୟାୟନ କାର୍ଯ୍ୟକ୍ରମ ଓ ଗତ ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ଆପଣଙ୍କ ମନକୁ ଛୁଇଁପାରିଛି। ସେହିସବୁ କାର୍ଯ୍ୟକ୍ରମର ଉପସ୍ଥାପନ ଦାୟିତ୍ୱରେ ଥିଲେ ଶିବଶକ୍ତି ଭାଇ, ଅନିନ୍ଦିତା ଭଉଣୀ, ରଚିତା ଭଉଣୀ ଓ ମୁଁ। ତା ସହିତ ଗତ ସାହିତ୍ୟାୟନ ସନ୍ଧ୍ୟାର ସାକ୍ଷାତକାରର ଅତିଥି ଭାବରେ ଆମ ସହ ଯୋଡ଼ି ହୋଇଥିଲେ ଯୁବା କବୟତ୍ରୀ ପୂଜା ସା। ଯଦି ଏବେ ଏହି କାର୍ଯ୍ୟକ୍ରମଟି ରଚିତା ଭଉଣୀ, ଶିବଶକ୍ତି ଭାଇ ଓ ପୂଜା ସା ଭଉଣୀ ଶୁଣୁଥିବେ, ସେ ଆପଣଙ୍କୁ ନିଜ ମନରୁ ଅନେକ ଅନେକ କୃତଜ୍ଞତା ଜଣାଉଥିବେ। ତା ସହ ଅନିନ୍ଦିତା ଭଉଣୀ ଓ ମୋ ତରଫରୁ ମଧ୍ୟ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ଶେଷରେ ଆପଣ ଆପଣଙ୍କ ମତାମତରେ ଲେଖି ପଠାଇଛନ୍ତି ଯେ ଆମ ଯୁବବାଣୀର କାର୍ଯ୍ୟକ୍ରମରେ କିଛି କବିତା କହିକି ମନଛୁଆଁ ଗୀତର ଝଲକ ଦେବା ଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ ଖୁବ୍ ଭଲ ହୁଅନ୍ତା। ଆଉ ତା ସହ ଯୁବବାଣୀର ପ୍ରତ୍ୟେକ ଦିନରେ ଯଦି ଦୁଇ ଜଣ ଉପସ୍ଥାପିକା ବା ଉପସ୍ଥାପକ ରହି କାର୍ଯ୍ୟକ୍ରମ ଉପସ୍ଥାପନା କରନ୍ତି ଆଉ ନାଟକୀୟ ଢଙ୍ଗରେ ଉପସ୍ଥାପନା କଲେ କାର୍ଯ୍ୟକ୍ରମ ଆହୁରି ସୁନ୍ଦର ହୋଇପାରନ୍ତା। ହେଲେ ଭାଇ, ଆମେ ଆମ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ଆଣିବା ପୂର୍ବରୁ ପ୍ରଥମେ ଆମକୁ ଆମ କାର୍ଯ୍ୟ ମୁଖ୍ୟଙ୍କ ସହ କଥା ହେବାକୁ ପଡ଼େ। ତାଙ୍କ ଅନୁମତି ନେଲା ପରେ ହିଁ ଆମେ କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ଆଣିପାରିଥାଉ। କାର୍ଯ୍ୟ ମୁଖ୍ୟଙ୍କୁ ଆପଣଙ୍କର ଏହି ଅନୁରୋଧଟି ଜଣାଇଦେବୁ ଆଉ ତାଙ୍କ ପରାମର୍ଶ ଅନୁଯାୟୀ ଆଗାମୀ ଦିନମାନଙ୍କରେ ଆପଣଙ୍କ ପାଇଁ କିଛି ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଏମିତି ସୁନ୍ଦର ସୁନ୍ଦର ମତାମତ ଆମ ପାଖକୁ ଲେଖି ପଠାଉଥାନ୍ତୁ, ଆମର ଏହି ସାପ୍ତାହିକ ସନ୍ଧ୍ୟାକୁ ଆହୁରି ସୁନ୍ଦର ସରସ କରିବାରେ ସାହାଯ୍ୟ କରୁଥାନ୍ତୁ।

0: ବେଶ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଧାମର ଘୋଷଯାତ୍ରା ବା ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ମାନବୀୟ ସଂସ୍କୃତି, ଭାବପୂର୍ଣ୍ଣ ଆଧ୍ୟାତ୍ମିକତା ଏବଂ ଗଣପର୍ବର ଏକ ଅନନ୍ୟ ସଙ୍ଗମ। ରଥଯାତ୍ରାର 9 ଦିନର ଲୀଳାଖେଳା ପରେ ଯେତେବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ବାହୁଡ଼ି ଆସି ସିଂହଦ୍ୱାର ଆଗରେ ନିଜ ନିଜ ରଥ ଉପରେ ବିରାଜମାନ କରନ୍ତି, ସେତେବେଳେ ଆରମ୍ଭ ହୋଇଥାଏ ରଥଯାତ୍ରାର ଶେଷ ଏବଂ ସବୁଠାରୁ ଆକର୍ଷଣୀୟ ପର୍ଯ୍ୟାୟ। ଶ୍ରୀମନ୍ଦିରକୁ ପୁନରପି ବିଜେ କରିବା ପୂର୍ବରୁ ରଥ ଉପରେ କ୍ରମାନ୍ୱୟ ଅନୁଷ୍ଠିତ ହୁଏ ସୁନାବେଶ ବା ରାଜାଧିରାଜ ବେଶ ଏବଂ ଅଧରପଣା ନୀତି। ଏହି ଦୁଇଟି ନୀତିର ପୌରାଣିକ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ଅତ୍ୟନ୍ତ ଗହନ।
1: ହଁ ଶ୍ରୋତା ବନ୍ଧୁ, ବାହୁଡ଼ା ଯାତ୍ରାର ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ ତିଥିରେ ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ଉପରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶର ଐତିହାସିକ ସୃଷ୍ଟି ପଛରେ ଗଜପତି ମହାରାଜାଙ୍କର ମହାତ୍ମ୍ୟ ଜଡ଼ିତ। 1500 ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତର କର୍ଣ୍ଣାଟକ ବିଜୟ କରି ବହୁ ପ୍ରଚୁର ପରିମାଣର ସ୍ୱର୍ଣ୍ଣ, ରତ୍ନ ଓ ଆଭୂଷଣ ହସ୍ତଗତ କରିଥିଲେ। ସେହି ବିଶାଳ ଜୟଲାଭ ପରେ ଗଜପତି ସମସ୍ତ ସମ୍ପତ୍ତିକୁ ନିଜର ବୋଲି ନ ଭାବି ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ସମର୍ପି ଦେଇଥିଲେ। ସେହିଦିନଠାରୁ ରଥ ଉପରେ ମହାପ୍ରଭୁଙ୍କର ଏହି ଭବ୍ୟ ତଡ଼ାଉ ବେଶ ବା ସୁନାବେଶର ପରମ୍ପରା ଆରମ୍ଭ ହୋଇଥିଲା। ଯଦିଓ ବର୍ଷସାରା ଶ୍ରୀମନ୍ଦିର ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ଭଳି ପର୍ବରେ ଶ୍ରୀଜୀଉମାନଙ୍କର ସୁନାବେଶ ହୋଇଥାଏ, ମାତ୍ର ରଥ ଉପରେ ହେଉଥିବା ଏହି ବେଶ ସର୍ବସାଧାରଣଙ୍କ ପାଇଁ ସବୁଠାରୁ ଦୁର୍ଲଭ, ମହିମା ମଣ୍ଡିତ, କାରଣ ଏହାକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜନସାଧାରଣ ଦର୍ଶନ କରିପାରନ୍ତି।
0: ହଁ ଶ୍ରୋତାବନ୍ଧୁ, ଏହି ସୁନାବେଶ ଦିନ ସନ୍ଧ୍ୟା ସମୟରେ ଶ୍ରୀମନ୍ଦିର ଭଣ୍ଡାର ଘରୁ ପୋଲିସ ଓ ସେବାୟତମାନଙ୍କର କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଶାଳ ସ୍ୱର୍ଣ୍ଣ ଅଳଙ୍କାର ସବୁ ରଥ ଉପରକୁ ଅଣାଯାଏ। ପାଳିଆ ମେକାପ, ଭଣ୍ଡାର ମେକାପ, ଖୁଣ୍ଟିଆ, ଦୋଫାଳିଆ ଓ ଦୈତାପତି ସେବାୟତମାନଙ୍କ ମିଳିତ ସେବାରେ ଶ୍ରୀଜୀଉମାନଙ୍କୁ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ କରାଯାଏ। ଏହି ବେଶରେ ପ୍ରାୟ 138ରୁ ଅଧିକ ପ୍ରକାରର ବିଶାଳ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବହୃତ ହୋଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ବିଶାଳ ସ୍ୱର୍ଣ୍ଣ ହସ୍ତ ଯାହାକୁ ଶ୍ରୀହସ୍ତ କୁହାଯାଏ ଓ ସ୍ୱର୍ଣ୍ଣ ପାଦ ଯାହାକୁ ଶ୍ରୀପୟର କୁହାଯାଏ ତାହା ଲାଗି କରାଯାଏ। ତିନି ଠାକୁରଙ୍କ ଶିରରେ ବିଶାଳ କାୟ ରତ୍ନ ଖଞ୍ଜିତ ସ୍ୱର୍ଣ୍ଣ ମୁକୁଟ ଶୋଭା ପାଏ। ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତରେ ସ୍ୱର୍ଣ୍ଣ ଶଙ୍ଖ ଓ ଚକ୍ର, ଶ୍ରୀବଳଭଦ୍ରଙ୍କ ହସ୍ତରେ ହଳ ଓ ମୂଷଳ ଏବଂ ଶ୍ରୀ ସୁଭଦ୍ରାଙ୍କ ସ୍ୱର୍ଣ୍ଣ କିରୀଟ ଓ ଅଳଙ୍କାର ଅତ୍ୟନ୍ତ ମନମୋହକ ଦୃଶ୍ୟ ସୃଷ୍ଟି କରେ। ଏହା ସହିତ ବାହାଡ଼ା ମାଳା, କଦମ୍ବ ମାଳା, ଶିବତୀ ମାଳା, ତାବିଜ ମାଳା, ଘାଗଡ଼ା ମାଳା, ଆଡ଼କାନି, ରାହୁରେଖା, ଚନ୍ଦ୍ର, ସୂର୍ଯ୍ୟ ଆଦି ଅପୂର୍ବ ସ୍ୱର୍ଣ୍ଣ ଆଭୂଷଣରେ ସମ୍ପୂର୍ଣ୍ଣ ରଥ ଆଲୋକିତ ହୋଇଉଠେ। ମାନବୀୟ ଲୀଳାରେ ସାଧାରଣ ବ୍ରହ୍ମଚାରୀ ବା ଭାବଗ୍ରାହୀ ସ୍ୱରୂପରେ ଦର୍ଶନ ଦେଉଥିବା ଜଗତର ନାଥ ଏହି ଦିନ ନିଜର ସମଗ୍ର ବ୍ରହ୍ମାଣ୍ଡର ରାଜାଧିରାଜ ରୂପ ପ୍ରଦର୍ଶନ କରନ୍ତି।
1: ସୁନାବେଶର ଦିବ୍ୟ ଶୋଭା ଦର୍ଶନର ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ସମ୍ପାଦିତ ହୁଏ ଅନ୍ୟ ଏକ ରହସ୍ୟମୟ ଓ ଗୁରୁତ୍ୱପୂର୍ଣ୍ଣ ନୀତି, ଯାହାକୁ ଅଧରପଣା କୁହାଯାଏ। ଅଧର ଶବ୍ଦର ଅର୍ଥ ହେଉଛି ଓଷ୍ଠ ବା ଓଠ। ଶ୍ରୀଜୀଉମାନଙ୍କ ଶ୍ରୀଓଷ୍ଠର ଉଚ୍ଚତାକୁ ସ୍ପର୍ଶ କରୁଥିବା ବିଶେଷ ଆକାରର ନଳାକାର ମାଟି ହାଣ୍ଡିରେ ଏହି ପଣାଭୋଗ ଅର୍ପଣ କରାଯାଉଥିବାରୁ ଏହାକୁ ଅଧରପଣା ବୋଲି ନାମିତ କରାଯାଇଛି। ଏହି ପଣାରେ କ୍ଷୀର, ସର, ଛେନା, ପାଚିଲା କଦଳୀ, ଗୁଡ଼ ବା ମିଶ୍ରି, ଗୋଲମରିଚ, କର୍ପୂର, ଜାତିଫଳ, ଇଲାଇଚି ଏବଂ ସୁବାସିତ ଜଳ ମିଶ୍ରଣ କରାଯାଏ। ଶ୍ରୀମନ୍ଦିରର ରାଘବଦାସ ମଠ, ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ପଣା ପାଇଁ ସାମଗ୍ରୀ ଯୋଗାଇ ଦିଆଯାଏ। ପଣାର ହାଣ୍ଡି ଶ୍ରୀଓଷ୍ଠକୁ ସ୍ପର୍ଶ କରିବା ମାତ୍ରେ ଏହା ସାଧାରଣ ଭୋଗରୁ ମହାପ୍ରସାଦ ପାଲଟିଯାଏ।
0: ଏହି ଅଧରପଣା ନୀତି ସବୁଠାରୁ ଅଦ୍ଭୁତ ଓ ରହସ୍ୟମୟ, କାରଣ ଏହି ଅଧରପଣା ମାନବ ଭକ୍ତମାନଙ୍କ ସେବନ ପାଇଁ ହୋଇନଥାଏ। ପୌରାଣିକ ବିଶ୍ୱାସ ଅନୁଯାୟୀ 9 ଦିନର ରଥଯାତ୍ରା ସମୟରେ ରଥକୁ ସୁରକ୍ଷିତ ରଖିବା ପାଇଁ ଏବଂ ଜଗନ୍ନାଥଙ୍କ ଦିବ୍ୟ ଯାତ୍ରାର ସାକ୍ଷୀ ହେବା ପାଇଁ ଅସଂଖ୍ୟ ଚଣ୍ଡୀ, ଚାମୁଣ୍ଡା, ଯକ୍ଷ, ରାକ୍ଷସ, ରଥର ପାର୍ଶ୍ୱଦେବ ଦେବୀ

ଅଶରୀରୀ ଆତ୍ମାମାନେ ରଥ ଚାରିପାଖରେ ରହିଥାନ୍ତି। ସେହି ଅଦୃଶ୍ୟ ଶକ୍ତି ଓ ଦେବୀ ଦେବତାଙ୍କୁ ତୃପ୍ତ କରିବା ପାଇଁ ଓ ସେମାନଙ୍କୁ ପ୍ରେତଯୋନିରୁ ମୁକ୍ତି ପ୍ରଦାନ କରିବା ପାଇଁ ଏହି ପଣାହାଣ୍ଡିକୁ ରଥର କାଠ ଉପରେ ଭାଙ୍ଗି ଦିଆଯାଏ। ଏହିପରି ଭାବରେ ସୁନାବେଶ ଏବଂ ଅଧରପଣା ନୀତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚେତନାର ଦୁଇଟି ଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦର୍ଶାଇଥାଏ, ଯେଉଁଠି ଗୋଟିଏ ପଟେ ସୁନାବେଶ ମାଧ୍ୟମରେ ମହାପ୍ରଭୁ ନିଜର ଐଶ୍ୱର୍ଯ୍ୟମୟ ରାଜାଧିରାଜ ରୂପରେ ସମସ୍ତ ମାନବଜାତିକୁ ଦର୍ଶନ ଦେଇ କୃପାଶିଷ ପ୍ରଦାନ କରନ୍ତି, ସେଇଠି ଅନ୍ୟପଟେ ଅଧରପଣା ନୀତି ମାଧ୍ୟମରେ ସେ କେବଳ ମାନବ ପାଇଁ ନୁହନ୍ତି, ବରଂ ଅଖିଳ ବ୍ରହ୍ମାଣ୍ଡର ସମସ୍ତ ସୂକ୍ଷ୍ମ ଅଦୃଶ୍ୟ ଓ ପ୍ରେତ ଜୀବନମାନଙ୍କର କଲ୍ୟାଣ ଓ ମୁକ୍ତିର ବାଟ କାଢ଼ିଦିଅନ୍ତି। ଏହିଭଳି ଭାବେ ଶ୍ରୀଜୀଉଙ୍କର ଏହି ଭାବମୟ ଓ କଲ୍ୟାଣକାରୀ ଲୀଳା ପର୍ବ ପୂର୍ଣ୍ଣାଙ୍ଗ ହୁଏ, ଯାହା ଓଡ଼ିଆ ସଂସ୍କୃତିର ଅମୂଲ୍ୟ ସମ୍ପଦ ଅଟେ।

0: ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ସାପ୍ତାହିକୀ କାର୍ଯ୍ୟକ୍ରମ। ଆଶା କରୁଛୁ ଯେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001।
1: ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143। ଆଜିର ଏହି ସାପ୍ତାହିକ ସନ୍ଧ୍ୟାର ଉପସ୍ଥାପନାରେ ଥିଲୁ ମୁଁ ଆପଣମାନଙ୍କ ପ୍ରିୟ ଯୁବାସାଥୀ ଶେଫାଳି
0: ଏବଂ ମୁଁ ଅନିନ୍ଦିତା।
1: ତେବେ ପୁଣି ଥରେ ଦେଖାହେବା ଆଉ ଏକ ସାପ୍ତାହିକ ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ନମସ୍କାର।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ସତ୍ୟନାରାୟଣ ଅଧିକାରୀ, ଉପେନ୍ଦ୍ର କୁମାର ମିଶ୍ର ଓ ଶୈଳଭ ମହାପାତ୍ର। 6:30 ଶୁଣିବେ ଚେତନ ଚିନ୍ତନ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। କାର୍ଯ୍ୟକ୍ରମ ସରଗଫୁଲ ପ୍ରଚାର କରିବୁ 7:25। 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀରେ ଅଧରପଣା, ଉପସ୍ଥାପନା ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା ଗୋଳକ ବିହାରୀ ମହାପାତ୍ର ଓ ଚିରଞ୍ଜୀବୀ ରାଉତରାୟ। ଓଡ଼ିଆ ଭକ୍ତିଗୀତ ପ୍ରଚାର କରିବୁ 8:45। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ପୂର୍ବ 12:00 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ, ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ପୂର୍ବାହ୍ନ 11:30 ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 12:00 ଶୁଣିବେ ଦେଶାତ୍ମବୋଧକ ଗୀତ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ଧୀରଜ ମହାନ୍ତି, ସ୍ୱରୂପା ଚକ୍ରବର୍ତ୍ତୀ, ସେବାରାଣୀ ମହାପାତ୍ର ଓ ବିଜୟ କୁମାର ମିଶ୍ର। ଚାଷର କଥା ଶୁଣିବେ ଦିନ 1:10। ଦିନ 1:20 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ, କାର୍ଯ୍ୟକ୍ରମ ଚିଠି ପାଇଛି ଶୁଣିବେ 5:15। ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଅରୁଦଳ ବେହୁରା ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ, ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ସ୍ପୋର୍ଟସ୍ କ୍ୟାନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15। ରାତି 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ

0: ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଗୀତିନାଟ୍ୟର ପ୍ରସାରଣ ରିଲେ କରି ଶୁଣିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 10ଟାରେ ଶୁଣିପାରିବେ ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଆସନ୍ତାକାଲି ରବିବାର ରାତି 10ଟାରେ ଶୁଣିପାରିବେ ନାଟକ ଶ୍ରୀ ନୀଳମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ସୋମବାର ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: द्वात्रिंशद्दलानि च उद्धारकार्ये साहाय्योद्धारकार्ये च सम्मिलितानि सन्ति। राज्यस्य वर्तमानस्थितिं विचार्य राज्यस्य मुख्यमंत्री भूपेन्द्र पटेलः गांधीनगरे उच्चस्तरीय समीक्षा सभाम् आयोजितवान्। दिल्ल्यारक्षिबलेन नागरिकान् नवदिल्ली क्षेत्रं प्रति यात्रां न कर्तुं सूचितमस्ति। सम्पूर्णे मण्डले अत्यधिक जनसमूहः अत्यधिकः यातायात संकटश्च दृश्यते। परामर्शं विनिमयीकुर्वता आरक्षिबलेन यात्रिणः विलम्बं निवारयितुं बाधामुक्तं यात्रां सुनिश्चेतुं च वैकल्पिक मार्गान् उपयोक्तुं निर्दिष्टम्। भारतीय स्क्वैश क्रीडिका अनाहत सिंहः ऐतिह्यं विरिच्य जूनियर स्क्वैश चैम्पियनशिप श्रृंखलायाः महिला एकल निर्णायक द्वन्द्वे स्वीय स्थानं रक्षितवती। अन्ते क्रिकेट क्रीडायां पुरुष क्रिकेट क्रीडा श्रृंखलायां भारत जिम्बाब्वे देशयोः मध्ये 20-20 अन्ताराष्ट्रिय श्रृंखलायाः द्वितीया स्पर्धा अद्य हरारे नगरे प्रचलति। भारतेन जिम्बाब्वे देशस्य सम्मुखे 20-200 धावनांकानां लक्ष्यम् उपस्थापितम्। इति वार्ताः।
1: ଆକାଶବାଣୀ ଭବାନୀପାଟଣା ଲୋକଗୀତ କ୍ରମରେ ପ୍ରଚାର କରୁଛୁ ସଂକୀର୍ତ୍ତନ। ପରିବେଷଣ କରିଛନ୍ତି ବିଜୟ କୁମାର ପଣ୍ଡା ଓ ସାଥୀ। ଶୁଣିପାରିବେ ଏହି ସୂଚନା ପରେ।
2: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
2: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଲୋକଗୀତ କ୍ରମରେ ଶୁଣୁଥିଲେ ସଂକୀର୍ତ୍ତନ, ପରିବେଷଣ କରିଥିଲେ ବିଜୟ କୁମାର ପଣ୍ଡା ଓ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସଶକ୍ତ ସାମଗ୍ରିକ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଶ୍ରୀଜୀଉମାନଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଜୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳ ମୁଷଳ, ଚନ୍ଦ୍ର ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯାଇଛି। ତିନି ରଥରେ ରଥାରୂଢ଼ ଦାରୁ ଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକାପ, ଭିତରଛୁ ପ୍ରମୁଖ ସୁନାବେଶ ଲାଗି କରିଛନ୍ତି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି 1:30ରେ ଶୟନ ଠାକୁର ବିଜେ କରିବେ। ଭୋର 4ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ ଯାତ୍ରା ଶେଷ ହୋଇଛି। ଆସନ୍ତାକାଲି ରଥାରୂଢ଼ ଠାକୁରମାନଙ୍କୁ ବିଭିନ୍ନ ପ୍ରକାର ସୁନା ଓ ରୂପା ଅଳଙ୍କାରରେ ସଜ୍ଜିତ କରାଯିବା ସହ ରଘୁନାଥ ବେଶ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ଚାହାଣୀ ମଣ୍ଡପଠାରେ ଭେଟ ହେବା ପରେ ଅଧରପଣା ଲାଗି ଏବଂ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର ଜଗନ୍ନାଥ ମନ୍ଦିରରେ ଆଜି ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ କିରୀଟ, କୁଣ୍ଡଳ, ହସ୍ତ, ପାଦ, ଶଙ୍ଖ, ଚକ୍ର, ଗଦା, ହଳ ଆଦି ବିଭିନ୍ନ ରୂପାଳଙ୍କାରରେ ସଜ୍ଜିତ କରାଯାଇଛି। ରଣପୁରରେ ରାଜାରାଜୁଡ଼ା ଶାସନ ଅମଳରୁ ସୁନାବେଶ ପରିବର୍ତ୍ତେ ରୂପାବେଶ କରାଯିବାର ପରମ୍ପରା ରହିଛି। କେନ୍ଦୁଝର ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କର ଏହି ଦୁର୍ଲଭ ବେଶ ରାତି 10ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଭିଡ଼ ନିୟନ୍ତ୍ରଣ ପାଇଁ 12

0: ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି। ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ ଥାନା ଘନବଡ଼ା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ବିଏସ୍ଏଫ୍ ଓ ଡିଭିଏଫ୍ ପକ୍ଷରୁ ମିଳିତ ତଲାସୀ ଅଭିଯାନ କରାଯାଇଥିଲା। ଏହି ସମୟରେ ଅରାପଦର ଓ ଘୁଷୁମପଦର ଜଙ୍ଗଲରୁ ଆଇଡି, ଜିଲେଟିନ୍, ଡିଟୋନେଟର ଓ କୋଡେକ୍ସ ଆଦି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ ସୁନାବେଶ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପର୍ବର ଏକ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ହେଉଛି ସୁନାବେଶ। ଏହାକୁ ରାଜାଧିରାଜ ବା ବଡ଼ ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ। ବାହୁଡ଼ା ଯାତ୍ରା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ ତିଥିରେ ସିଂହଦ୍ୱାରଠାରେ ରଥ ଉପରେ ବିରାଜମାନ 3 ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏହା ଏକ ଅଲୌକିକ ଏବଂ ପବିତ୍ର ଅନୁଭୂତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସୁଯୋଗ ପାଇଥାନ୍ତି। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ସୁନାବେଶ 5 ଥର ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ପୌଷ ପୂର୍ଣ୍ଣିମା ବା ପୁଷ୍ୟାଭିଷେକ, ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ବା ବାହୁଡ଼ା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ବା ରାଜରାଜେଶ୍ୱର ବେଶ ଓ ବିଜୟା ଦଶମୀ ବା ଦଶହରା ଦିନ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀଜୀଉମାନଙ୍କର ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପ୍ରାୟ 2 ଘଣ୍ଟା ସମୟ ବିନିମୟରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏବେ ଭକ୍ତମାନେ ବଡ଼ଦାଣ୍ଡ ଉପରେ ଠାକୁରଙ୍କର ଏହି ବେଶ ଦେଖୁଛନ୍ତି। ରାତି ପ୍ରାୟ 11ଟା ପର୍ଯ୍ୟନ୍ତ ବେଶ ଦର୍ଶନ ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଶ୍ରୀମନ୍ଦିର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ, ଓଡ଼ିଆ ଜାତିର ପରାମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଉତ୍କଳ ଭୂଖଣ୍ଡର ରାଜାମାନେ ନିଜକୁ ସ୍ୱୟଂ ରାଉତ ବା ଆଦେଶବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଛି। 1211-1238 ଖ୍ରୀଷ୍ଟାବ୍ଦ ମଧ୍ୟରେ ତୃତୀୟ ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ। ତେବେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ 1435-1466 ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତା ଭାବେ ମନେକରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗ ଭୀମଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ

0: ଉଭୟ ଦୁଇ ବର୍ଷ ଧରି ରାଜ୍ୟ ଅଭିଷେକ ମଧ୍ୟ ହୋଇନଥିଲେ। ଗବେଷକଙ୍କ ମତାନୁସାରେ ଅନଙ୍ଗ ଭୀମଦେବ ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ଏକ ବିଶେଷ ମୁହୂର୍ତ୍ତରେ ମହାପ୍ରଭୁଙ୍କ ସୁନାବେଶ କରାଇଥିବା ମନେହୁଏ। ଶ୍ରୀଜଗନ୍ନାଥଙ୍କ ସୁନାବେଶ ପରିପ୍ରେକ୍ଷୀରେ ଜଣାଯାଏ 1460 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହାତୀରେ ବିପୁଳ ଧନରତ୍ନ ଧରି ନିଜ ରାଜ୍ୟକୁ ଆଣିବା ସଙ୍ଗେ ସଙ୍ଗେ ସେ ସମସ୍ତ ଦ୍ରବ୍ୟକୁ ମହାପ୍ରଭୁଙ୍କୁ ଉତ୍ସର୍ଗ କରିଦେଇଥିଲେ, ଯାହାକି ଆଜି ବି ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଶିଳାଲେଖରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କି ରାଜଗୁରୁ ଠାକୁରମାନଙ୍କ ସୁସଜ୍ଜିତ ସୁନାବେଶକୁ ଘୋଷଯାତ୍ରାର ଅନ୍ତିମ ପର୍ବ ତଥା ଦକ୍ଷିଣାଭିମୁଖୀ ଯାତ୍ରାର ଶେଷରେ ରଥ ଉପରେ ବଡ଼ ଏକାଦଶୀ ଦିନ ଅନୁଷ୍ଠିତ କରାଇବାକୁ ପରାମର୍ଶ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ସୁନାବେଶରେ ପ୍ରାୟ 138 ପ୍ରକାର ଅଳଙ୍କାରରେ ବିଭୂଷିତ ହୁଅନ୍ତି ଶ୍ରୀଜୀଉ। ତଥ୍ୟ ଅନୁସାରେ ବଡ଼ ଠାକୁର ବଳଭଦ୍ର ପରିଧାନ କରୁଥିବା ଅଳଙ୍କାରଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ବାଘନଖିମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 17 ପ୍ରକାର ଅଳଙ୍କାର ସହ ହଳ ଓ ମୂଷଳ ଆୟୁଧ। ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭାମଣ୍ଡନ କରୁଥିବା ଆଭୂଷଣଗୁଡ଼ିକ ହେଲା କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଗଡ଼ି ଓ ସେବତୀମାଳି। କାଳିଆ ସାଆନ୍ତଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦିବ୍ୟ ଅଳଙ୍କାର ସବୁ ହେଲା କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ହରିଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 16 ପ୍ରକାର ଅଳଙ୍କାର ସହ ଆୟୁଧ ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ। ପରିଶେଷରେ ଏତିକି କୁହାଯାଇପାରେ, ଶ୍ରୀଜୀଉଙ୍କର ରଥ ଉପରେ ସୁନାବେଶ କେବଳ ସୁବର୍ଣ୍ଣର ଶୋଭା ନୁହଁ, ବରଂ ଏହା ଓଡ଼ିଶାର ସଂସ୍କୃତି, ଭକ୍ତି ଏବଂ ସାର୍ବଜନୀନ ଭ୍ରାତୃଭାବର ଏକ ଜୀବନ୍ତ ପ୍ରତୀକ।
1: ସୁନାବେଶ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ନ୍ୟୁଜ୍ ହେଡ୍‌ଲାଇନ୍ସ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ରଥ ଉପରେ ସୁନା ଭେଷଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବା କାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ନୟାଷ୍ଟାନୁମୂଲ ହେଉଛି ସର୍ବଭାରତୀୟ ଜୁନିୟର ରେଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ। ଆଉ ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣ୍ଡିନ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ରାଜ୍ୟ ଆଇବା ଚାରି ଦିନ ତକ ଲାଗି ରହିବା ବର୍ଷା। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ସିଂହଦ୍ୱାର ଆଗାଡ଼େ ତିନି ରଥଥି ଚତୁର୍ଦ୍ଧା ମୂର୍ତ୍ତି ସୁନା ଭେଷଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ସୁନାବେଶ ସଞ୍ଜର 5:10 ମୂଲ ହୋଇଥିବାର ବେଳେ ରାତିର 11 ତକ ଚାଲବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ମିଳିଛି। ଅଷାଢ଼ ମାସର ଉଜ୍ଜଲ ପଖର ପବିତ୍ର ଶ୍ରୀହରି ଶୟନ ଏକାଦଶୀ ତିଥିନ ମହାପୁରୁମାନଙ୍କର ସୁନାବେଶ ହେସି। ଏ ବେଶଥି ପ୍ରଭୁ ଶ୍ରୀ ବଳଭଦ୍ର ଶ୍ରୀ ଜଗନ୍ନାଥ ଆର୍ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଞ୍ଜା ହୋଇଥିବାର 138 ପ୍ରକାରର ସୁନା ଅଳଙ୍କାର ଥି ସଜାଯାଇଛି। ଇ ବାବଦେ ଶୁଣୁନ ଗୋଟେ ରିପୋର୍ଟ।
1: ରତ୍ନଭୂମି ରଥ ଉପରେ ମହାପୁରୁମାନେ ମହଣ ମହଣ ସୁନାଥି ବେଶ ହେଇକିରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ମହାପୁରୁମାନଙ୍କର ଇ ରାଜରାଜେଶ୍ୱର ବେଶ

0: କେ ଦେଖବାର ଲାଗି ବଡ଼ଦାଣ୍ଡନ ଜବର ଭିଡ଼ ହେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଜୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶିବଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳଶୁଭ, ଚନ୍ଦ୍ରସୂର୍ଯ୍ୟ ଆଉ ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି, ବାଗିର ଅଳଙ୍କାର ପିନ୍ଧା ଯାଇଛି। ତିନି ରଥନ ମହାପ୍ରଭୁମାନଙ୍କୁ ପାଳି ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକାପ ପ୍ରମୁଖ ସୁନାବେଶ ଲାଗି କରସନ୍। ସନ୍ଧ୍ୟା ଆଳତି ନୀତି ଶେଷ ହେବାର ଉତରୁ ଉପରବେଲା 5 ବଜେନୁ ମହାପ୍ରଭୁମାନଙ୍କର ସୁନାବେଶ ମୂଲ ହୋଇଛି। କାର୍ଯ୍ୟନିର୍ଘଣ୍ଟ ଅନୁସାରେ ରାତି 11 ବଜେ ତକ ଶ୍ରୀଜୀଉମାନଙ୍କ ନୁ ଅଳଙ୍କାର ସବୁ ବାହାର କରାଯିବାର ଉତରୁ ବଡ଼ସିଂହାର ବେଶ ଆଉ ବଡ଼ସିଂହାର ଭୋଗ ହେବା। ଏତା ଋତୁରୁ ଶୟନ ଠାକୁର ବିଜେ କରିବେ। ହରିଶୟନ ନୀତି ଉତରୁ ରାତ୍ର ପହୁଡ଼ ନୀତି ହେବା। ସୁରକ୍ଷାକେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫୁ ସବୁ ବନ୍ଦୋବସ୍ତ କରାଯାଇଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ମୃଣାଳିନୀ ସାହୁ।
1: ବୌଦ୍ଧଠାରେ ତିନି ମହାପ୍ରଭୁଙ୍କର ସୁନାବେଶ ହୋଇଛି। ସୁନାବେଶ ଦେଖିବା ଲାଗି ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି। ସେନ୍ତା ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ମହାପ୍ରଭୁ ଜଗନ୍ନାଥଙ୍କର ପତିତ ପାବନ ରୂପେ ରଥ ଉପରେ ଅଧର୍ପଣା ନୀତିକାନ୍ତି ଅନୁଷ୍ଠିତ ହେଉଛି। ସିଆଡ଼େ ଦେବଗଡ଼ନ ଆଜି ବାହୁଡ଼ା ଯାତ୍ରା ହେଉଛି। ଗଲାକାଲ ନୀତିକାନ୍ତି ଉତ୍ରୁ ମହାପ୍ରଭୁମାନଙ୍କୁ ପହଣ୍ଡି କରାଯାଇକରି ରଥ ଘିଚା ହୋଇଥିଲା। ଆଜ ଆର ଆଇବାକାଲ ଦୁଇ ଦିନ ତକ ରଥ ଘିଚା ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଉପରବେଲା ଆଭାସୀ ଜରିଏ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମଟି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର 400 ଜଣ ଯୁଆନ ପ୍ରତିଯୋଗୀ ପ୍ରତିନିଧିତ୍ୱ କରିକରି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗଲା ମାସ 4 ତାରିଖରୁ 30 ତାରିଖ ତକ ଲଦାଖ, ହିମାଚଳ ପ୍ରଦେଶ ଆଉ ଉତ୍ତରାଖଣ୍ଡର 74ଟା ଗାଁକେ ନେଇକରି ହୋଇଥିଲା। ସାରା ଦେଶରେ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଏ ପ୍ରତିଯୋଗୀମାନଙ୍କୁ ବଛାଯାଇଥିଲା। 3 ଲକ୍ଷରୁ ଅଧିକ ଯୁଆନ ପ୍ରତିଯୋଗୀ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଭାଗ ନେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳନୁ ଇସ୍ତଫା ଦେଇଛନ୍। ଏ ବାବଦେ ସାମାଜିକ ଗଣମାଧ୍ୟମଥି ଶ୍ରୀ ପ୍ରଧାନ କହିଛନ୍, ତାଙ୍କର ଜୀବନ ଛାତ୍ର, ଶିକ୍ଷକ ଆଉ ଶିକ୍ଷାର୍ଥୀ ସଂସ୍କାର ଲାଗି ସମର୍ପିତ ରହିଥିବା ଗୋଟିଏ ସଶକ୍ତ, ସାମଗ୍ରିକ ଆଉ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁଆନ ପିଢ଼ିଙ୍କର ଆକାଂକ୍ଷା, ଭାବନାକେ ସମ୍ମାନ କରସନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ତାଙ୍କୁ ଦେଶ ସେବା କରିବା ଲାଗି ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍। ଖୋର୍ଦ୍ଧା ଗଙ୍ଗାପଡ଼ା ପାଖର ସଡ଼କ ଦୁର୍ଘଟଣା ଥି ବାପା ଆଉ ଝିଅର ଜୀବନ ଯାଇଥିବାର ଘଟଣା ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିକରି ସେମାନଙ୍କର ପରିବାରର ଲୋକଙ୍କୁ ସମବେଦନା ଜଣାଇଛନ୍। ଇତାର ସହିତ ସେମାନଙ୍କର ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିନୁ 4 ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍। ରାଜ୍ୟ ସରକାରଙ୍କର ଅଧୀନଥି କାମ କରୁଥିବା ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କି ଦେଶ ବାହାରକେ ବୁଲିଯିବାରକେ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କମ୍ସେ କମ୍ 21 ଦିନ ଆଗରୁ ଛୁଟି ଲାଗି ଆବେଦନ କରବାରକେ ହେବା। ଜରୁରୀକାଳୀନ ପରିସ୍ଥିତିକେ ଛାଡ଼ିଦେଲେ ଅଲଗା ସମୟାତି ବିଲ୍ ମୁଖ୍ୟାଳୟ ଛାଡ଼ବାର ଲାଗି ଏହି ନିୟମ ଲାଗୁ ହେବା ବୋଲି ଅର୍ଥ ବିଭାଗ ତରଫୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଶିଳ୍ପାୟନକେ ଅଧିକା ଗତିଶୀଲ କରବାର ଆଉ ବ୍ୟବସାୟ କରବାର ସୁଗମତାକେ ବରକସ କରବା ଲାଗି ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବିଭାଗ ଅଧ୍ୟକ୍ଷ ଆଉ ଗୃହ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ହୋଇଥିବା ବୈଠକଟି ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ୍, ଜଳଯୋଗାଣ, ଭିନ୍ ଭିନ୍ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ଭିନ୍ ଭିନ୍ ପ୍ରମୁଖ ଶିଳ୍ପ ସଂଗଠନ, ବାଣିଜ୍ୟ ମଣ୍ଡଳ, କ୍ଷୁଦ୍ର, ଲଘୁ ଆଉ ମଧ୍ୟମ ସଂଗଠନ ଆଉ ଆଞ୍ଚଳିକ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇକରି ସେମାନଙ୍କର ଭିନ୍ ଭିନ୍ ସମସ୍ୟା ଜଣାବାର ସହାୟତେ ବହୁତୀୟ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫୁ ଭିନ୍ ଭିନ୍ ସ୍ତରଥି ବରିଷ୍ଠ ବୃତ୍ତିଗତ ପଦବୀ ଲାଗି ନିଯୁକ୍ତି ବାବଦ ବିଜ୍ଞପ୍ତି ଜାରି ହୋଇଛି। ସେନ୍ତା କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ଜରିଏ ଭିଲ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ଲାଗି ପ୍ରକ୍ରିୟା ମୂଲ ହୋଇଛି। ଏନ୍ଟିଏ ତରଫୁ ଦିଆଯାଇଥିବା ସୂଚନା ଅନୁସାରେ ଜାତୀୟ ପରୀକ୍ଷଣ ସଂସ୍ଥାକେ ଅଧିକା ବରକସ କରିବା ଲାଗି ପଦକ୍ଷେପ ନିଆଯାଉଛି। ପ୍ରଫେସର କେ ରାଧାକ୍ରିଷ୍ଣଙ୍କର ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ସୁପାରିଶ ଆଧାରଥି ଏଇଟାକେ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ତରଫୁ କୁହାଯାଇଛି। ଚୁକ୍ତିଭିତ୍ତିକ 4ଟା ଜେନେରାଲ ମ୍ୟାନେଜର ପଦବୀ ଲାଗି ବିଜ୍ଞପ୍ତି କୁହାଯାଇଛି। ଭବିଷ୍ୟତ

କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ଲାଗି ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ଏନ୍ଟିଏ କହିଛି। ସିଆଡ଼େ ସଂସ୍କାରମୂଳକ ପଦକ୍ଷେପ ହିସାବରେ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ତରଫୁ ଚାକିରିନୁ ବାହାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀ ପଦକ୍ଷେପ ନିଆଯାଇଛି ବୋଲି ଜଣାପଡ଼ିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରନ ଆଜିଠାନୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ମୂଲ ହେଉଛି। 5 ଦିନ ତକ ହେବାର୍କେ ଥିବାରି ପ୍ରତିଯୋଗିତାଥି 1500 ନୂଆତିକା ଖେଳାଳି କର୍ମଚାରୀ ଆଉ ଅଲଗା ଅଧିକାରୀ ସାମିଲ ହୋଇଛନ୍। ଏହି ପ୍ରତିଯୋଗିତାଥି ଉତ୍ତୀର୍ଣ୍ଣ ହୋଇଥିବା ଭାରତୀୟ ଜୁନିୟର ଦଲ ଅକ୍ଟୋବର 5-17 ତାରିଖ ତକ ଇଜିପ୍ଟର କାଇରୋନ ହେବାର୍କେ ଥିବା ବିଶ୍ୱ ଜୁନିୟର ଚାମ୍ପିୟନ୍ସିପ୍ଟି ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟଥି ଓଡ଼ିଶାନୁ ବାଳକ ସିଙ୍ଗଲ୍ସଥି 27 ଜଣ, ବାଳିକା ସିଙ୍ଗଲ୍ସଥି 13 ଜଣ, ବାଳକ ଡବଲ୍ସଥି 12 ଜଣ, ବାଳିକା ଡବଲ୍ସଥି 5 ଜଣ ଆଉ ମିକ୍ସ ଡବଲ୍ସଥି 11 ଯୋଡ଼ି ଭାଗ ନେଉଛନ୍। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାଥି ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋରଗୋହିଁ ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ଥି କାଂସ୍ୟ ପଦକ ହାସଲ କରିଛନ୍। ସେନ୍ତା ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭିଲ୍ କାଂସ୍ୟ ପଦକ ପାଇଛନ୍। ମୁଷ୍ଟିଯୁଦ୍ଧତି ଯଦୁମଣି ସିଂ 55 କେଜି ପୁରୁଷ ବର୍ଗକେ ଉନ୍ନୀତ ହୋଇଛନ୍। ଲନ୍ ବାୱେଲ୍ସଥି ମହିଳା ଯୋଡ଼ି ରୂପାରାଣୀ ତିର୍କି ଆଉ ପିଙ୍କି ସିଂ ଗ୍ରୁପ୍ ବି ର ମ୍ୟାଚ୍ଥି ଦକ୍ଷିଣ ଆଫ୍ରିକା ଯୋଡ଼ିକେ ହରେଇକରି ପରବର୍ତ୍ତୀ ପର୍ଯ୍ୟାୟକେ ଯାଇଥିବାର ବେଳେ ପୁରୁଷ ଏକକଥି ପୁତୁଲ ସୋନୱାଲ ଜିତିଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବାର ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ଆଜି ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଇତାର ପ୍ରଭାବଥି ରାଜ୍ୟ ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଜବର ବର୍ଷା ହେବା ବୋଲି କଟକ ଭଦ୍ରକ କେନ୍ଦ୍ରାପଡ଼ା ଯାଜପୁର ଜଗତସିଂହପୁର ଆଉ କେନ୍ଦୁଝର ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେନ୍ତା 18 ଜାଗାନ ବିଜୁଳି ଘଡ଼ଘଡ଼ି ସହିତ ଜବରନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 4 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 613.19 ଫୁଟ ରହିଥିଲା। ଇ ସମୟଥି ଜଳଭଣ୍ଡାରନୁ 12 ଗେଟ୍ ଦେଇକରି ଫି ସେକେଣ୍ଡଥି 151,369 ଘନଫୁଟ ପାଏନ୍ ଛଡ଼ାଯାଉଥିବାର ବେଳେ 215,564 ଘନଫୁଟ ପାଏନ୍ ଜଳଭଣ୍ଡାରକେ ଆସୁଛି। ଶ୍ରୀକ୍ଷେତ୍ର ପୁରୀନ ରଥ ଉପରେ ସୁନା ଭେଷତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବାକାଲ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରର ଆଜିଠାନୁ ମୂଲ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ। ଆଉ ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ରାଜ୍ୟ ଏବା 4 ଦିନ ତକ ଲାଗି ରହିବା ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି. ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ. ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ. ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ. ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି. କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସ ବାହାରିଛି. ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା. ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି. ସେ କହିଛନ୍ତି ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ. ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି. କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ. ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ଘୋଷଣା କରିଛନ୍ତି. ସହମତ ହୋଇଥିବା ସର୍ତ୍ତାବଳୀଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସେ ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି. ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ ଗତ 10 ଧରି ଛାତ୍ରଗୋଷ୍ଠୀଙ୍କ ପ୍ରତିବାଦ ଏବଂ ତଜ୍ଜନିତ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି. ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସମର୍ଥନ ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ପ୍ରକାଶ କରିଛନ୍ତି. ସେ କହିଛନ୍ତି ରାଷ୍ଟ୍ରସେବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିପାଇଁ ସେ ସର୍ବଦା ଉତ୍ସର୍ଗୀକୃତ ହୋଇ ରହିବେ. ଶ୍ରୀ ପ୍ରଧାନ କହିଛନ୍ତି ନିଟ୍ ୟୁଜି ପରୀକ୍ଷା 2026ର ଅନିୟମିତତା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି. ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ସିବିଟି ମୋଡ୍ରେ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି. ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି. ଗସ୍ତ ଅବସରରେ ରାଷ୍ଟ୍ରପତି ରୋମାନିଆ ପ୍ରତିପକ୍ଷ ନିକୁସର ଡାନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନବୀକରଣୀୟ ଶକ୍ତି ଏବଂ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ବ୍ୟାପକ ଆଲୋଚନା ହୋଇଛି. ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି. ଭାରତ ରୋମାନିଆ ବ୍ୟବସାୟୀ ଫୋରମ

0: ସମ୍ବୋଧନ କରିବା ସହ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଛନ୍ତି। ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ ସଫଳତା ଏବଂ ସମର୍ପଣ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି।
1: ପିଛିଲେ ଦୁଇ ଦିନ କି ଆପଣି ଯାତ୍ରା କେ ଦୌରାନ ମେନେ ଭାରତ କେ ପ୍ରତି ରୋମାନିଆ କି ଆତ୍ମୀୟତା ଔର ସଦ୍ଭାବନା କୁ ମେ ପ୍ରତ୍ୟକ୍ଷ ଅନୁଭବ କିଆ। ଆଜ ହମାରେ ଦୋନୋ ଦେଶ କେ ବିଚ ସହଯୋଗ ପେହଲେ ସେ କହିଁ ଅଧିକ ବ୍ୟାପକ ଔର ଗତିଶୀଲ ହେ।

ଫେରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆକୁ ଗସ୍ତ ଶେଷ କରି ରାଷ୍ଟ୍ରପତି ତୃତୀୟ ପର୍ଯ୍ୟାୟରେ ରୋମାନିଆ ଗସ୍ତରେ ଯାଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11:00 ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12:00 ବଡ଼ସିଂହାର ବେଶ, 12:30 ବଡ଼ସିଂହାର ଭୋଗ ସହ ହରିଶୟନ ଏକାଦଶୀ ନୀତି ନେଇ ଅନ୍ୟାନ୍ୟ ନୀତି ନିର୍ଘଣ୍ଟ ଅନୁଷ୍ଠିତ ହେବ। ପ୍ରାଚୀନ ବୌଦ୍ଧସ୍ଥଳ ଉତ୍ତରପ୍ରଦେଶର ସାରନାଥ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି, ଏହା ଦେଶର ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ ସାରନାଥ ବୌଦ୍ଧସ୍ଥଳୀକୁ ଶାନ୍ତି, ଜ୍ଞାନ ଏବଂ କରୁଣାର ଏକ କାଳଜୟୀ ଆଲୋକପଥ ବୋଲି ବର୍ଣ୍ଣନା କରିଛନ୍ତି। ଭାରତୀୟ ସଭ୍ୟତାର ଆଧ୍ୟାତ୍ମିକତା ଏବଂ ଦାର୍ଶନିକ ଅବଦାନକୁ ଏହି ପୀଠ ପ୍ରତିଫଳନ କରେ ବୋଲି ସେ କହିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ସାରନାଥର ଭଗବାନ ବୁଦ୍ଧଙ୍କ ସହିତ ଗଭୀର ସମ୍ପର୍କ ରହିଛି। ଭଗବାନ ବୁଦ୍ଧଙ୍କ ଜ୍ଞାନ, କରୁଣା ଏବଂ ସମନ୍ୱୟର କାଳଜୟୀ ବାର୍ତ୍ତା ବିଶ୍ୱକୁ ପ୍ରେରଣା ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଉ 14 ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି। 150,000+ ଅଧିକ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଶିବସାଗର, ଚରାଇଦେଓ ଏବଂ ଜୋରହାଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟର ପ୍ରମୁଖ ନଦୀ ଦିଖୌ, ଦିସାଙ୍ଗ ଏବଂ ଧନସିରି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ସୁରକ୍ଷା କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଲୋକଙ୍କର ସୁରକ୍ଷା ପାଇଁ ରାଷ୍ଟ୍ରପତି ମଙ୍ଗଳ କାମନା କରିଛନ୍ତି। ଏହି ଦୁର୍ବିପାକରେ ଆସାମବାସୀଙ୍କ ସହ ସମଗ୍ର ଦେଶ ଛିଡ଼ା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇରାନ ଉପରେ ଆମେରିକା ପକ୍ଷରୁ ଚାଲିଥିବା ଆକ୍ରମଣରେ ଆଜି ବିପତ୍ତି ପରିଲକ୍ଷିତ ହୋଇଛି। ଲଗାତାର 13 ଦିନ ଧରି ଆମେରିକା ରାତ୍ରି ସମୟରେ ଇରାନ ଉପରେ ଆକ୍ରମଣ ଜାରି ରଖିଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହୋସେନ କରମାନପୁର ଏହି ବିରତିକୁ ନିଶ୍ଚିତ କରିଛନ୍ତି। ତେବେ ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗକୁ ନେଇ ସେଠାରେ ଆଞ୍ଚଳିକ ଅସ୍ଥିରତା ଗୁରୁତର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଯୁଦ୍ଧବିରତି ନେଇ କୌଣସି ଘୋଷଣା କରିନାହିଁ। ସେହିଭଳି ଇରାନର କୌଣସି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସୁରକ୍ଷାଜନିତ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏୟାର ସୁବିଧା 2.0 ପୋର୍ଟାଲ ପରିଚୟ ପ୍ରଦାନ କରି କେତେକ ନକଲି ୱେବ୍ସାଇଟ୍ ଯାତ୍ରୀଙ୍କୁ ଠକେଇ କରୁଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସତର୍କ କରାଇଛି। ଏକ ପ୍ରେସ୍ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଏହି ପୋର୍ଟାଲ ମାଧ୍ୟମରେ ନିଃଶୁଳ୍କ ସେବା ପ୍ରଦାନ କରାଯାଉଛି ଏବଂ ଏଥିପାଇଁ ନିଜସ୍ୱ ଘୋଷଣା ଫର୍ମ ଦାଖଲ ପାଇଁ କୌଣସି ଦେୟର ଆବଶ୍ୟକତା ପଡ଼େ ନାହିଁ। ଭାରତ ଜିମ୍ବାୱେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଜିମ୍ବାୱେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 219 ରନ୍ ସଂଗ୍ରହ କରିଛି। 220 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 8 ଓଭରରେ 4 ୱିକେଟ୍ ହରାଇ 64 ରନ୍ ସଂଗ୍ରହ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହୃତ, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି।

0: ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତଦନ୍ତ ପାଇଁ ଓଡ଼ିଶା ପୁଲିସ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହାର ଉଦ୍ଘାଟନ କରିଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ 10,00,000 ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ପର୍କିତ ଅଭିଯୋଗ 1930 ହେଲ୍ପଲାଇନ୍ରେ ପଞ୍ଜୀକୃତ ହେଲେ ସିସିଟିଏନ୍ଏସ୍ ମାଧ୍ୟମରେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହେବ। ଏହାଫଳରେ ଅଭିଯୋଗ ପଞ୍ଜୀକରଣ ତଦନ୍ତ ଓ ଠକେଇ ଅର୍ଥ ଉଦ୍ଧାର ପ୍ରକ୍ରିୟା ଅଧିକ ଦ୍ରୁତ ହେବ। ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି 1930 ନମ୍ବରରେ ତୁରନ୍ତ ଅଭିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ଡିଜିପି। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂତନ ଆହାର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଉଦ୍ଘାଟନ କରିଛନ୍ତି। 60,00,000 ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ 400 ଜଣଙ୍କ ପାଇଁ ରାତ୍ରି ଭୋଜନ ବ୍ୟବସ୍ଥା ରହିଛି। ହସ୍ପିଟାଲରୁ ଆସୁଥିବା ରୋଗୀ ସେମାନଙ୍କର ସମ୍ପର୍କୀୟ ଓ ସାଧାରଣ ଲୋକ ଏହାଦ୍ୱାରା ସୁଲଭ ମୂଲ୍ୟରେ ପୌଷ୍ଟିକ ଖାଦ୍ୟ ପାଇପାରିବେ। କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉତ୍ସବର ଉଦ୍ଘାଟନୀ ସମାରୋହ ସ୍ଥାନୀୟ ଶହୀଦ ଭବନରେ ଅନୁଷ୍ଠିତ ହୋଇଛି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ମେୟର ସୁବାସ ସିଂ କହିଛନ୍ତି କଟକ ସହରର ଭିତ୍ତିଭୂମି ବିକାଶ ପାଇଁ 516 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଏହି ଅବସରରେ କଟକର ପୌର ପ୍ରଶାସନରେ ଅବଦାନ ରଖିଥିବା ପୂର୍ବତନ ମେୟର ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଗରିମା ଯୋଜନାରେ କାର୍ଯ୍ୟରତ 6 ଜଣ କୋର୍ ସାନିଟେସନ କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ସହ ବାରବାଟି ଫୁଡ୍କୋର୍ଟର ହିତାଧିକାରୀଙ୍କୁ ଦୋକାନ ଘରର ଚାବି ବଣ୍ଟନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମହାପାତ୍ର ଏହି ଅବସରରେ କହିଥିଲେ
3: ଇଏ ଆମ ପାଇଁ ଏକ ସୌଭାଗ୍ୟର ଜିନିଷ। 50 ବର୍ଷ ପୂର୍ତ୍ତି ହେଇଛି କଟକ ମହାନଗର ନିଗମର। ଇଏ ମାଟି ଏକ ପବିତ୍ର ମାଟି, ମାଆର ମାଟି, ମା ଶ୍ରୀ ଚଣ୍ଡୀଙ୍କର ମାଟି, ମା କଟକ ଚଣ୍ଡୀଙ୍କର ମାଟି। ଏ ମାଟିରେ ପୂର୍ବରୁ ମଧ୍ୟ ଆମ ମୟୂରଭଞ୍ଜିଆଙ୍କ ସହିତ କଟକର ଅତପ୍ରତ ଭାବତେ ଭାତୃଭାବ ରହିଛି, ଭାଇଚାରା ରହିଛି। କାରଣ ଏଠି ଆମର ମହାରାଜା ଶ୍ରୀରାମଚନ୍ଦ୍ର ମଧ୍ୟ ଏଠି ମେଡିକାଲ କଲେଜ କରିବା ଏବଂ ଶ୍ରୀ ରମାଦେବୀ ମହାବିଦ୍ୟାଳୟ କରିବା, ତେଣୁ ଇଏ ସମ୍ପର୍କ ବହୁ ପୂର୍ବରୁ ମୟୂରଭଞ୍ଜ ସହିତ ନିବିଡ଼ ଭାବରେ ଅଛି। ତେଣୁ ଏ କଟକ ସହର ଯେଉଁ ଐତିହାସିକ ସହର, ଏ କଟକ ସହର ସୁବାସ ବସୁଙ୍କର ସହର, ଏ ମାଟିରେ ନିଶ୍ଚିତ ଭାବରେ ବହୁ ଡେଭଲପମେଣ୍ଟ କାମର ଆହୁରି ଆବଶ୍ୟକତା ଅଛି। ଆମେ ତାକୁ କରିବୁ। 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଯେଉଁଭଳି ଭାବରେ ଏଠି ଲୋକଙ୍କର ଭାବବେଗ ଅଛି, ସେ ଭାବବେଗକୁ ରକ୍ଷା କରି ଆମେ ଏଠିକାର ସୌନ୍ଦର୍ଯ୍ୟକରଣ ସହିତ ସ୍ୱଚ୍ଛତାକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ଦେଉଛୁ। ମୁଁ କଟକ ଭାଇମାନଙ୍କୁ ଭଉଣୀମାନଙ୍କୁ ନିବେଦନ କରିଛି ଯେ ଏଇଥର ଯେମିତି ଜାତୀୟ ସ୍ତରରେ କଟକ 1 ନମ୍ବର ସ୍ୱଚ୍ଛ ସହର ବନେ, ଏଥିପାଇଁ ସମସ୍ତେ ଧ୍ୟାନପୂର୍ବକ ହେବା। ଇଏ 150ତମ ପୂର୍ତ୍ତି ଉପଲକ୍ଷେ ଆମର କଟକବାସୀଙ୍କର ବଡ଼ ଭୂମିକା ରହିବ। ଏବଂ ଏଠି ଯେଉଁ କନଭେନସନ୍ ହଲ୍ର କଥା କହିଲେ, ମୁଁ ତାଙ୍କୁ କହିଛି ତୁରନ୍ତ ଆମେ DPR ପ୍ରସ୍ତୁତ କରିବୁ ଏବଂ ଏଠି 1500-2000 ବିଶିଷ୍ଟ ମଲ୍ଟିପର୍ପଜ୍ କନଭେନସନ୍ ହଲ୍ କଟକବାସୀଙ୍କ ପାଇଁ ଏ 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସମର୍ପିତ ହେବ। ଏବଂ ସେଠି ସବୁପ୍ରକାର ବ୍ୟବସ୍ଥା ରହିବ, ସିନେମା ହଲ୍ର ବି ବ୍ୟବସ୍ଥା ରହିବ। ଏବଂ ଏ କଟକ ସହରରେ ଯେଉଁ ଆବଶ୍ୟକତା ଅଛି, ଡ୍ରେନ୍ର ଆବଶ୍ୟକତା ଅଛି, ଡ୍ରେନ୍କୁ ମଧ୍ୟ କରାଯିବ। ଏ କଟକ ସହରରେ ଆମେ ଗତ ବର୍ଷ ଏଠି 885ରୁ ଅଧିକ ପ୍ରୋଜେକ୍ଟ ଦିଆହୋଇଥିଲା, 500ରୁ ଅଧିକ ପ୍ରୋଜେକ୍ଟକୁ ସମାପ୍ତ ହେଲାଣି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ। ଛୋଟ ବଡ଼ କରି ବଡ଼ ପ୍ରୋଜେକ୍ଟ ମଧ୍ୟ ଆମେ ଏଠି କରିଛୁ, କରିବୁ ମଧ୍ୟ ଆଗକୁ। TP ସ୍କିମ୍ରେ ମଧ୍ୟ ଅଧିକରୁ ଅଧିକ ଏ ସହରକୁ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବୁ। ଏବଂ ସହରରେ ଯେଉଁଭଳି ଭାବରେ ସାଧାରଣ ବସ୍ତି ବାସିନ୍ଦା ଅଛନ୍ତି, ତାଙ୍କ ପାଇଁ ବି ଏଫୋର୍ଡେବଲ୍ ହାଉସ୍ କରିବାର ମଧ୍ୟ ନିଷ୍ପତ୍ତି ଆମେ କରିଛୁ। ଗରିବ ଲୋକଙ୍କ ପାଇଁ ଏଫୋର୍ଡେବଲ୍ ହାଉସ୍ କରିବୁ।

0: ସାଧାରଣ ବର୍ଗ ମିଡିଲ୍ କ୍ଲାସ୍ଙ୍କ ପାଇଁ ଏଲ୍ଆଇଜି ଏମ୍ଆଇଜି ଘର ମଧ୍ୟ କରିବୁ ଏବଂ ଏପଟେ ଏଲ୍ଆଇଜି ରେଣ୍ଟାଲ୍ ହାଉସ୍ ମଧ୍ୟ ଆମେ କଟକରେ କରିବୁ। ପ୍ରାୟ ଡିପିଆର୍ ଶେଷ ପର୍ଯ୍ୟାୟ ଆଡ଼କୁ ଗଲାଣି, ଖୁବ୍ ଜଲ୍ଦି ଆମେ ପାର୍ଟଲି କାମ ଆରମ୍ଭ କରୁଛୁ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ଯେମିତି ପାଣିରେ ବୁଡ଼ି ଭଗବାନଙ୍କର ପ୍ରଦତ୍ତ ଏଇ ଅମୂଲ୍ୟ ଜୀବନଟି ଏମିତି ଅକାଳରେ ଝଡ଼ି ନଯିବ। ଶ୍ରୋତା ବନ୍ଧୁ, ବେଳେବେଳେ ପିଲା ଦିନର କଥା ମନେ ପଡ଼ିଲେ ଭାରି ହସ ଲାଗେ ନା। ଏଇ ଯେମିତି ବଣକୁ ଯିବୁ, କୋଳି ଖାଇବୁ, ବାଘ ଆସିଲେ ଡରିବୁନି, ହା ହୁତ, ଏମିତି କହି ଯେତେବେଳେ ପାଟିରୁ ପବନଟା ବାହାର କରି କିଏ ଫୁଙ୍କି ଦଉଥିଲା, ପିଲାଙ୍କ ଆଖି ଡରରେ ବନ୍ଦ ହେଇଯାଉଥିଲା। ଆଉ ଯେତେବେଳେ ବାଘ ଗାଁରେ ମାତିଛି ବୋଲି ଆମେ ମାନେ ଶୁଣୁଥିଲୁ, ସେତେବେଳେ ଗାଁରେ ତାଟି କବାଟ ପଡି ଯାଉଥିଲା। ଆଉ ଛୋଟ ପିଲା ଦୁଷ୍ଟ ହେଲେ, ନ ଶୋଇଲେ ବାଘ ମାମୁ ଆସିବ କହି ମା ମାନେ ପିଲାଙ୍କୁ ଶୁଆଇ ଦେଉଥିଲେ। ସତରେ ଏସବୁ କଥା ଉଠିଲେ ଜଙ୍ଗଲ କଥା ତ ନିଶ୍ଚୟ ମନକୁ ଆସିବ। ଆଉ ଜଙ୍ଗଲ କଥା ମନେ ପଡିଲେ ବାଘର ଭୟ କଥା ତ ନିଶ୍ଚୟ ମନେ ପଡିବ। ଯଦି ଆମେ ଛୋଟ ପିଲାଙ୍କୁ ବଣ ଜଙ୍ଗଲ କଥା ପଚାରିବା, ସେଠି କିଏ ରୁହନ୍ତି ବୋଲି କହିବା, ସେ ଆଗ କହିବେ ବାଘ କଥା, ତାପରେ ଅନ୍ୟ ବଣଜନ୍ତୁଙ୍କ କଥା କହିବେ। ଏଇ ବାଘ ମାନଙ୍କୁ ସୁରକ୍ଷିତ ସଂରକ୍ଷିତ ରଖିବା ପାଇଁ ଆମର ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ, କଳା ବାଘ ଆଉ ନନ୍ଦନ କାନନରେ ଧଳା ବାଘ ମଧ୍ୟ ରହିଛନ୍ତି। ହେଲେ ବର୍ତ୍ତମାନ ବାଘ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି। ଆମେ ବାହାର ଦେଶରୁ ବାଘ ଆଣି ଆମ ଅଭୟାରଣ୍ୟର ଶୋଭା ବର୍ଦ୍ଧନ କରୁଛୁ। ଆମ ଜଙ୍ଗଲର ସୌନ୍ଦର୍ଯ୍ୟ ବୃଦ୍ଧିରେ ବନ୍ୟଜନ୍ତୁ ମାନଙ୍କର ଉପସ୍ଥିତି ଅପରିହାର୍ଯ୍ୟ। ଆଉ ଜୈବ ବିବିଧତା ସୁରକ୍ଷାରେ ଗଛ ଲତା କୀଟ ପତଙ୍ଗ ପରି ଏମାନଙ୍କର ମଧ୍ୟ ଅବଦାନ ରହିଛି। କୁହାଯାଏ ପ୍ରତ୍ୟେକ ଜୀବ ହେଉଛନ୍ତି ସୃଷ୍ଟିର ବୈଚିତ୍ର୍ୟ। ମଣିଷଙ୍କ ପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ଏ ପୃଥିବୀରେ ରହିବାର ଅଧିକାର ଅଛି। ସେଇଥିପାଇଁ କୁହାଯାଏ ଯେତେବେଳେ ଆମ ସହାବ ସ୍ଥାନକୁ ନିଜର ନୀତି ବୋଲି ଗ୍ରହଣ କରିବା, ପ୍ରତ୍ୟେକଙ୍କ ସହିତ ମିଳିମିଶି ହସ ଖୁସିରେ ରହିବା, ସେତେବେଳେ ଏ ଦୁନିଆ ମଧୁମୟ ହେଉଠିବ। ବନ୍ୟ ପ୍ରାଣୀଙ୍କ ସହିତ ହିଂସା ଦ୍ୱେଷ ଈର୍ଷା ଭାବ ପୋଷଣ ନ କରି ଜୀବେ ଦୟା ମନୋଭାବ ରଖିଲେ ପରିବେଶ ହସି ଉଠିବ। ମଣିଷ ପଶୁଙ୍କ ଭିତରେ ଏକ ଘନିଷ୍ଠ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହେବ। ଆଉ ବନ୍ୟ ଜନ୍ତୁମାନେ ନିର୍ଦ୍ୱନ୍ଦରେ ଧରା ପୃଷ୍ଠରେ ବସବାସ କରିପାରିବେ।

0: ସମୟ ଆସିବ ଏମାନଙ୍କୁ ଦେଖିବା ସତ ସପନ ହେଇଯିବ। ତେଣୁ ଏବେଠାରୁ ସତର୍କ ହେବା, ସଚେତନ ହେବା, ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ହାତ ବଢ଼େଇବା, ଏସବୁ କହିବାର ଅର୍ଥ ହେଲା, ଶ୍ରୋତା ବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗୋପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବ୍ୟାଘ୍ର ପ୍ରକଳ୍ପ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଟେଲିଫୋନ ମାଧ୍ୟମରେ ଆମ ସହିତ ଯୋଡ଼ି ହେଇ ରହିଛନ୍ତି ଭୁବନେଶ୍ୱର ସ୍ଥିତ ଘାଟିକିଆ ଫରେଷ୍ଟ ଟ୍ରେନିଂ ସ୍କୁଲର ଡାଇରେକ୍ଟର ଅମିତା ଦାସ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଅନନ୍ତ ଚରଣ ଜେନା। ତେବେ ଆସନ୍ତୁ ଶୁଣିବା ଆଲୋଚନା ବ୍ୟାଘ୍ର ପ୍ରକଳ୍ପ।
1: ମ୍ୟାଡମ ନମସ୍କାର, ଆଜିର ବନାନୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ଵାଗତ। ଆଜିର ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ବ୍ୟାଘ୍ର ପ୍ରକଳ୍ପ, ଏହି ବିଷୟରେ ଆମେ ଆଲୋଚନା କରିବା। ତେବେ ମ୍ୟାଡମ, ଆମେ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପୂର୍ବରୁ ଆମର ବାଘ ଓଡ଼ିଶାରେ ହଉ ବା ଭାରତରେ ହଉ ସଂଖ୍ୟା କେତେ ଅଛି? ଆମ ଭାରତର ସଂଖ୍ୟା କେତେ, ଓଡ଼ିଶାରେ କେତେ ସଂଖ୍ୟା ଅଛି?
2: ବାଘର ସଂଖ୍ୟା ଭାରତରେ ପ୍ରାୟ 3,300 ଅଛନ୍ତି, ଓଡ଼ିଶାରେ 28 ବାଘ ଅଛନ୍ତି ବୋଲି କୁହାଯାଉଛି।
1: କି କି ପ୍ରକାର ବାଘ?
2: ଧଳା ବାଘ, କଳା ବାଘ, ମହାବଳ ବାଘ, କଲରା ପତରିଆ ବାଘ, ଏସବୁ ଅଛନ୍ତି। ସେଥିରୁ ଧଳା ବାଘ କେବଳ ଓଡ଼ିଶାର ନନ୍ଦନକାନନରେ ହିଁ ଅଛନ୍ତି। ରୟାଲ ବେଙ୍ଗଲ ଟାଇଗର ହଉଛନ୍ତି ପୃଥିବୀର ସବୁଠୁ ସୁନ୍ଦର ବାଘ ଭିତରେ ଗଣାଯିବେ।
1: ଆଚ୍ଛା ଆଚ୍ଛା,
2: ଶିମିଳିପାଳରେ ମହାବଳ ବାଘ ଅଛନ୍ତି, ଚିତା ବାଘ ଅଛନ୍ତି।
1: ଏଇ ବାଘ ମାନେ ସବୁ ଆମର ଜଙ୍ଗଲରେ ରହିବା ଦ୍ୱାରା କଣ ଆମର ଉପକାର ଆସୁଛି?
2: ଆମର ଖାଦ୍ୟ ଶୃଙ୍ଖଳ ବିଷୟରେ ସମସ୍ତେ ଆମେ ଜାଣିଛେ, ଘାସ କି ଗଛ ଲତା ସବୁ ଖାଦ୍ୟ ସୃଷ୍ଟି କରନ୍ତି, ତାପରେ ତାକୁ ତୃଣଭୋଜୀ ପ୍ରାଣୀ ମାନେ ଖାଆନ୍ତି, ତାକୁ ତାପରେ ବାଘ ଖାଇଥାଏ। ତୃଣଭୋଜୀ ମାନଙ୍କ ସଂଖ୍ୟା ହ୍ରାସ କରେଇବାରେ ମୁଖ୍ୟ ଭୂମିକା ହଉଛି ବାଘର। ବାଘ ଯଦି ସଂଖ୍ୟା ଲୋପ ପାଇଯିବ, ତୃଣଭୋଜୀଙ୍କ ସଂଖ୍ୟା ବହୁତ ବଢିଯିବ। ଯୋଉ ଜଙ୍ଗଲରେ ବାଘ ରହିବନି ସେଠି ହରିଣ ସଂଖ୍ୟା, ଠେକୁଆ ମାନଙ୍କ ସଂଖ୍ୟା ସବୁ ବହୁତ ବଢିଯିବେ। ସେମାନେ କଣ କରିବେ ନା, ସବୁ ଘାସ ଆଉ ଦରକାରୀ ମୂଲ୍ୟବାନ ଗଛ ମାନଙ୍କର ଚାରାକୁ ଖାଇଯିବେ। ଏତେ ସଂଖ୍ୟାରେ ସେମାନେ ଖାଇବେ ଯେ ଆଉ ନୂଆ ଗଛ ଆସିବନି, ଜଙ୍ଗଲ ଘାସ ଶୂନ୍ୟ ଆଉ ବୁଦା ଜାତୀୟ ଉଦ୍ଭିଦ ମୂଲ୍ୟବାନ ଗଛ ସବୁ ଲୋପ ପାଇବାରେ ଲାଗିଯିବେ। ସେମାନେ ଲୋପ ପାଇଲେ କଣ ହବ ନା, ତାପରେ ପକ୍ଷୀ କୀଟ ପତଙ୍ଗ ସେ ଆଉ କିଛି ଖାଇବାକୁ ପାଇବେନି। ପକ୍ଷୀ କୀଟ ପତଙ୍ଗ ନ ରହିଲେ କଣ ହବ ନା, ବୀଜ ବିକ୍ଷେପ ହବନି କି ଆଉ ନୂଆ ଗଛ ଜଙ୍ଗଲରେ ଆସିବେ ନାହିଁ। ଯୋଉ ତୃଣଭୋଜୀ ପ୍ରାଣୀ ମାନଙ୍କ ସଂଖ୍ୟା ଯେତେବେଳେ ବୃଦ୍ଧି ପାଇଯିବ, ଘାସ ଗଛ ସବୁ ଲୋପ କରିଦେବେ। ହରିଣ ମାନଙ୍କର ପ୍ରଜନନ କ୍ଷମତା ବହୁତ ଅଧିକା, ସେମାନଙ୍କ ସଂଖ୍ୟା ବଢିଗଲେ କଣ ହବ ନା, ଗଛ ନଷ୍ଟ ହବ। ଗଛ ନଷ୍ଟ ହେଲେ ଅମ୍ଳଜାନର ପରିମାଣ ହ୍ରାସ ପାଇବ, ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇବ। ଗଛ ହ୍ରାସ ପାଇବାର କଣ ଖରାପ ପ୍ରଭାବ ଆମେ ଏବେ ଯାଏ ସମସ୍ତେ ଅନୁଭବ କରିଆସୁଛେ। ତାପରେ ଘାସ ନଷ୍ଟ ହେଲେ ବି ମୃତ୍ତିକା କ୍ଷୟ ହବ, ପୁଣି ମାଟିର ଜଳଧାରଣ କ୍ଷମତା ବି ହ୍ରାସ ପାଇବ। କାରଣ ବର୍ଷା ହେଲା ମାନେ ଘାସ କି ଛୋଟ ଗଛ ସବୁ ପାଣିକୁ ଅଟକେଇ ରଖନ୍ତି, ମାଟିକୁ ଧୀରେ ଧୀରେ ସେ ପାଣିଟା ପଶିକିରି ଭୂସ୍ଥଳ ଜଳସ୍ତରକୁ ସେ ବୃଦ୍ଧି କରିଥାଏ। କିନ୍ତୁ ଯଦି ତୃଣଭୋଜୀ ପ୍ରାଣୀ ସବୁ ଘାସ ଖାଇଥିବେ, ମୃତ୍ତିକାର ଜଳଧାରଣ କ୍ଷମତା ବି କମିବ। ସେମିତିରେ ଯୋଉ ବର୍ଷା ଜଳ ସହିତ ମାଟି ସବୁ ଉପର ସ୍ତରର ଧୋଇ ହୋଇଯାଇକି ନଦୀ ନାଳର କ୍ଷମତା ବି ହ୍ରାସ କରିବ। ଆମେ ପ୍ରତିଦିନ ଦେଖୁଛେ କିଛି ନା କିଛି ପ୍ରାକୃତିକ ଦୁର୍ବିପାକ ଲାଗି ରହୁଛି ଜଙ୍ଗଲ ନଷ୍ଟ ହବା ଦ୍ୱାରା। ତେଣୁ ବାଘ ହଉଛି ଆମ ଇକୋସିଷ୍ଟମର ବା ଆମ ପରିବେଶର ସବୁଠୁ ଖାଦ୍ୟ ଶୃଙ୍ଖଳାର ଶୀର୍ଷରେ ଥିବା ଜୀବ, ଯିଏ ନ ରହିଲେ ବାକି ଖାଦ୍ୟ ଶୃଙ୍ଖଳା ବିଶୃଙ୍ଖଳିତ ହେଇଯିବ।
1: ତାହେଲେ କହିବାକୁ ଗଲେ ଆମର ବାଘ ଯୋଗୁ ପରିବେଶ ସନ୍ତୁଳିତ ରହୁଛି, ଇକୋଲୋଜିକାଲ ବାଲାନ୍ସ କହୁଛନ୍ତି।
2: ପରିବେଶର ସନ୍ତୁଳନ ରହିବାରେ ବାଘର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ଖାଇ ସାରିଲା ପରେ ଜଙ୍ଗଲ ଯେତେବେଳେ କମିଯିବ, ତାଙ୍କ ତୃଣ ସବୁ କମିଯିବ, ସେମାନେ କଣ କରିବେ ନା, ଚାଷ କ୍ଷେତ ମୁହାଁ ହେବେ। ଚାଷ କ୍ଷେତ ମୁହାଁ ହେଲେ କଣ ହବ, ଚାଷୀର ଖାଦ୍ୟ ବି ନଷ୍ଟ ହବ, ଆମ ବାଡି ବଗିଚାକୁ ବି ସେମାନେ ନଷ୍ଟ କରିଦେବେ। ତେଣୁ ଆମ ଖାଦ୍ୟ ଭାବ ଦେଖାଯିବ।
1: ଆମର ମଣିଷ ସମାଜ ପାଇଁ ବାଘର ମଧ୍ୟ ଉପକାର ରହିଛି।
2: ଶୃଙ୍ଖଳ ସମସ୍ତେ ସମସ୍ତଙ୍କ ଉପରେ ଡାଇରେକ୍ଟ କି ଇନଡାଇରେକ୍ଟଲି ପ୍ରଭାବିତ ହୁଅନ୍ତି।
1: ଆମ ଓଡ଼ିଶାରେ କେତୋଟି ବାଘ ପ୍ରକଳ୍ପ ଅଛି?
2: ଆମର ଓଡ଼ିଶାରେ ଅଛି ଶିମିଳିପାଳ ଆଉ ସାତକୋଶିଆ। ଆପଣ ଶୁଣିଥିବେ ସାତକୋଶିଆରେ ସୁନ୍ଦରୀ ଛଡା ହେଇଥିଲା, ସୁନ୍ଦରୀ ଛଡା ହେବା ଯୋଗୁଁ ଜନସାଧାରଣ ବହୁତ ଅସନ୍ତୋଷ ବ୍ୟକ୍ତ କରିଥିଲେ।
1: ଆଚ୍ଛା,
2: ଆହୁରି ପ୍ରପୋଜ ଟାଇଗର ରିଜର୍ଭ ଦୁଇଟା ଅଛି, ଗୋଟେ ହଉଛି ଦେବ୍ରିଗଡ଼ ଆଉ ଗୋଟେ ହଉଛି ସୁନାବେଡ଼ା।
1: ତେବେ ଏଇ ଯେ ଆମର ପ୍ରକଳ୍ପ କହିଲେ ରହିଛି ଓଡ଼ିଶାରେ ରହିଛି, ତାର କାର୍ଯ୍ୟକାରୀ କେମିତି, ତାକୁ ଦେଖାବେଖା କେମିତି କଣ କରାଯାଉଛି?
2: ଏଇ ପ୍ରକଳ୍ପ ପାଇଁ ଗୋଟେ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି ସେଣ୍ଟରରେ ଅଛି। ବାଘ ପ୍ରକଳ୍ପ ପରିଚାଳନା ପାଇଁ ସମସ୍ତ ପ୍ଲାନ ଠୁ ଅର୍ଥ ସବୁ ରାଶି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ରୁ ଆଣି ଆମକୁ ପ୍ରଶିକ୍ଷଣ ଦେଇକି ସେ ପ୍ରୋଜେକ୍ଟ ପାଇଁ କାର୍ଯ୍ୟ କରିଥାନ୍ତି।
1: ବାଘ ପ୍ରକଳ୍ପ ରହିଛି ଓଡ଼ିଶାରେ କେବେଠୁ ଆରମ୍ଭ ହେଇଥିଲା, ତାର କିଛି ଇତିହାସ ଅଛି?
2: ଭାରତ ସରକାର ଏହାକୁ 1973 ମସିହାରେ ଆରମ୍ଭ କରିଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହାୟତାରେ ସେଇଟା ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଥମ ଜିମ୍ କର୍ବେଟ ନ୍ୟାସନାଲ ପାର୍କ, ଆପଣ ନାଁ ଶୁଣିଥିବେ ଉତ୍ତରାଖଣ୍ଡର, ସେଇଟାକୁ ପ୍ରଥମ ପ୍ରୋଜେକ୍ଟ ହିସାବରେ ନେଇଥିଲେ। ଡକ୍ଟର କୈଳାସ ସାଂଖିଲା ବୋଲି ଜଣେ ବ୍ୟକ୍ତି ପ୍ରଥମ ପ୍ରୋଜେକ୍ଟ ଡାଇରେକ୍ଟର ହେଇଥିଲେ, ତାଙ୍କୁ ସେଇଥିପାଇଁ ଟାଇଗର ମ୍ୟାନ ଅଫ୍ ଇଣ୍ଡିଆ ବୋଲି ଆଖ୍ୟା ଦିଆଯାଇଛି। 1973 ମସିହାରେ ସେଇଟା ପ୍ରଥମେ କାର୍ଯ୍ୟକାରୀ ହେଇଛି।

0: ଥିଲା। ବର୍ତ୍ତମାନ ପ୍ରାୟ ଭାରତରେ 53 ଟାଇଗର ରିଜର୍ଭ ଅଛି।
1: ଆଚ୍ଛା ଆଚ୍ଛା।
0: ମଧ୍ୟପ୍ରଦେଶରେ ଭାରତର 1/3 ବାଘ ଅଛନ୍ତି। ସେ ଯୋଉ ବାଘ ଗଣନା କାର୍ଯ୍ୟ ପ୍ରତି 2 ବର୍ଷରେ ଚାଲିଛି ସେତେବେଳେ ହଉନଥିଲା। ଯେତେବେଳେ ରାଜରାଜଗୁଡା ଶାସନ ଥିଲା ସେମାନେ ବାଘ ମାନଙ୍କୁ ମାରିବା ତାଙ୍କର ଗୋଟେ ଗର୍ବର ବିଷୟ ଥିଲା, ତାଙ୍କ ଟ୍ରଫିବା ତାଙ୍କର ଗୋଟେ ସଉକ ଥିଲା। ସେଥିପାଇଁ ବାଘ ସଂଖ୍ୟା ହ୍ରାସ ହେବାର ମୁଖ୍ୟ କାରଣ ହଉଛି ରାଜରାଜଗୁଡା ମାନଙ୍କ ସଉକ।
1: ଆଚ୍ଛା, ଆଉ ଏବେ ହ୍ରାସ ହେବାର କାରଣ ସବୁ କଣ ରହିଛି?
0: ଆପଣ ଜାଣିଥିବେ ସୁନ୍ଦରୀ ମଣିଷକୁ ମାରିଦେଲା ବୋଲି ରୁମର ହେଲା, ତେଣୁ ସୁନ୍ଦରୀକୁ ମାରିବା ପାଇଁ ସେମାନେ ସବୁ ଚେଷ୍ଟା ଚଲେଇଲେ। ମାନେ ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସବୁବେଳେ ରାଗି ରହିଛି, ଇଏ ଆପଣଙ୍କର ଯଦି କିଏ ରିଲେଟିଭ ଯଦି ବାଘ ଦ୍ଵାରା ଆକ୍ରମଣର ଶିକାର ହେଇ ମରିଯିବେ, ତାପରେ ଲୋକଟି କ୍ଷୁବ୍ଧ ହେଇକି ସିଏ ଚାହିଁବ ବାଘଟା କେମିତି ମାରିବ ଆମେ, ସେ ଗାଁବାସୀ ସବୁବେଳେ ଚେଷ୍ଟା କରିବେ ସେ ବାଘ ମରିଯାଉ, ତେଣୁ ତାକୁ ଇଲେକ୍ଟ୍ରୋକ୍ୟୁସନ କରନ୍ତୁ, ନହେଲେ ତୀର ଦ୍ଵାରା ମାରନ୍ତୁ, ନହେଲେ ବନ୍ଧୁକ ମାରନ୍ତୁ, କେମିତି ହେଲେ ମାରିବାକୁ ବି ଚେଷ୍ଟା କରିବେ। ତାପରେ ଆପଣ ଜାଣିଥିବେ ବାଘର ଦାନ୍ତ ବି ବହୁତ ମୂଲ୍ୟବାନ, ବାଘର ଚମଡା ବି ବହୁତ ମୂଲ୍ୟବାନ, ସେଥିପାଇଁ ଶିକାର ମୁଖ୍ୟ କାରଣ ବାଘର। ତାପରେ ତାଙ୍କ ବି ଦିନକୁ ଦିନ ନଷ୍ଟ ହଉଛି, ଜଙ୍ଗଲ କ୍ଷୟ ହେଇକା ଯାଉଛି। ଆପଣ 10 ବର୍ଷ ତଳେ ଦେଖିଥିବା ଜଙ୍ଗଲ ତାର ଆୟତନ ବହୁତ କମ୍ରେ ପହଞ୍ଚିଗଲାଣି। ତ ବାଘ ରହିବ, ବାଘର ଗୋଟେ ଟେରିଟୋରି ଅଛି, ସେ ଗୋଟେ ଜୋନ୍ରେ ତା ଏରିଆ କରିଥାଏ, ତା ନିଜ ପରିବେଶ ସନ୍ତୁଳିତ ନ ରହିଲେ ମାନେ ଭଲ ନ ରହିଲେ ସେ ଧୀରେ ଧୀରେ ଲୋପ ପାଇଯାଉଛି।
1: ଆପଣ କହିଲେ ଆମର ଓଡିଶାରେ ଏତିକି ସବୁ ବାଘ ଅଛନ୍ତି, ଆପଣ ତାକୁ ଗଣନା କେମିତି କରୁଛନ୍ତି?
0: ବାଘ ଗଣନା ଗୋଟେ ପଗ୍ ଇମ୍ପ୍ରେସନ କାର୍ଡ ବୋଲି ଗୋଟେ ଜିନିଷ ଅଛି, ମାନେ ବାଘର ପାଦ ଚିହ୍ନକୁ ହ୍ୱାଇଟ୍ ସିମେଣ୍ଟରେ ଛାଞ୍ଚ କରାଯାଏ, ଛାଞ୍ଚ କରିକି ଆଣିକି ସେଥିରେ ଟେକ୍ନିସିଆନ ମାନେ ଯୋଉମାନେ ସେଇ ବିଷୟରେ ଜ୍ଞାନ ଆହରଣ କରିଛନ୍ତି ସିଏ ଚିହ୍ନିକିରି ତାକୁ ଗଣନା କରନ୍ତି। ଏବେ ଆଉ ଟିକେ ଟେକ୍ନୋଲୋଜି ଆଉ ଟିକେ ଭଲ ହେଇଗଲାଣି, ଯୋଉଥିରେ କି କ୍ୟାମେରା ଟ୍ରାପିଂ ମେଥଡ୍ରେ ବାଘମାନଙ୍କ ଫଟୋ, ରାତିରେ ସେମାନେ ପାଣି ଜାଗାକୁ ଯିବେ, ସଲ୍ଟ ଲିକ୍ ଗୋଟେ ଅଛି ପାଣି ପିଇସାରେ ସେମାନେ ଗୋଟେ ଲୁଣି ମାଟି ଖାଆନ୍ତି ତାଙ୍କ ଖାଦ୍ୟ ଅନୁସାରେ, ସେ ଜାଗା ଗୁଡାକରେ ସବୁ ଖଞ୍ଜା ହେଇଥାଏ, ଯୋଉଠିକି କ୍ୟାମେରା ଟ୍ରାପ୍ରେ ରେକର୍ଡ ହୁଏ। ଯେମିତି ଦୁଇଟା ମଣିଷର ମୁହଁ ସମାନ ନୁହେଁ ସେମିତି ବାଘର ଗାର ସମାନ ନୁହେଁ, ବାଘର ଗାର ଦେଖିକି ସେମାନେ ଚିହ୍ନନ୍ତି ଇଏ ଗୋଟେ ଅଲଗା ବାଘ, ଇଏ ଆଉ ଗୋଟେ ଅଲଗା ବାଘ, ଇଏ ଆଉ ଗୋଟେ ଅଲଗା ବାଘ, ବାଘର ଗାରର ପ୍ୟାଟର୍ନ ସମସ୍ତଙ୍କର ସମାନ ନୁହେଁ, ସମସ୍ତଙ୍କର ଅଲଗା ଅଲଗା।
1: ଆଚ୍ଛା, ଆପଣ ଯୋଉ କହିଲେ ଆମର ଇକୋଲୋଜିକାଲ ବାଲାନ୍ସ କୁ ସନ୍ତୁଳିତ କରିବା ପାଇଁ ବାଘର ଆବଶ୍ୟକତା ରହୁଛି, ବାଘ ତ ଏକ ମାଂସାଶୀ ପ୍ରାଣୀ, ସେ ଖାଦ୍ୟ ଖାଇବାର କଣ ନିୟମ ସେମିତି କିଛି ଅଛି, କେତେ ଦିନ ଥରେ ଖାଇବା?
0: ମାନଙ୍କର ଗୋଟେ ଭଲ ଗୁଣ ଅଛି, ଆମର ଯେମିତି ଲୋଭ ଥାଇକିରି ଆହୁରି ଆକୁମୁଲେଟ କରିବା, ଆହୁରି ସଞ୍ଚୟ କରିବା, ଆହୁରି ଖାଇବା, ବାଘର ଥରେ ପେଟ ପୁରିଲେ ସେ ଆଉ ଛୁଇଁବନି ଆହାର, ମାନେ ଭୋକ ନ ହବା ପର୍ଯ୍ୟନ୍ତ।
1: ଆଚ୍ଛା ଆଚ୍ଛା,
0: ତେଣୁ ଗୋଟେ ଶିକାରକୁ ସେ ଦିନ ଦିନ ଧରି ଖାଇଥାଏ।
1: ଆମର ଯୋଉ ବ୍ୟାଘ୍ର ପ୍ରକଳ୍ପ ରହିଛି ତାର ଭବିଷ୍ୟତ କଣ ଅଛି?
0: ଆମର ଗୋଟେ ସଂସ୍ଥା ଅଛି NTCA ବୋଲି, ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି, ନ୍ୟାସନାଲ ବୋର୍ଡ ଅଫ ୱାଇଲ୍ଡ ଲାଇଫ ର ନିର୍ଦ୍ଦେଶରେ NTCA ସବୁବେଳେ କାମ କରିଥାଏ, ଯିଏକି ବିଭିନ୍ନ ବାଘ ପ୍ରକଳ୍ପ ପାଇଁ ଯାହା ଯାହା ପ୍ରୟୋଜନ ସେ ସଂସ୍ଥା ପ୍ଲାନିଂରେ ଥାନ୍ତି। ଆମର ଓଡ଼ିଶାର ଜଣେ କର୍ମୀ ଡକ୍ଟର ଅନୁପ ନାୟକ ବୋଲି ବହୁତ କାମ କରିଥିଲେ, ଏବେ ଯୋଉ ଜୁନୋ ନ୍ୟାସନାଲ ପାର୍କକୁ ଆସିଛନ୍ତି ଚିତା ଆଫ୍ରିକା ନାମ୍ବିଆରୁ, ଏଇଟା ତାଙ୍କ ଅବଦାନ, ତାଙ୍କ ମାନସପତ୍ର ସେତେବେଳେ ସିଏ ଏଇ ପ୍ଲାନିଂଟା କରିଥିଲେ। ଏଇଟା ହଉଛି ୱାର୍ଲଡରେ ପ୍ରଥମ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ।
1: ଆଚ୍ଛା ଆଚ୍ଛା, ପ୍ରକୃତି ତାଙ୍କୁ ତ ଦେଇଛି ଶିକାର କରିବାର ଶୈଳୀ, ସେ ଶିକାର କରିକି ଆନନ୍ଦରେ ଖାଆନ୍ତି, କିନ୍ତୁ ପ୍ରକଳ୍ପ ମାଧ୍ୟମରେ ତାକୁ ଯଦି ଆମେ ଖାଦ୍ୟ ଦେବା, ସେ ଖାଦ୍ୟ ଖାଇକି କଣ ସନ୍ତୁଷ୍ଟ ହୁଅନ୍ତି?
0: ଟାଇଗର ପ୍ରୋଜେକ୍ଟ ଗୁଡାକରେ ଆମେ ତାଙ୍କୁ ଖାଇବାକୁ ଦଉନେ, ସେମାନେ ନେଚରରେ ହିଁ ବଢୁଛନ୍ତି, ପ୍ରାକୃତିକ ପରିବେଶରେ ବଢୁଛନ୍ତି। କିନ୍ତୁ ଆପଣ ଯୋଉ ଜୁ କଥା କହୁନାହାନ୍ତି, ସେଗୁଡା ଜୁରେ ଘଟେ, ଆମେ ତାଙ୍କୁ ମାଂସ ଦଉ ସିଏ ଖାଇବେ, ନନ୍ଦନକାନନ ଜୁ ର କଥା କହୁଛି, ସୋମବାର ତାଙ୍କୁ ବିଲକୁଲ କିଛି ଖାଇବାକୁ ଦିଆଯାଏ ନାହିଁ, ତାଙ୍କୁ ଫାଷ୍ଟିଂ କରାଯାଏ। କିନ୍ତୁ ଆପଣ ଜାଣିଥିବେ ନେଚରରେ ବଢୁଥିବା ବାଘଟେ ବଞ୍ଚେ 12 ବର୍ଷ, ତାର ଆୟୁ 8 ବର୍ଷ, ଜୁରେ ବଢେଇବା ତାଙ୍କୁ ତାଙ୍କ ଆୟୁଷ ହେଇଯାଏ 20 ବର୍ଷ, ଭଲରେ ଅଛନ୍ତି ସେମାନେ।
1: ଆଚ୍ଛା, ସେ ଯୋଉ ପ୍ରକଳ୍ପରେ ତାଙ୍କୁ କଣ ପର୍ଯ୍ୟାପ୍ତ ପରିମାଣରେ ତାଙ୍କର ଖାଦ୍ୟ ମିଳେ?
0: ହଁ, ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ହୁଏ, କାରଣ ମାନେ ଯୋଉଟା ପ୍ରୋଜେକ୍ଟ ଟାଇଗର ହବ ସେ ପ୍ରକଳ୍ପର ତାର କୋର୍ ଏରିଆ ଅଛି, କୋର୍ ଏରିଆରେ କୌଣସି ଆକ୍ଟିଭିଟି ହବନି, ସେଠି ଯେତେ ବାୟୋଡାଇଭର୍ସିଟି ଜୈବ ବିବିଧତା ଯାହା ଜୀବଜନ୍ତୁ ଅଛନ୍ତି ସେମାନେ ସେମିତି ରହିବେ। ଯଦି କୌଣସି ଗ୍ରାମବାସୀ ସେଠି ଭିତରେ ଅଛନ୍ତି ସେ କୋର୍ ଏରିଆରେ, ପ୍ରଥମ ପ୍ରୋଜେକ୍ଟର କାମ ହେଲା ସେମାନଙ୍କୁ ରିଲୋକେଟ୍ କରିବା, ସେଠୁ ଉଠେଇ ନେଇକି ପୁନର୍ବସତି ଆଉ ଗୋଟେ ଜାଗାରେ ସ୍ଥାପିତ କରିବା, ମଣିଷର ଇଣ୍ଟରଫେରେନ୍ସ କିଛି ରହିବନି, ତେଣୁ ନେଚରରେ ଯୋଉ ଆନିମଲ୍ ସବୁ ଥିଲେ ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ, ତାପରେ ବାଘ ବି ରହିବ, ତୃଣଭୋଜୀ ପ୍ରାଣୀ ବି ରହିବେ, ସମସ୍ତେ ରହିବେ।
1: ଆଚ୍ଛା, ଚିତା ରହିବା ଜଙ୍ଗଲ ଆମ ଓଡ଼ିଶାରେ କଣ ରହିଛି କି? ଆମେ ଯାହା ଶୁଣିଛୁ ସେ ମାଇଲି ମାଇଲି ବାଟେ ଭ୍ରମଣ କରେ,
0: ଚିତା ହଉଛି ସବୁଠୁ ଫାଷ୍ଟେଷ୍ଟ ଆନିମଲ୍, ସବୁଠୁ ଜୋରେ ଦ୍ରୁତ ଗତିରେ ଦୌଡ଼ିପାରେ, ସମସ୍ତଙ୍କ ଅବଗତି ନିମନ୍ତେ କହୁଛି ଯେ ସବୁଠୁ ବେଶୀ ଜଙ୍ଗଲ ଅଛି ଆମର ଗଜପତି ଜିଲ୍ଲାରେ, ଯେତିକିଟା ଡିଷ୍ଟ୍ରିକ୍ଟ ଅଛି ସବୁଠୁ ବେଶୀ ଜଙ୍ଗଲ ଅଛି ଗଜପତି ଜିଲ୍ଲାରେ, କିନ୍ତୁ ସବୁଠୁ କମ୍ ଜଙ୍ଗଲ ଅଛି ଭଦ୍ରକର, ଶିମିଳିପାଳ ପରିବେଶ, ଦେବ୍ରିଗଡ଼ର ପରିବେଶ, ଏସବୁ ବହୁତ ମାନେ ଭଲ ବାଘ ପାଇଁ। ଆପଣ ତ ଖୁସିଆର କଥା ଶୁଣିଥିବେ, ସେଠି ତ ବାଘ ଛଡ଼ା ହେଇଥିଲା।
1: ନାଇଁ, ଆପଣ ଯୋଉ କହିଲେ ବ୍ୟାଘ୍ର ମଣିଷ ଯୋଉ ସଂଘର୍ଷ ହଉଛି,

0: ତାର କାରଣ ହେଲା ଯେ ବାଘ ମାନଙ୍କ ଖାଦ୍ୟ ପାଉନାହାନ୍ତି ଜଙ୍ଗଲରେ, ସେଥିପାଇଁ ଜନବସ୍ତି ପଳେଇ ଆସୁଛନ୍ତି। ଆପଣ କହୁଛନ୍ତି ଯୋଉ ପ୍ରକଳ୍ପ ଅଛି ସେଠି ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ରହୁଛି, ବାହାରେ ପଳେଇ ଆସୁଛନ୍ତି।
1: ପ୍ରକଳ୍ପ ଭିତରେ ବାଘ ମାନେ ସାଧାରଣତଃ ବାହାରକୁ ଆସି ଆକ୍ରମଣ କରନ୍ତିନି, ବେଳେ ବେଳେ ନର ଖାଦକ ହେଇଯାଏ, ମାନେ ଥରେ ମଣିଷର ସ୍ୱାଦ ଯଦି ସେ ଚାଖିଦିଏ ମଣିଷ ମାରିବାକୁ ଚେଷ୍ଟା କରେ। ସବୁ ବର୍ତ୍ତମାନ ଅପଚିତ ଘଟୁଛି, କିନ୍ତୁ ଜୀବଜନ୍ତୁ ଖାଇବାର ଆପଣ ଶୁଣୁଛନ୍ତି ବା ପାଖ ଗାଁକୁ ଆସି ଗାଈ ଖାଇଦେବା, ବାଛୁରୀ ଖାଇଦେବା କି ଛେଳି ଖାଇଦେବା, ଏ ଘଟଣା ଘଟେ ଯେତେବେଳେ ଜଙ୍ଗଲରେ ତାକୁ ଖାଦ୍ୟ ମିଳେନି ବା ତାକୁ ସେ ଖାଦ୍ୟ ସବୁବେଳେ ଯଦି ଭଲ ନ ଲାଗିଥାଏ ସେ ହୁଏତ କିଛି ନୂଆ କରିବାକୁ ଚେଷ୍ଟା କରିଥାଏ।
0: ଆଚ୍ଛା, ଆମେ ଶୁଣିଛୁ ଯେ ବାଘ ହଉ ବା ଅନ୍ୟ ଜୀବଜନ୍ତୁ ହୁଅନ୍ତୁ ଜଙ୍ଗଲରେ ସେ ହଠାତ୍ ମଣିଷକୁ ଆକ୍ରମଣ କରନ୍ତିନି, ସେ ଗୋଟେ କଣ ଭୟ ଭିତ ହେଇକି ଆକ୍ରମଣ କରିପକାନ୍ତି,
1: ବିପଦ ଆସିଲେ ହିଁ ସେ
0: ତେବେ ସେଇ ପରିସ୍ଥିତିରେ ଯଦି ମଣିଷଟିଏ ବାଘଟିଏ ସମାସମ ହେଇଯାନ୍ତି ବାଘ ଠାରୁ ରକ୍ଷା ପାଇବା ପାଇଁ ସେ ମଣିଷଟି କଣ କରିବ
1: ସେଇ ସମୟରେ ବାଘର କେମିତିଆ ମନସ୍ତତ୍ଵ ଥିବ ତା ଉପରେ ନିର୍ଭର କରୁଛି। ଆପଣ ଛିଡ଼ା ହେବେ, ବାଘକୁ ଅବଜର୍ଭ କରିବେ, ବାଘ କିଛି ସମୟ ଯଦି ଆପଣଙ୍କୁ ଆକ୍ରମଣ ନକଲେ ଆପଣ ପଛେ ପଛେ ପଳେଇ ଆସିବେ।
0: ସେଇଟା ହିଁ ଆମେ ଶୁଣିଥିଲୁ,
1: ବହୁତ ସମୟରେ ଭିଡିଓ ଭାଇରାଲ ହବାର ଦେଖୁଥିବେ, ଗାଡି ପାଖକୁ ବାଘ ଯାଉଛି କିନ୍ତୁ କିଛି ନ କରି ଫେରି ଆସୁଛି, ସେ ରାସ୍ତା ଉପରେ କ୍ରସ କରିଲା ବେଳକୁ ଗାଡିଟା ଠିଆ ହେଇଯିବ, ବାଘ ବି ଠିଆ ହେଇଯିବ, କିଛି ସମୟ ପରେ ବାଘ ତାର ବାଟ ମୁଡି ଚାଲିଯାଉଛି। ଆପଣ ଡକ୍ଟର ସରୋଜରାଜ ଚୌଧୁରୀଙ୍କ ନାଁ ଶୁଣିଥିବେ, ଶିମିଳିପାଳର ଟାଇଗର ପ୍ରୋଜେକ୍ଟ ପାଇଁ ତାଙ୍କର ବହୁତ ଅବଦାନ। ଖଇରୀ ବାଘର କଥା ଶୁଣିଥିବେ, ସେ ବାଘ ଆଡପ୍ଟ କରିଥିଲେ ଗୋଟେ ଖଇରୀ ବାଘକୁ, ସେ ଯୋଉ ଖଇରୀ ନାଁ ଦିଆ ହେଇଛି ଗୋଟେ ନଈର ନାଁ ଖଇରୀ ବାଘ ଅନୁସାରେ ହେଇଛି। ଶିମିଳିପାଳ ଜଙ୍ଗଲ ବାଘ ମାନଙ୍କ ପାଇଁ ବେଶୀ ପ୍ରସିଦ୍ଧ, ମାନେ ଆମର ଯେତିକି ଜଙ୍ଗଲ ଅଛି ସବୁଠୁ ବେଶୀ ବାଘ ଅଛନ୍ତି ଶିମିଳିପାଳରେ।
0: ଆଚ୍ଛା,
1: ଶିମିଳିପାଳର ପରିବେଶ ତାଙ୍କୁ ସୁହାଏ ବାଘ ମାନଙ୍କୁ।
0: ଓଡିଶାରେ କଣ ଠିକଠାକ ସବୁ ପ୍ରକଳ୍ପ ଠିକଠାକ କାମ କରୁଛି?
1: ଆମର ତ ଦିଟା ପ୍ରକଳ୍ପ ଅଛି, ଗୋଟେ ସାତକୋଶିଆ, ସାତକୋଶିଆରେ ବର୍ତ୍ତମାନ ବାଘ ନାହାନ୍ତି କହିଲେ ହବ, ଆଉ ଗୋଟେ ଦେବ୍ରିଗଡ଼, ଆଉ କହିଲେ ଚୁନାବେଡ଼ାକୁ ମଧ୍ୟ ଟାଇଗର କନଜରଭେସନ ରିଜର୍ଭ ପାଇଁ ପ୍ରୟାସ ଜାରି ରହିଛି।
0: ଆଚ୍ଛା, ସେଠି ଅଛି ବାଘ ପ୍ରକଳ୍ପରେ
1: ବାଘ ଦେଖା ହେଇଛି, କ୍ୟାମେରା ଟ୍ରାପିଂରେ ଦେଖା ହେଇଛି ବାଘ ଦେବ୍ରିଗଡ଼। କିନ୍ତୁ ଭାରତର କେତେଟା ମୁଖ୍ୟ ପ୍ରୋଜେକ୍ଟ ହଉଛି ଜିମ୍ କର୍ବେଟ ଯୋଉଟା ଉତ୍ତରାଖଣ୍ଡରେ ଅଛି, କାହ୍ନା ନ୍ୟାସନାଲ ପାର୍କର ନାଁ ଶୁଣିଥିବେ, କାହ୍ନା ନ୍ୟାସନାଲ ପାର୍କ ମଧ୍ୟପ୍ରଦେଶରେ ଆକ୍ଚୁଆଲି ସବୁଠୁ ଅଧିକା ବାଘ ଅଛନ୍ତି ମଧ୍ୟପ୍ରଦେଶରେ। ତାପରେ ସୁନ୍ଦରବନର ବାଘ, ସୁନ୍ଦରବନ ୱେଷ୍ଟ ବେଙ୍ଗଲରେ ଯୋଉ ଅଛି ମ୍ୟାଙ୍ଗ୍ରୋଭ, ମାନେ ସୁନ୍ଦରବନ ଭିତରେ ସେ ବାଘମାନେ ଅଛନ୍ତି, ରୟାଲ ବେଙ୍ଗଲ ଟାଇଗର, ଯାହାର ସୌନ୍ଦର୍ଯ୍ୟ ମୂଲ୍ୟବୋଧ ସବୁଠୁ ସ୍ୱତନ୍ତ୍ର, ସେଥିପାଇଁ ତାକୁ ଆମର ଜାତୀୟ ପଶୁ ବୋଲି ଡିକ୍ଲେୟାର କରାହେଇଛି। ସେମିତି ଆମର ନନ୍ଦନକାନନ ଧଳା ବାଘ ପାଇଁ ବି ପ୍ରସିଦ୍ଧ, ଯୋଉଟାକି ପୃଥିବୀରେ ନାହାନ୍ତି। ପୁଣି ଆହୁରି ବହୁତ ସାରା ନ୍ୟାସନାଲ ପାର୍କ ଅଛି, ବାନ୍ଦିପୁର ନ୍ୟାସନାଲ ପାର୍କ କର୍ଣ୍ଣାଟକରେ, ମାନସ, ଦୁଦ୍ୱା, ପେରିଆ, ଏମିତି ସବୁ ନ୍ୟାସନାଲ ପାର୍କ ଅଛି, ମାନେ ଟାଇଗର ରିଜର୍ଭ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି ଏମାନେ।
0: ଆମର ଧଳା ବାଘକୁ ପ୍ରୋଜେକ୍ଟ ମାନେ ଅଛି କି?
1: ଧଳା ବାଘ ସିଏ ଗୋଟେ ହାଇବ୍ରିଡ ଭେରାଇଟି, ମାନେ ତାକୁ ପୂଜା କରି କରାହେଇନି, ସିଏ ଆପେ ଆପେ ମାନେ ସୃଷ୍ଟି ହେଇଛନ୍ତି।
0: ବାଘର ପ୍ରକୋପ ଏଥିପାଇଁ କରିବା ଯେ ଯେହେତୁ ସିଧାସଳଖ ଭାବରେ ହଉ ବା ପ୍ରତ୍ୟେକ ହଉ ବା
1: ପରୋକ୍ଷରେ
0: ବି ମଣିଷ ସମାଜର ସେ ଉପକାର ଆସୁଛି, ଆଉ ଇକୋଲୋଜିକାଲ ବାଲାନ୍ସ ସେ ରଖୁଛି, ମାନେ ପରିବେଶକୁ ସନ୍ତୁଳିତ ସେ ରଖୁଛି, ସେଥିପାଇଁ
1: ସନ୍ତୁଳନ ହିଁ ରହିବ, ସଂଖ୍ୟା ହ୍ରାସ ପାଇବ, ଜଙ୍ଗଲ ବି ସୁରକ୍ଷା ପାଇବ। ଜଙ୍ଗଲର ମାନେ କରନ୍ତୁ ଅଘୋଷିତ ସେମାନେ ହଉଛି ରକ୍ଷକ। ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସଂଘର୍ଷ ରହୁଛି ବୋଲି ସବୁବେଳେ ତାଙ୍କ ସଂଖ୍ୟା ହ୍ରାସ ପାଉଛି, ମାନେ ତାଙ୍କୁ ଆମେ ମାରିଦଉଛେ, ମଣିଷ ବି ବହୁତ ସଂଖ୍ୟାରେ ମରୁଛନ୍ତି, ସେଇଟା ବି ଦୁଃଖଦ ଖବର। ଯୋଉ ଗାଁର ଲୋକ ମରିଥିବେ, ଯାହାର ପରିବାର ଲୋକ ମରିଥିବେ, ସେମାନେ ନିଶ୍ଚିତ ଭାବରେ କ୍ଷୟକ୍ଷତିରେ ସାମ୍ନା କରୁଛନ୍ତି। ତେଣୁ ଯେତେବେଳେ ବାଘ ହଉଛି ସୃଷ୍ଟିର ଅନ୍ୟତମ ଆକର୍ଷଣ, ସ୍ରଷ୍ଟାଙ୍କର ଅପୂର୍ବ ସୃଷ୍ଟି, ଆଉ ସେଇଥିପାଇଁ ତା ସୌନ୍ଦର୍ଯ୍ୟ ପାଇଁ ହିଁ ଆମେ ତାକୁ ଜାତୀୟ ପଶୁ କରୁଛେ, ତେଣୁ ତାର ସଂରକ୍ଷଣ ପାଇଁ ଆମେ ସମସ୍ତେ ସହଯୋଗ କରିବା।
0: ବାଘର ପ୍ରକଳ୍ପକୁ ପର୍ଯ୍ୟଟନ ସ୍ଥଳୀ କରାଯାଇ ପାରିବ କି ନାହିଁ?
1: ହଁ, ପର୍ଯ୍ୟଟନ ସ୍ଥଳୀ ନା, ସବୁ ଟାଇଗର ପ୍ରୋଜେକ୍ଟ ଗୁଡାକ ପର୍ଯ୍ୟଟକଙ୍କ ପାଇଁ କରାହେଇଛି, ବ୍ୟବସ୍ଥା କରାହେଇଛି।
0: ଆଚ୍ଛା,
1: ପର୍ଯ୍ୟଟନରୁ ବହୁତ ଆର୍ଥିକ ଲାଭ ହେଇପାରିବ,
0: ତାହେଲେ ଏ ଦିଗରେ ମଧ୍ୟ ବାଘ ପ୍ରକଳ୍ପ ଆମର ଯୋଉ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ମଧ୍ୟ ମାନେ ଆବଶ୍ୟକତା ରହିଛି।
1: ଆବଶ୍ୟକତା ରହିଛି, ସୌନ୍ଦର୍ଯ୍ୟ ମୂଲ୍ୟବୋଧ, ପ୍ରାକୃତିକ ପରିବେଶ ସନ୍ତୁଳନ ପ୍ଲସ ଅର୍ଥନୈତିକ ମୂଲ୍ୟବୋଧ ବାଘର ସବୁ ରହିଛି, ତେଣୁ ଆମେ ବାଘର ସଂରକ୍ଷଣ କରିବା ଉଚିତ।
0: ଆଚ୍ଛା, ତ ଆପଣ ତ କହିଲେ ଏଇ କାରଣ ହେତୁ ସବୁ କମି କମି ଯାଉଛି, ସଂଖ୍ୟା ବଢେଇବାକୁ ହେଲେ କେମିତି କଣ ପଦକ୍ଷେପ ନିଆଯାଇ ପାରିବ?
1: ଦୁଇ ପ୍ରକାର

0: କନଜରଭେସନ ତାଙ୍କର କରାହଉଛି, ଇନସିଟୁ କନଜରଭେସନ ନା ଏକ୍ସିଟୁ କନଜରଭେସନ, ଯେଉଁଠି ଅଛନ୍ତି ବାଘ ଯୋଉ ପରିବେଶରେ ଅଛନ୍ତି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆମେ ଯଦି ଚେଷ୍ଟା କରିବା ସେଇଟାକୁ ଇନସିଟୁ କନଜରଭେସନ କରାଯାଏ, ନାହିଁ ତ ଏକ୍ସିଟୁ ମାନେ ଆମେ ଆଣିକି ଜୁରେ ତାଙ୍କ ବ୍ରିଡିଂ କରିକି ତାଙ୍କ ସଂଖ୍ୟା ବୃଦ୍ଧି କରିବା, ଏମିତି ପ୍ରଚେଷ୍ଟା ଚାଲି ରହିଛି।
1: ହଁ ହଁ, ଆପଣ ଆଉ କଣ କହିବେ କୁହନ୍ତୁ, ଏଇ ବାଘ ସମ୍ପର୍କରେ କଣ ଭଲ ଜିନିଷ ଜାଣିଛନ୍ତି ଯୋଉଟାକି ମନେ ରଖିବା ଜିନିଷ ସମସ୍ତଙ୍କ ପାଇଁ?
0: ମୁଁ ନନ୍ଦନକାନନରେ କିଛି ଦିନ କାର୍ଯ୍ୟ କରିଛି, ମୁଁ ବାଘର ମାନେ ଛୋଟ ବାଘର ବିହେଭିଅର ଦେଖିଛି, ଛୋଟ ବାଘ ମାନଙ୍କ ବ୍ୟବହାର ଅତି ମଧୁର, ମାନେ ଆପଣ ଯଦି ଛୁଆ ବାଘ ମାନଙ୍କ ସହିତ କେବେ ମିଶିବେ ମାନେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ବିଲେଇ ଛୁଆ ଯେମିତି ଦେହରେ ଘସିଛନ୍ତି ବାଘ ଛୁଆ ବି ସବୁବେଳେ ଚେଷ୍ଟା କରେ ମଣିଷ ମାନଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବା ପାଇଁ, ସେମାନେ ଭାରି
1: ଆକର୍ଷଣୀୟ।
0: ସେମାନେ ମାଂସାଶୀ ହେଇଗଲା ପରେ ମାଂସ ଖାଆନ୍ତି ପିଲାଦିନରୁ, କିନ୍ତୁ ଛୋଟ ଦିନେ ସେମାନେ ଯେତେବେଳେ ଯାଇ ସେ କିଛି ଜାଣିନଥାନ୍ତି ହିଂସା, ସେତେବେଳେ ପୁରା ପୁରା ଆପଣ ବିଲେଇ ଛୁଆର ବ୍ୟବହାର, ସେମାନେ ସମାନ ଫ୍ୟାମିଲିର ନା, ଗୋଟେ ବାଘ ଆଉ ବିଲେଇ ଗୋଟେ ପରିବାରର, ସେମାନଙ୍କ ବ୍ୟବହାର ସେମିତି ପୁରା ମଣିଷକୁ ଭାରି ଭଲ ପାଆନ୍ତି ସେମାନେ। ଜୀବଜନ୍ତୁଙ୍କ ସହିତ ଜୁରେ କାମ କଲାବେଳେ ତାଙ୍କର ବ୍ୟବହାର ବହୁତ ଆଶ୍ଚର୍ଯ୍ୟଜନକ, ଆପଣ ଜାଣିଛନ୍ତି ଜଳହସ୍ତି ଗୋଟେ ଅଛି ତାଙ୍କର ମାନେ ପୁରୁଷ ଶାବକ ଜନ୍ମ ହେଲା ତାକୁ ମାରିଦେବେ ତାଙ୍କ ଜଳହସ୍ତିରେ, ସେମିତି ଆମର ସିମ୍ପାଞ୍ଜିର ଛୁଆ ହେଲେ ମେଲ୍ ହେଲେ ତାଙ୍କୁ ଅଲଗା କରିଦିଆଯାଏ, କାରଣ ପୁରୁଷଟା ସବୁବେଳେ ତାକୁ ମାରିଦେବାକୁ ଚେଷ୍ଟା କରେ, ମେଲ୍ ଚାହିଁକି ସବୁବେଳେ ମାରିଦେବ, ତାଙ୍କ ଆନିମାଲ ବିହେଭିଅର ସବୁବେଳେ ଅଲଗା, ତେଣୁ ଆମର ସିମ୍ପାଞ୍ଜି କେସ୍ରେ କାଢି ନିଆଯାଏ ଜୁରେ, ସିମ୍ପାଞ୍ଜି ତାଙ୍କୁ ଅଲଗା କରିଦିଆଯାଏ ମାନେ ପରିବାରକୁ,
1: ତାକୁ ଆନିମାଲ କିପର ଆଣିକି
0: ବଢାନ୍ତି, ଠିକ ଅଛି କିନ୍ତୁ ମେଲ୍ ଚାଇଲ୍ଡ ଯଦି ହେଇଗଲା ସେମାନେ ମାରିଦେବାକୁ ଚେଷ୍ଟା କରେ, ତାଙ୍କର ମେଲ୍ ମେମ୍ବରଟା ଯିଏ ଫ୍ୟାମିଲିର ହେଡ୍ ଯିଏ ମାରିଦେବାକୁ ଚେଷ୍ଟା କରିବ।
1: ଆଚ୍ଛା ଆଚ୍ଛା, ତାଙ୍କୁ ତା ମା ବଞ୍ଚେଇବାକୁ ଚେଷ୍ଟା କରେ ନା ନାଇଁ?
0: ମା ବଞ୍ଚେଇବାକୁ ଚେଷ୍ଟା କଲେ ମା ନାଚାର ନା, ତାକୁ ସାଧାରଣତଃ ଜୁର ଅଧିକାରୀ ମାନେ ଅଲଗା କରିଦିଅନ୍ତି, ତାକୁ ଆନିମାଲ କିପର ମା ବାପା ଭଳିଆ ବଢା, ଆଉ ତା ବ୍ୟବହାର ଦେଖିବେ ଆପଣ ମଣିଷ ଛୁଆର ବ୍ୟବହାର ଯାହା ପୁରା ପୁରି ସମାନ ବ୍ୟବହାର ହଉଛି ସିମ୍ପାଞ୍ଜି ଛୁଆର, ମାନେ ସେ ଆନିମାଲ କିପର ସାଙ୍ଗରେ ପୁରା ସେମିତି ମା କାଖରେ ଝୁଲିଲା ଭଳିଆ ଝୁଲୁଥାଏ ସବୁ।
1: ତାମାନେ ଆମେ ଜାଣିବା ଯେ ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି, ପରସ୍ପର ଉପରେ ନିର୍ଭର ମଧ୍ୟ କରିବାର ଆବଶ୍ୟକତା ଅଛି। ଆଉ ଧନ୍ୟବାଦ, ଆପଣ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ବହୁତ କିଛି କଥା କହିଲେ ଯାହା ଆମେ ଜାଣିନଥିଲୁ ସବୁ ଜାଣିଲୁ, ଆଉ ଆଶା କରୁଛୁ ଆମର ଯୋଉ ଛୋଟ ଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଉପଭୋଗ କରୁଥିବେ ଆପଣଙ୍କ କଥାକୁ, ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ, ରହୁଛୁ, ନମସ୍କାର।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରେଳିକରି ପ୍ରଚାର କଲୁ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଭବାନୀପାଟଣାଠାରେ ଅନୁଷ୍ଠିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାର ବେତାର ବିବରଣୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଭବାନୀପାଟଣାଠାରେ ଉତ୍କଳର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ଅପରାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବଳ ବର୍ଷା ସତ୍ତ୍ୱେ ଅନେକ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ। ଓଡ଼ିଶା ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିର ଓ ବାଲାଜୀ ମନ୍ଦିରଠାରେ ଏହି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ଆମେ ସେହି ଦୁଇ ମନ୍ଦିରର ସେବାୟତ ତଥା ଶ୍ରଦ୍ଧାଳୁମାନଙ୍କୁ ଭେଟିଥିଲୁ।
1: ଜୟ ଜଗନ୍ନାଥ। ମୁଁ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଅଜୟ କୁମାର ମହାପାତ୍ର। ମୁଁ ସବୁବେଳେ ମହାପ୍ରଭୁଙ୍କର ସେବାରେ ରହିଥାଏ। ଆଜି ବାହୁଡ଼ା ରଥଯାତ୍ରା, ମହାପ୍ରଭୁ ତାଙ୍କର ନବଦିନ ଯାତ୍ରାର ଶେଷ ଦିନ। ସେ ତାଙ୍କ ଶ୍ରୀମନ୍ଦିରକୁ ଆଜି ପ୍ରତ୍ୟାବର୍ତ୍ତନ କରିବେ ସବୁଦିନ ବୋଲି। ଆଜି ମହାପ୍ରଭୁଙ୍କର ସକାଳୁ ଦ୍ୱାରପିଠା ନୀତି, ମଙ୍ଗଳାରତୀ, ଅବକାଶ ନୀତି ସକାଳୁ ସମ୍ପନ୍ନ ହୋଇଛି। ତାପରେ ମହାପ୍ରଭୁଙ୍କୁ ଖିଚିଡ଼ି ଭୋଗ ଲାଗିକି ମହାପ୍ରଭୁଙ୍କର ସେନାପଟା ଲାଗି ହେଇଥାଏ। ସେନାପଟା ନୀତି ବି କାର୍ଯ୍ୟ ସମ୍ପନ୍ନ ହେଲାଣି। ଆଉ କିଛି ସମୟ ମଧ୍ୟରେ କଳାହାଣ୍ଡି ରାଜା ସେ ଆସିକି ମହାପ୍ରଭୁଙ୍କର ପହଣ୍ଡି, ମହାପ୍ରଭୁଙ୍କର ଯାହା ଅଛି ଆମର ନିୟମ, ରଜା ଆସିକି ମହାପ୍ରଭୁଙ୍କର ବନ୍ଦାପନା କରିକି ପହଣ୍ଡି ହେବ। ତାପରେ ଛେରାପରା ନୀତି ରହିଥାଏ। ତାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ। ତାପରେ ଏ ବର୍ଷ ପ୍ରଭୁଙ୍କର ଅଶେଷ କୃପା ଯେ ପ୍ରଥମ କରିକି ମହାପ୍ରଭୁ ରଥରେ ଏକାଦଶୀ ଦ୍ୱାଦଶୀରେ ବିରାଜ ରଥାରୂଢ଼ ହେବେ, ନହେଲେ ଆମର ବାହୁଡ଼ା ଯାତ୍ରା ଦିନ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏକାଦଶୀ ଦିନ ସନ୍ଧ୍ୟାରେ ମହାପ୍ରଭୁ ଏଇଠି ରଥରେ ସୁନା ବେଶରେ ସବୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଉ ଦ୍ୱାଦଶୀ ଦିନ ଅଧରପଣା କାର୍ଯ୍ୟ ନୀତି କରିକି ମହାପ୍ରଭୁ ନୀଳାଦ୍ରି ବିଜେ କରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ମୁଁ ଶ୍ରୀମତୀ ମିନତୀ କୁମାରୀ ପ୍ରଧାନ, ଘର ପୂର୍ଣ୍ଣାପଡ଼ା ଭବାନୀପାଟଣା। ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତ ଭକ୍ତମାନେ ଏକାଗ୍ର ଚିତ୍ତରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ନିଜର ଭାବକୁ ଭାବ ଯୋଡ଼ିବା ପାଇଁ, ହୃଦୟକୁ ହୃଦୟକୁ ଯୋଡ଼ିବା ପାଇଁ ଆଜି ମା ମାଉସୀ ମା ଶ୍ରୀ ଗୁଣ୍ଡିଚା ରାଣୀଙ୍କ ମନ୍ଦିରରୁ ଭଗବାନ ଶ୍ରୀଜୀଉମାନେ ଦକ୍ଷିଣାଭୂମିକି ଯାତ୍ରା ବା ଜନ୍ମବେଦୀରୁ କର୍ମବେଦୀକୁ ଯାତ୍ରା କରୁଛନ୍ତି। ଏହି ସୁନ୍ଦର ଯାତ୍ରା ଅବସରରେ ସମସ୍ତ ଭକ୍ତମାନେ ନିର୍ନିମେଷ ନୟନରେ ନିଜର କୃତାଞ୍ଜଳି ଫୁଟରେ ପ୍ରଭୁଙ୍କୁ ନିଜର ନିଉଛାଳି ହେଉଛନ୍ତି, ନିଜର ଭକ୍ତି ନୈବେଦ୍ୟ ବାଢ଼ୁଛନ୍ତି। ସମସ୍ତେ ଦୁଇ ପାଖରେ ପ୍ରଭୁଙ୍କୁ ଯୋଡ଼ ହସ୍ତରେ କିଏ ତ କିଏ ଉର୍ଦ୍ଧ ବାହୁ କରି ହାତ ଦୁଇଟିକୁ ଉପରକୁ ଟେକି ଦେଇଛନ୍ତି। ଆଉ ସେହି ଭକ୍ତି ମୁଦ୍ରାରେ ପ୍ରଭୁଙ୍କୁ ହାରି ଗୁହାରି ଜଣାଉଛନ୍ତି। କେବଳ ଭକ୍ତମାନେ କେବଳ ମଣିଷ ଜାତି ନୁହନ୍ତି, ସମସ୍ତ ସମସ୍ତ ଜୀବଜନ୍ତୁ, ସମସ୍ତ ଆବାଳ ବୃଦ୍ଧ ବନିତା, ନା ବର୍ଣ୍ଣ ନା ଧର୍ମ ନା କୌଣସି ବାଛ ବିଚାର ମଧ୍ୟରେ ଆଜି ଏଇଠି ଆମର ବାହୁଡ଼ା ଯାତ୍ରା ସମ୍ପନ୍ନ ହେଉଛି। ତାହା ନୁହେଁ, ଏହା ସହିତ ଆମର ପରିବେଶ ମଧ୍ୟ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରଭୁଙ୍କର ଯାତ୍ରାକୁ ଚାହିଁ ରହିଛି। କାହିଁକି ନା ଏଇ ରଥ ଉପରେ ବାମନ ଅବତାରରେ ଯିଏ ଦେଖେ ତାଙ୍କର ଆଉ ପୁନର୍ଜନ୍ମ ହୁଏ ନାହିଁ। ସେଥିପାଇଁ ତ କୁହାଯାଇଛି, ଦୋଳେ ତୁ ଦୋଳେ ଗୋବିନ୍ଦଙ୍କ ଚାପେ ତୁ ମଧୁସୂଦନ ରଥେ ତୁ ବାମନ ଦୃଷ୍ଟ ପୁନର୍ଜନ୍ମ ନ ବିଦ୍ୟତେ। ଏହି ମର୍ମରେ ଏହି ଚକା ଆଖି କାଳିଆ ଠାକୁର ଜଗନ୍ନାଥ, ଜଗନ୍ନାଥ କହିଲେ ଚତୁର୍ଦ୍ଧା ମୂରତି ମୂରତି, ଯିଏକି ଜକାରଶ୍ଚ ଜଗନ୍ନାଥ ଗକାରଶ୍ଚ ବଳଭଦ୍ର ଭଦ୍ରା ନକାର ଭାବେନ ଥକାରଶ୍ଚ ସୁଦର୍ଶନ। ସେଥିପାଇଁ ଏହି ଚତୁର୍ଦ୍ଧା ମୂରତି ଏହି ରଥ ଉପରେ ଅତି ଚମତ୍କାର ଢଙ୍ଗରେ ନନ୍ଦିଘୋଷରେ ସେମାନେ ନିଜ ମାଉସୀ ମା ଘରୁ

0: ଯାହାକୁ ଆମର ବ୍ରଜପୁରୀ ମଧ୍ୟ କହିଥାନ୍ତି, ବୃନ୍ଦାବନପୁରୀ ମଧ୍ୟ କହିଥାନ୍ତି। ତେଣୁ ଏଇ ଗୁଣ୍ଡିଚା ବାଡ଼ିରେ ଯେଉଁମାନେ ବା ଆଡ଼ପ ମଣ୍ଡପରେ ଯେତେବେଳେ ଭକ୍ତମାନେ ଆସନ୍ତି, ଗୋଟିଏ ଗୋଟିଏ ଗୋପୀ ରୂପରେ ଆସନ୍ତି ଏବଂ ବୃନ୍ଦାବନ ଲୀଳା କରିଥାନ୍ତି।
1: ମୁଁ ଅମିୟ କୁମାର ସାହୁ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନରୁ କହୁଛେ। ଆଉ ଆଜି ଆମର ଖାସ କରି ବାହୁଡ଼ା ଯାତ୍ରା ଅଛେ, ଜଗନ୍ନାଥ ମହାପ୍ରଭୁ ସେ ତାଙ୍କର ଜନ୍ମ ବେଦୀରୁ ନିଜର କର୍ମ ବେଦୀକେ ଯିବେ। ଆଉ ବହୁତ ବଢ଼ିଆ ମାହୋଲ ଅଛେ ସତେ, ଯେନ୍ତା କି ମୋତେ ତ ଏବେ ଏନ୍ତା ଫିଲ୍ ଲାଗୁଛେ, ଇନ୍ଦ୍ରଦେବ ଆସିଥିଲେ 10 ମିନିଟ୍ ଆଗରୁ, ଆଉ ବର୍ଷା ଟିକେ କରିଦେଇଛନ୍, ରାସ୍ତାକେ ଧୁଇ ଧୁଆ ଦେଇଛନ୍।

0: ବେଦୀରୁ ନିଜର କର୍ମ ବେଦୀକେ ଯିବେ। ଆଉ ବହୁତ ବଢ଼ିଆ ମାହୋଲ ଅଛେ ସତେ, ଯେନ୍ତା କି ମତେ ତ ଏବେ ଏନ୍ତା ଫିଲ୍ ଲାଗୁଛେ ଇନ୍ଦ୍ରଦେବ ଆସିଥିଲେ 10 ମିନିଟ୍ ଆଗରୁ। ଆଉ ବର୍ଷା ଟିକେ କରିଦେଇଛନ୍, ରାସ୍ତାକେ ଧୁଇ ଧୁଆ ଦେଇଛନ୍, ଭକ୍ତମାନେ ହଇରାଣ ଯେନ୍ତା କି ନାଇଁ ହଉ ରଥଯାତ୍ରା ଦିନ। ତ ସେମ୍ ଟୁ ସେମ୍ ଆଜିକା ଭକ୍ତର ଜୋରଦାର ଭିଡ଼ ହେବା। ସୂର୍ଯ୍ୟ ମହାପ୍ରଭୁ ବି ଟିକେ ଟିକେ ମଝେ ମଝିରେ ଝଲକ ଟିକେ ଦେଖଉଛନ୍। ଆଉ ବହୁତ ୟୁନିକ୍ ଅଛେ ଆଜିର ବାହୁଡ଼ା ଯାତ୍ରା, ତ ଗୋଟେ ବହୁତ ବଡ଼ ୟାଦଗାର ହେବା ବହୁତ ଦିନ ପରର ହିସାବରେ। ଆଉ ଏ ମାଧ୍ୟମରେ ଦେଖବାର୍ କେଲେ ସମସ୍ତେ ଭକ୍ତମାନେ ବି ରେଡ଼ି ଅଛନ୍, ତାପରେ ଦୁକାନ ବଜାର ବାଲେ ବି ଆସିଛନ୍, ଫେରିବାଲାନେ ବହୁତଟେ ଯେନ୍ ଆସିଛନ୍, ବହୁତ କଷ୍ଟ ପାଉଥିଲେ ରଥ ଯେନ୍ ହଉଥିଲା, କିନ୍ତୁ ଆଜିକା ସକାଳୁ ତାଙ୍କର ବିଜନେସ୍ ବି ବହୁତ ବଢ଼ିଆ ଚାଲିଛେ। ଆଉ ସବୁଆଡ଼େ ମହଲ ବହୁତ ବଢ଼ିଆ ଅଛେ ଆଇନା, ସବୁଥିରୁ ବହୁତ ବଢ଼ିଆ ହେଉଛେ ଯେ ମହାସମା ମନ୍ଦିର ବ୍ୟାକ୍ସାଇଡ଼୍ରେ ଯେହେତୁ କି ଥାନା ଅଛେ, ତ ପୁଲିସ ପ୍ରଶାସନ ଆଉ ଟିକେ ସପୋର୍ଟ ତାଙ୍କର ମିଳିଯାଉଛେ। ଆଉ ପୁଲିସ ପ୍ରଶାସନ ବି ବହୁତ ବଢ଼ିଆ ତାଙ୍କର ଡ୍ୟୁଟି କରୁଛନ୍। ଆଉ ସବୁଥିରୁ ବହୁତ ବହୁତ ବହୁତ ବଡ଼ ମୁଖ୍ୟ ଆକର୍ଷଣ ହେଲା କଳାହାଣ୍ଡି ଜିଲ୍ଲାର ବହୁତ ବଡ଼ କବିମାନେ ଯେନ୍ ଅଛନ୍, ସେହି କବିମାନେ ଖାସ କରି ଦେଖବାର୍ କେଲେ ତାଙ୍କର ଯେନ୍ ଲଗାତାର ଏଇ ଯେନ୍ 9 ଦିନ ହେଇଗଲା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ମାନେ ଯେନ୍ କରୁଛନ୍, ମୁଖ୍ୟ ଆକର୍ଷଣ ମାନେ ଯେନ୍ ଲାଗିଛେ, ଭକ୍ତମାନଙ୍କେ ବାନ୍ଧିକିନା ରଖାଯାଉଛେ ସନ୍ଧ୍ୟା 5 ବଜାନୁ ରାତି 10 ବଜା, ତ ସେଟା ହେଲା ସବୁଥିରୁ ବହୁତ ବଡ଼ ମୁଖ୍ୟ ଆକର୍ଷଣ। ଆଉ ଭେରାଇଟି ଭେରାଇଟି ଏତ୍କି ଲୁକାୟିତ କବିମାନେ ବି ଅଛନ୍, କବିୟତ୍ରୀମାନେ ବି ଅଛନ୍, ଏଇ ବାହାନାରେ ଆମେ ଦେଖବାର୍କେ ପାଉଛୁ ଛୋଟ ଛୋଟ ଛୁଆମାନେ ଯିଏକି ନିଜେ ପେନ୍ସିଲ୍ ଧରି ନେଇ ଜାନବାର ଏତେ ବଢ଼ିଆ ଗୀତ ଗାଉଛନ୍। ତ ବହୁତ ବଢ଼ିଆ ଲାଗ୍ଲା, 9 ଦିନ ହେଲା ଆଉ ଆଜିକା ସେ ଦିନ ସର୍ବାର୍କେ ଯାଉଛେ। ଆଉ ଗୋଟେ ବହୁତ ବଡ଼ ଖୁସିର ଖବର ମୁଇଁ ଜାଣବାରରେ, ଏକ୍ଚୁଆଲିରେ ମୋର ଜନ୍ମ ହେଲା ବେଳନୁ କଳାହାଣ୍ଡି ଜିଲ୍ଲାରେ ଆଗରୁ ରଜାଙ୍କର ଦ୍ୱାରା ସୁନା ରଖାଯାଇଥିଲା, ସୁନା ଭେଷ କରବାର୍ ଲାଗି କୁହାଯାଇଥିଲା, କିନ୍ତୁ କିଏ ରିସ୍କ ନେବା ବୋଲୁଥିଲା ସୁନା ଭେଷ ନେଇ ହଉଥେ। ଆଉ ଆସନ୍ତାକାଲି ଏକାଦଶୀର ଭଳିଆ ଦିନରେ ସୁନା ଭେଷ ଯେନ୍ ହେବା ଗୋଟେ ୟୁନିକ୍ ହେବା, ଆଉ କଳାହାଣ୍ଡି ଜିଲ୍ଲାରେ ଗୋଟେ ହିଷ୍ଟ୍ରି କ୍ରିଏଟ୍ ହେବା। ଆଉ ତାର୍ ପରେ ପରଦିନ ଯେନ୍ ଆମର ଖାସ କରି ଯେନ୍ ଗୋଟେ ଯେନ୍ ପଣା ଗୋଟେ ଯେନ୍ ଦିଆଯାଇସି, ଯେନ୍ଟାକି ଆମର ପ୍ରେତାତ୍ମା ମାନେ ଭୂତ ପ୍ରେତ ସମସ୍ତେ ଜଗିଥିସନ୍, ସେଟା ଗୋଟେ ପରଦିନ ହେବା। ତାପରେ ଯାଇକିନା ମହାପ୍ରଭୁ ମନ୍ଦିରକେ ଯେନ୍ ଏଣ୍ଟ୍ରି କରିବେ ସେଟା ଗୋଟେ ୟୁନିକ୍ ଅଛେ। ତ କହିବାରଟା ତ ବହୁତ ଅଛେ କିନ୍ତୁ ବହୁତ ଲିମିଟ୍ କମ୍ କହିଲି। ଜୟ ଜଗନ୍ନାଥ, ଧନ୍ୟବାଦ।
1: ମୋ ନାଁ ହେମନ୍ତ ମାଝି, ମୋର ଗାଁ ଦୁଙ୍ଗିଆ ମୁଣ୍ଡା ରେଙ୍ଗାଲି। ଆଉ ଆମେ ସପରିବାର ରଥଯାତ୍ରା ଦେଖି ଆସିଥିଲୁ ଭବାନୀପାଟଣାକେ, ଭଲ ଲାଗ୍ଲା। ଆମର ବାବୁ ବହୁତ ଖେଳନା କିଣିଛେ, ସେ ବି ବହୁତ ଏନ୍ଜୟ କଲା, ଆମେ ବି ସବୁ ଦେଖିକରି ଭଲ ଲାଗ୍ଲା। ଆଉ ଭଗବାନକେ ରଥ ଉପରେ ଦେଖିକରି ବହୁତ ଭଲ ଲାଗ୍ଲା। ବଡ଼ ରଥ ବି ଦେଖିଯାଇଥିନୁ ଆର୍ ଏଇ ରଥ ବି ଦେଖିଯାଇଥିନୁ।
2: ମୁଁ ଜଗଦୀଶ ମଣ୍ଡଳ, ଆମର ବାଲାଜୀ ମନ୍ଦିର ସୁରକ୍ଷା ସମିତି ସଭାପତି ଅଛେ। ବାଲାଜୀ ମନ୍ଦିରର ପ୍ରତ୍ୟେକଟି ତାର କାର୍ଯ୍ୟକ୍ରମ ମାନେ ଆମର କମିଟି ତରଫରୁ ଆମେ ବ୍ୟବସ୍ଥା କରୁଛୁ। ରଥଯାତ୍ରା ଭବାନୀପାଟଣା ସହରରେ 2ଟି ରଥଯାତ୍ରା ମୁଖ୍ୟ, ଯେଉଁ ଆମର ଗ୍ରୁପ ଅଫ୍ ଟେମ୍ପଲ୍ସ ଅଛେ, ଦେବୋତ୍ତର ବିଭାଗ ତରଫରୁ 2ଟି ରଥଯାତ୍ରା ହେଉଛି, ଗୋଟେ ଜଗନ୍ନାଥ ମନ୍ଦିର ଆଉ ଗୋଟେ ବାଲାଜୀ ମନ୍ଦିର। ଆମେ ପ୍ରତିବର୍ଷ ଆମ କମିଟି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛୁ। ତା ସାଙ୍ଗେ ଆମର ଜିଲ୍ଲା ପ୍ରଶାସନ ଆଉ ଆମର ସଂସ୍କୃତି ପରିଷଦ ବି ତାଙ୍କର ସାହାଯ୍ୟ ସହଯୋଗ କରୁଛୁ। ତ ସମସ୍ତ ପ୍ରକାର ଯେଉଁ ବ୍ୟବସ୍ଥା ହେଉଛି ଆମ କମିଟି ତରଫରୁ ହେଉଛେ ବୋଲିକି ବହୁତ ସୁନ୍ଦର ଭାବରେ ଏଠି ଶୃଙ୍ଖଳିତ ଭାବରେ ଆମର ସବୁ ବ୍ୟବସ୍ଥା ହେଉଛେ। ଦୀର୍ଘ ଦିନ ହେଲା, ଆମେ 2005 ମସିହାରୁ ଆମର ସେଠି ସୁରକ୍ଷା ସମିତି ଗଠନ ହେଲା ଦିନଠୁ ଆମେ ପଡ଼ାବାସୀ ଆମର କମିଟିବାସୀ ସବୁ କରୁଛୁ। ବାକି ଦେବୋତ୍ତର ବିଭାଗର ବି ପୁରା ସମ୍ପୂର୍ଣ୍ଣ ସହଯୋଗ ଅଛେ, ରଥ ତିଆରିଠୁ ଆରମ୍ଭ କରି ନୀତିକାନ୍ତି ସବୁ ବ୍ୟବସ୍ଥା ସବୁ ଦାୟିତ୍ୱ ବି ସେମାନେ ତୁଲାଉଛନ୍ତି। ଆଜି ଆମର ପବିତ୍ର ବାହୁଡ଼ା ଯାତ୍ରା, ଏଇଟା ଆମର ଜେଲ୍ ପରିସରରେ ଆମର ଯେଉଁ ମାଉସୀ ମା ଘର ଅଛେ, ମାଉସୀ ମା ଘରେ ଆମେ ଆସିକି ଠାକୁର ରହିଥିଲେ। ଆଜି ପବିତ୍ର ବାହୁଡ଼ା ଯାତ୍ରା, ଆଜି ରତ୍ନବେଦୀକୁ ଫେରିଯିବେ ଠାକୁର। ଏବେ ବାହୁଡ଼ା ଯାତ୍ରା ଆମର ଆରମ୍ଭ ହେବ, ମହାପ୍ରଭୁ ଯାଇକି ଆମର ପୁଣି ଥରେ ସେ ବାଲାଜୀ ମନ୍ଦିର ତାଙ୍କର ସିଂହାସନରେ ଅବସ୍ଥାପନା କରିବେ।
3: ମୁଁ ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ବାଲାଜୀ ମନ୍ଦିର ଦ୍ୱାରା ପରିଚାଳିତ ହେଉଥିବା ଆଜିର ବାହୁଡ଼ା ଯାତ୍ରା ଆଉ ବାଲାଜୀ ମନ୍ଦିର ସୁରକ୍ଷା ସମିତି ଏହି ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରୁଛନ୍ତି। ସେହି ତତ୍ତ୍ୱାବଧାନ ମଧ୍ୟରେ ସେ ମହାପ୍ରଭୁଙ୍କର ଅଶେଷ ଲୀଳା ଅଛି, ଯାହାଙ୍କର ଲୀଳାକୁ ଆମେ ଗ୍ରହଣ କରିବାକୁ ବାଧ୍ୟ ହେଉଛୁ। ବର୍ତ୍ତମାନ ବର୍ଷାର ଆଗମନ ହେଇଛି, ଇନ୍ଦ୍ର ଦେବତା ଠାକୁରଙ୍କ ଯିବା ଲାଗି ରାସ୍ତା ପରିଷ୍କାର କରୁଛନ୍ତି, ତେଣୁ ଏଥିରେ ଆମେ କୁଣ୍ଠାବୋଧ ନ ହୋଇ ସ୍ୱଇଚ୍ଛା ଭାବରେ ସମସ୍ତେ କେମିତି ଠାକୁରଙ୍କୁ ତାଙ୍କର ରତ୍ନବେଦୀକୁ ଆମେ ফেরস্ত করে নেব সেইথিরে।

0: ମୋ ନାଁ ତ୍ରିନାଥ ଶ୍ୟାମ କୁମାର, ମୁଁ ଭବାନୀପାଟଣା ଘର। ବର୍ତ୍ତମାନ ଠାକୁର ରଥରେ ଚଳୁଛନ୍ତି, ଆଉ ବହୁତ ବଢ଼ିଆ ଲାଗୁଛି। ବହୁତ ଜନସମାଗମ ହେଇଛନ୍, ଆମେ ଭାବେ ବୁହା ହେଇଛୁ, ଦେଖି ଖୁସି ଲାଗୁଛେ, ବହୁତ ଖୁସି ଲାଗୁଛେ। ଆଉ ଛୁଆମାନଙ୍କର ଲାଗି ଖେଳନା ପତ୍ର କିଣିବାର ଲାଗି ବି ସବୁ ଦୋକାନ ପତ୍ର ଅଛେ। ଖାଇବାର ବ୍ୟବସ୍ଥା ବି ବିଭିନ୍ନ ଜିନିଷ ମାନେ ଆଇଛେ। ଛୁଆମାନେ ବହୁତ ଉପଭୋଗ କରୁଛନ୍, ଆମେ ବି ସବୁ ଖାଇକରି ଉପଭୋଗ କରୁଛୁ, ବହୁତ ବଢ଼ିଆ ଲାଗୁଛେ।
1: ମୋ ନାଁ ପ୍ରଫୁଲ୍ଲ କୁମାର ଠାକୁର, ଇରିଗେସନ୍ କଲୋନୀ ବାସିନ୍ଦା। ଆଜି ଠାରୁ ଦୀର୍ଘ ବର୍ଷ ହେଲା ଆମର ଏଇଠି ମାଆ ମାଣିଶ୍ୱରୀ ମନ୍ଦିର, ପ୍ରଭୁ ଜଗନ୍ନାଥଙ୍କର ପୀଠରେ, ପ୍ରଭୁ ଜଗନ୍ନାଥଙ୍କର ମନ୍ଦିରରୁ ବାହାରି ଆମ ମାଣିଶ୍ୱରୀ ମନ୍ଦିର ମହୋତ୍ସବ ମନ୍ଦିରରେ ଯେଉଁ ଉତ୍ସବ ମୁଖର ହୋଇ ରଥଯାତ୍ରା ହୋଇଥାଏ। ଆଠ ଦିନ ଧରି ମହୋତ୍ସବ ମନ୍ଦିରରେ ରହିଥାନ୍ତି ଏବଂ ସବୁଦିନ ଭଜନ ସନ୍ଧ୍ୟା ହୋଇଥାଏ। ଏକ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଥାଏ ଭବାନୀପାଟଣା ସହରରେ। ଲୋକମାନେ ସର୍ଦ୍ଦାରୁମାନେ ଆସି ଭଜନ ସମାରୋହରେ ଭାଗ ନେଇ ଏକ ଗୋଟେ ମନ୍ତ୍ରମୁଗ୍ଧ ପରିବେଶ ସୃଷ୍ଟି ହୋଇଥାଏ, ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାଏ ଏବଂ ସମସ୍ତେ ଏହାକୁ ଅପେକ୍ଷା କରିଥାନ୍ତି। ମୁଁ ପ୍ରତିବର୍ଷ ଏଥିରେ ସାମିଲ ହୋଇ ମୁଁ ନିଜକୁ ନିଜେ ଧନ୍ୟ କରେ ଜଗନ୍ନାଥ ପ୍ରଭୁଙ୍କର, ପ୍ରଭୁ ଜଗନ୍ନାଥଙ୍କର ଏକ ଭକ୍ତ ଭାବରେ ଏହାକୁ ମୁଁ ଉପଭୋଗ କରିଥାଏ। ଯେତେ କାର୍ଯ୍ୟବ୍ୟସ୍ତ ଥିଲେ ମଧ୍ୟ ଏଇଠି ରହି ମୁଁ ନିଜକୁ ନିଜେ ଗର୍ବିତ ଅନୁଭବ କରେ। ଏହି ଉତ୍ସବ ମୁଖର ଭବାନୀପାଟଣା ସହରବାସୀଙ୍କୁ ମଧ୍ୟ ଆହୁରି ଉତ୍ସବ ମୁଖର କରିଛି।

ପ୍ରଚାର କଲୁ ଭବାନୀପାଟଣାଠାରେ ଅନୁଷ୍ଠିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାର ବେତାର ବିବରଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ ଦିଲ୍ଲୀରୁ।

କେନ୍ଦ୍ରରୁ ପ୍ରଚାର କରୁଛୁ ନାଟକ ପବିତ୍ର ଦାସିଆ। ମୂଳ ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି।

0: ଦେଖୁଛ
1: ଗୋସେଇ
0: ନ
1: ଗୋସେଇ
0: ଆରେ କଣ
1: ଠାକୁର ଠାକୁରଙ୍କ ଚକା ଆଖି ଦେଖିବାକୁ ଭାରି ସୁନ୍ଦର ନା ଗୋସେଇ
0: ଆରେ ହଁ ରେ ଦାସିଆ ଜଗତର ସମସ୍ତ ସୌନ୍ଦର୍ଯ୍ୟ ସେଇ ଆଖି ଦୁଇଟିରେ ସତେ ଯେମିତି ଠୁଳ ହୋଇ ରହିଛି ଠୁଳ ହୋଇ ରହିଛି ସମସ୍ତଙ୍କୁ ବଶୀଭୂତ କରିବାର ଜାଦୁକରୀ ଭାବ ଚକା ଚକା ସେଇ ଆଖି ଦୁଇଟିକୁ ପାଖରୁ ଦେଖିଲେ ଯେତିକି ସୁନ୍ଦର ଦୂରରୁ ଦେଖିଲେ ତାଠାରୁ ଆହୁରି ସୁନ୍ଦର କଟିରେ ପୀତବସନ କଣ୍ଠରେ କୌସ୍ତୁଭ ମଣି ଚନ୍ଦନ ବିଲୋପିତ ଶ୍ରେୟଙ୍ଗ ରଙ୍ଗ ଅଧରର ମନ୍ଦ ମନ୍ଦ ହସ ଦେଖିଲେ ବୈକୁଣ୍ଠ ପ୍ରାପ୍ତି ହୁଏ ଜୀବ ଉଦ୍ଧାର ହୁଏ
1: ସେସବୁ ମତେ ଶୁଣେଇ କିଛି ଲାଭ ନାହିଁ ମୁଁ ନିଚ ବାହୁରି କୂଳରେ ଜନ୍ମ ମୁଁ ଅଛବ ମୁଁ ଅଛୁଆ ମନ୍ଦିରକୁ ଯିବା ବାଟରେ ସମାଜ ମୋ ପାଇଁ ଯୋଉ କଣ୍ଟା ବିଛେଇଛି ସେ କଣ୍ଟା ଉପରେ ଚାଲି ମୁଁ ଠାକୁରଙ୍କ ପାଖକୁ କେବେ ବି ଯାଇପାରିବିନି କେବେ ବି ଦେଖିପାରିବିନି ଏ ଯିବ ଉଦ୍ଧାର ନହିଁ ଏମିତି ରହିଯିବ ଏମିତି ରହିଯିବ ଖୁସି
0: ଆରେ ତୁ ବ୍ୟସ୍ତ ହନା ବ୍ୟସ୍ତ ହନା ଦାସିଆ ତୁ ଏମିତି ବ୍ୟସ୍ତ ହନା ତୋର ଭକ୍ତିଭାବ ତୋ ଆଖିରୁ ଝରି ଆସୁଥିବା ଭକ୍ତି ଭରା ଲୁହ ଦେଖି ମତେ ଯେମିତି କିଏ କହିଦଉଛି ତୁ ଠାକୁରଙ୍କୁ ନିଶ୍ଚୟ ଦେଖିପାରିବୁ ତୁ ନିଶ୍ଚୟ ମୁକ୍ତି ପାଇପାରିବୁ
1: କେମିତି କେମିତି ଖୁସି କୁହନ୍ତୁ କୁହନ୍ତୁ କେମିତି
0: କହୁଛି ସେଇ ସୌଭାଗ୍ୟ କ୍ରମେ ଆଜି ପରା ପବିତ୍ର ରଥଯାତ୍ରା

0: ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତ କରତା ଜଗନ୍ନାଥ ବାମନ ରୂପରେ ବିଜେ ହେବେ। ଶାସ୍ତ୍ର କହେ ରଥ ଉପରେ ବାମନ ରୂପୀ ଚକାଡୋଳାଙ୍କୁ ଦେଖିଲେ କୋଟି ଜନ୍ମ ତପସ୍ୟାର ଫଳ ଲାଭ ହୁଏ, ଜୀବ ଉଦ୍ଧାର ହୁଏ।
1: କୁସେଇ, ରଥର ମହିମା ଟିକେ କହିବା ହୁଅନ୍ତୁ।
0: ହଉ ହଉ କହୁଛି। ବଳଭଦ୍ର ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ତାଳଧ୍ୱଜ। ଦେବୀ ସୁଭଦ୍ରା ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ଦେବଦଳନ। ଆଉ ପ୍ରଭୁ ନିଜେ ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ନନ୍ଦିଘୋଷ। ପୁଣି ସେ ରଥରେ

0: ଏହି ପରକାରେ ଅଟେ ସେ ରଥ ମାହାତ୍ମ୍ୟ, ଛୁଆଁ ଅଛୁଆଁ ସେଠାରେ ନାହିଁ କଦାଚିତ।
1: ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଆରେ
1: ଆରେ ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଏ ଦାସିଆ, ଆରେ ଶୁଣୁ ଶୁଣୁ ଶୁଣୁ, ଆରେ ଏମିତି ପାଗଳ ଭଳି ଦୌଡ଼ୁଛୁ କାହିଁକି? ଆରେ ଶୁଣୁ, କୁଆଡେ ଯାଉଛୁ ଶୁଣୁ?
1: ମୁଁ ପୁରସ୍ତମ ଯାଉଛି, ରଥ ଉପରେ ଠାକୁରଙ୍କୁ ଦେଖିବାକୁ ଯାଉଛି, ରଥ ଦୌଡ଼ି ଭିଡ଼ିବାକୁ ଯାଉଛି। ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଭାବରେ ପାଗଳ ନହେଲେ ଭାବଗ୍ରାହୀଙ୍କର କଣ ଦର୍ଶନ ମିଳିବ? ହେ ଜଗନ୍ନାଥ, ଦାସିଆ ପହଞ୍ଚିବା ପର୍ଯ୍ୟନ୍ତ ରଥଯାତ୍ରା ଚାଲିଥାଉ ଠାକୁରେ।

0: ଟଙ୍କା ଆଖିରେ ତାକୁ ଦେଖିଲି, ସେଇଥିରେ ମୁଁ ଖୁସି। ମୋର ଆଉ କିଛି ଲୋଡ଼ା ନାହିଁ ଠାକୁରେ, କିଛି ଲୋଡ଼ା ନାହିଁ।
1: ଠାକୁରଙ୍କୁ ଦେଖିଲ ଦାସିଆ?
2: ହଁ ପୁରାଣ ଗୋଷୀ, ତମରି ଯୋଗୁଁ ଠାକୁରଙ୍କୁ ରଥ ଉପରେ ଦେଖିପାରିଲି।
0: ତମେ ତମେ ମୋ ପାଇଁ ଠାକୁର।
1: ଆରେ ନାହିଁ ନାହିଁ ନାହିଁ ଦାସିଆ, ସବୁ ସେଇ କରୁଣାମୟ ଜଗନ୍ନାଥଙ୍କର କରୁଣା, ତାଙ୍କର ଦୟା, ନହେଲେ କେହି କ'ଣ ତାଙ୍କୁ ଦେଖିପାରିବ?
0: ଗୋସେଇ, ଠାକୁରର ଆଖି ଭଳି ତମ ଆଖି ଦିଟା ଏତେ ବଡ଼ ବଡ଼ ହେଇଗଲା କେମିତି?
1: ମୋ ଆଖି? ଆରେ ମୋ ଆଖି ତ ଯେମିତି ଥିଲା ଠିକ ସେମିତି ଅଛି।
0: ନା ନା ନା,
1: ବଡ଼ ବଡ଼ ହେଲା କେମିତି?
0: ନା ନା, ତମେ ମିଛ କହୁଛ, ତମ ଆଖି ଚକାଚକା ହେଇଯାଇଛି। ଆରେ ଆରେ ମୁଁ ଏଠି ବୋକା? ତମ ଆଖି ଚକାଚକା ବଡ଼ ବଡ଼ ହେଇଯାଇଛି, ତମେ କେମିତି ଜାଣିବ?
1: ଆରେ କ'ଣ ଗୁଡ଼ାଏ ଏଣୁ ତେଣୁ ଗପୁଛୁ ଶୁଣେ।
0: ରଥ ଉପରୁ ଠାକୁର ଆସି ମୋ ପାଖରେ ଠିଆ ହେଇଛନ୍ତି। ମୋ ବାଁପଟେ ଠାକୁର, ମୋ ଡାହାଣ ପଟେ ଠାକୁର, ମୋ ଚାରିପଟେ ଠାକୁର, ଏଠି ସେଠି ସବୁଠି ଖାଲି ଠାକୁର ଠାକୁର, ଏ ଜଗତ ଠାକୁର ମୟ ହେଇଛି, ଠାକୁର ମୟ।
1: ଦାସିଆ, କ'ଣ ମନକୁ ମନ ଏତେ ଗପି ଯାଉଛୁ? ଆରେ କ'ଣ ଗପୁଛୁ? ସାଙ୍ଗସାଥି ସମସ୍ତେ ଚାଲିଗଲେଣି, ଚାଲ ଗାଁକୁ ଯିବା, ଚାଲ ଘରକୁ ଯିବା।
0: ସାଙ୍ଗ ସାଥି ଗାଁ, ଏସବୁ ମିଛ ଗୋସେଇ। ଏକା ଠାକୁର ସତ, ଏକା ଚକାନୟନ ସୁନ୍ଦର, ତାକୁ ଛାଡ଼ି ତାକୁ ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ହଉନି, ଆଉ କାହା ପାଖକୁ ଯିବାକୁ ମନ ହଉନି।
1: ଆରେ ଅନେକ ଡେରି ହେଇଗଲାଣି, ଘରେ ସମସ୍ତେ ବ୍ୟସ୍ତ ହଉଥିବେ, ଏଥର ଘରକୁ ଚାଲେ।
0: ହଁ ଚାଲ ଚାଲ ଗୋସେଇ ଚାଲ।
2: କାଳିଆ, ମନ ନଥିଲେ ବି ଯାଉଛି, ଯାଉଛି ରେ ଜଗନ୍ନାଥ, ଏ ଅଧମ ବାଉରିଟାକୁ ମନେ ରଖିଥିବୁ, ମୋ ହୃଦୟରେ ଜ୍ଞାନ ଦୀପ ଜାଳି ମୋତେ ଉଦ୍ଧାର କରି ତୋର ପତିତ ପବନ ବାନା ଉଡ଼ଉଥିବୁ। ଆସ ଗୋସେଇ, ଏଥର ଘରକୁ ଫେରିଯିବା।
3: ରାତି ଆସି ଦି ଘଡି ହେଲାଣି, ତମେ ଏତେବେଳେ ଯାଇ କି ଯାତ୍ରା ଦେଖୁଥିଲ ମା?
4: ଏ ଯାତ୍ରା ଭାବରେ ମଜିଗଲେ ନା ମନ ହଜିଯାଏ, ଏ ମାୟା ସଂସାର ଭିତରକୁ ଆଉ ଜମା ଆସିବାକୁ ମନ ହୁଏନି।
3: କାହିଁକି ଫେରୁଥିଲ? ସେ ଯେତେରା ଗହଳି ଭିତରେ ରହିଗଲନି?
4: ଓହୋ, ତୁ ଯୋଉ ଯେତେରା କଥା କହୁଛୁ, ଇଏ ସେ ଯାତ୍ରା ନୁହେଁ ବା।
3: ଆଉ
4: ଆମ ଭଳି ପାପି ତାପି ମାନଙ୍କୁ ତାରିବା ପାଇଁ, ନିଚ ଅଧମ ମାନଙ୍କୁ ନିସ୍ତାରିବା ପାଇଁ ଏଇଟା ହଉଛି ମୁକ୍ତିର ଯାତ୍ରା।
3: ସତରେ?
4: ଜଗନ୍ନାଥ ନିଜେ ପରା ସେ ଯାତ୍ରାରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି, ହାତ ମେଲେଇ ଡାକି ଡାକି କହନ୍ତି, ଆସ, ଆରେ କିଏ କୋଉଠି ଅଛ ଧାଇ ଆସ, ରଥ ଉପରେ ମୋର ବାମନ ରୂପ ଦେଖ, ନେତ୍ର ପବିତ୍ର କରି ଯାଅ।
3: ହଇ, ତମର କଣ ହେଇଛି? ଏମିତି ତ ତୁମେ କେବେ ଗପନି, ଇଏ ପାଗଳଙ୍କ ପରିକା କଣ କହୁଛ, ମୁଁ କିଛି ବୁଝିପାରୁନି।
4: ତୁ କାହୁଁ ଏସବୁ ବୁଝିବୁ, ତାଙ୍କର ଦୟା ନହେଲେ ତାଙ୍କ କଥା କିଏ ବା ବୁଝିବ?
3: ହେଇଟି, ତମକୁ କିଏ କିମିଆ କରିଦେଇଛି ନା କଣ? ଆଉ ତମେ କାହିଁକି ଅଲଗା ଅଲଗା ନାଗୁଛ, ଆଉ ଇଆଡୁ ସିଆଡୁ ଗପୁଛ?
4: କେହି କିଛି କରନ୍ତିନି ରମା, ସବୁ କଲାବାଲା ପରା ସେଇ ଏକା ଜଗନ୍ନାଥ।
3: ଆଲୁ ଆଲୁ, ଇଏ ତମ ସାଙ୍ଗରେ ଗପି ଗପି ମୋ ମୁଣ୍ଡଟା ବିଗିଡି ଗଲାଣି, ଦିକୋଷ ବାଟ ଚାଲି ଚାଲି ଆଇଲଣି, ଏତେବେଳେ ଯାଇ ଖାଇବାକୁ ନଦେଇ ଗପୁଛି। ହେଇଟି, ତମେ ଯାଅ, ଗୋଡ ହାତ ଧୋଇ ଆସିବ, ମୁଁ ଖାଇବାକୁ ଆଣୁଛି।
4: ଏ ଖାଇବା କଥା ପରା ମୁଁ ପୁରାପୁରି ଭୁଲି ଯାଇଛି। ଏଇ ଶୁଣ, ମୁଁ ଧୋଇଦେ ହେଇକି ଆସିଛି ମ, ଖାଇବାକୁ ବାଢ।
3: ମଲା, ଆଣିବି କଣ ବା, ଇଏ ପଢାକୁଡା କରି ପରା ଏଇଠି ରଖିଛି, ବସ।
4: ଦିଅ ଦିଅ ଦିଅ। ଇଏ କଣ, ଇଏ କଣ ରମା?
3: ଏ କଣ ହେଲା, ଏମିତି ବୋକାଙ୍କ ଭଳିଆ କଣ ପଚାରୁଛ ମ? ହେଇଟି, ତମେ ଠାକୁର ଦେଖି ଯାଇଥିଲ ତ, ସେଇଥିପାଇଁ ନୂଆ ହାଣ୍ଡିରେ ପେଜ ଯାଉ କରିଛି, ଆଉ ଯାଉ ଉପରେ ଥୁଆ ହେଇଛି ଶାଗ, ଦେଖିପାରୁନ?
0: ଦେଖୁଛି ଦେଖୁଛି ରମା ଦେଖୁଛି, ପୂର୍ଣ୍ଣ ବ୍ରହ୍ମ ଜଗନ୍ନାଥଙ୍କ ପରି ପରିପୂର୍ଣ୍ଣ ହାଣ୍ଡି, ଜଗନ୍ନାଥଙ୍କ ରଙ୍ଗ ଅଧର ପରି ହାଣ୍ଡିର ଫନ୍ଦ, ଥଳା ପଦ୍ମଠାରୁ ଆହୁରି ସୁନ୍ଦର ଚକା ନହନର ଆଖି ପତା ଭଳି ପେଜ ଯାଉ, ଆଉ ତା ଭିତରେ ପ୍ରଭୁଙ୍କର କଳା କଳା ଡୋଳା ଭଳି ଶାଗ। ରମା, ତମେ ତମେ ମୋତେ ଠାକୁରଙ୍କୁ ଖାଇବାକୁ ପରଷି ଦେଇଛ।
3: ହେ ଭଗବାନ, ମୁଁ ଏବେ କଣ କରିବି, ଇଏ ପୁରସ୍ତମରୁ ଫେରି ଏମିତି ମେତେ ତେମେ ତେମେ ଡାକୁଛନ୍ତି, ଖାଇବା ଦରବ ଦେଖି ଏମିତି କଣ କହୁଛନ୍ତି, ମୁଁ କିଛି

0: ପାରୁନି।
1: ମୁଁ ଠିକ କହୁଛି ରମା, ମୁଁ ଠିକ କହୁଛି। ମୋ ଆଗରେ ବସିଥିବା କାଳିଆ ଠାକୁରକୁ ମୁଁ ଠିକ ଚିହ୍ନି ପାରିଛି।
2: ହେ ପ୍ରଭୁ,
1: ଅସୀମ ତୁମର ଦୟା, ଅପାର ତୁମର କରୁଣା ପ୍ରଭୁ, ଅପାର ତୁମର କରୁଣା। ଜଗନ୍ନାଥ ଜଗନ୍ନାଥ ଜଗତର ତୁମେ ନାଥ, ତୁମ ଚରଣେ ମୋର
0: କଣ କରିବି। ପଣ୍ଡା ଘୋଷେଇ, ହେ ନନ୍ଦ ସାନ୍ତେ, ହେ ପତିଆପଣେ, କିଏ କୋଉଠି ଆସ, ଧାଇଁ ଆସ, ଧାଇଁ ଆସ, ଏମିତି କଣ ହଉଛନ୍ତି? ଯେତେବେଳେ ଦେଖି ଘରକୁ ଆଇଲେ, ଇଆଡ଼ୁ ସିଆଡ଼ୁ କେତେ କଣ ଗପି ଖାଇବାକୁ ମାଗିଲେ, ଆଉ ଏଇସବୁ ଖାଇବା ଦରବ ଦେଖିଲା ପରଠୁ ମନକୁ ମନ କଣ ସବୁ କହି ଗୀତ ବୋଲି ଏମିତି ନାଚୁଛନ୍ତି।
3: ଆରେ ତୋର କଣ ହେଇଛି ଶୁଣେ, ଏମିତି ନାଚୁଛୁ କାହିଁକି?
0: ଯେତେରାରେ ତାଙ୍କୁ କିଏ ଗୁଣି କରିଦେଇଛି ଘୋଷେଇ, ସେ ପୁରା ପାଗଳ ହେଇଯାଇଛନ୍ତି। ମୁଁ ନେହୁରା ହଉଛି ଘୋଷେଇ, ତାଙ୍କୁ ଟିକିଏ ଠାକୁରଙ୍କ ନାମ ପଡ଼ି ଛାଡ଼ି ଦିଅନ୍ତୁ, ନହେଲେ ମୋ ସଂସାର ଉଚ୍ଛନ ହେଇଯିବ, ମୋର ସବୁ ସରିଯିବ ଘୋଷେଇ।
3: ଆରେ ଖାଇବାକୁ ବଢା ହେଇଛି ପରା, ଦାସିଆ, ଆରେ ଖାଇବାକୁ ବଢା ହେଇଛି ପରା, ନ ଖାଇ ଏମିତି ନାଚୁଛୁ କାହିଁକି ଶୁଣେ, ଗୀତ ବୋଲୁଛୁ?
1: ପୁରାଣ ଘୋଷେଇ,
3: କଣ ହେଲା,
1: ଖାଇବାକୁ କଣ ବଢା ହେଇଛି ଦେଖିଲେଣି?
3: ହଁ କଣ,
1: ଇଏ ମତେ ଠାକୁରଙ୍କୁ ଖାଇବା ପାଇଁ ବାଡ଼ି ଦେଇଛି, ମୁଁ କଣ କେବେ ଠାକୁରଙ୍କୁ ଖାଇପାରିବି? ଦେଖନ୍ତୁ ମୋ କଥା, ଦି ମିଛ ମଣୁଛନ୍ତି, ନିଜେ ଭଲ କରି ଦେଖନ୍ତୁ। ସୁରଙ୍ଗ ଦିଶେ ହାଣ୍ଡି ଧାର, ମଧ୍ୟେ ଧବଳ ପେଜ ସର, ତା ମଧ୍ୟେ ଶାଗ ଦିଶେ କଳା, ଦେଖୁଛି ଶ୍ୱେତ ପଦ୍ମ ଡୋଳା।
0: ତେମେ ଆପଣ ତାଙ୍କୁ ଝାଡି ଦିଅ, ଆଉ ଡେରି କରନି, ସେ ପୁରା ପୁରି ପାଗଳ ହେଇଗଲେଣି।
3: ପାଗଳ ହେଇଛନ୍ତି ଦାସେ, ସମ୍ପୂର୍ଣ୍ଣ ରୂପେ ପାଗଳ ହେଇଯାଇଛନ୍ତି। ଦୟା ସାଗର ଜଗନ୍ନାଥଙ୍କର କରୁଣା ହେଲେ, ହୃଦୟରେ ଭକ୍ତିଭାବ ଜାଗ୍ରତ ହେଲେ ସାଧାରଣ ମଣିଷ ଭକ୍ତ ପାଲଟି ଯାଏ, ଆଉ ଭକ୍ତିଭାବରେ ପାଗଳ ହେଇ ନାଚେ ଗାଏ ଠିକ ଦାସଙ୍କ ଭଳି। ଠାକୁର ତୁମ ଉପରେ ପ୍ରସନ୍ନ ହେଇଛନ୍ତି ଦାସେ, ତୁମେ ଧନ୍ୟ, ତୁମେ ଧନ୍ୟ ହେଇଛ, ତୁମେ ଧନ୍ୟ ହେଇଛ ଦାସେ, ତୁମେ ଧନ୍ୟ ହେଇଛ। ସେଇଥିପାଇଁ ତମେ ସର୍ବତ୍ର ଠାକୁରଙ୍କୁ ଦେଖିପାରୁଛ, ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି କରିପାରୁଛ। ଧନ୍ୟ ଦାସେ, ଧନ୍ୟ ତୁମର ଜଗନ୍ନାଥ ଭକ୍ତି।
0: ତେମେ ଆପଣ ବି ତାଙ୍କ ସେଥିରେ ପାଗଳ ହେଇଗଲେ ନା କଣ? ଆପଣ ବି ତାଙ୍କୁ ତେମେ ତେମେ କହୁଛନ୍ତି କାହିଁକି? ସିଏ ତ ଛାର ଅଛବ। ହେ ଜଗନ୍ନାଥ, ମତେ ଚାରିଆଡ଼ ଅନ୍ଧାର ଦିଶୁଛି, ମୁଁ ଏବେ କଣ କରିବି, ମୁଁ ଏବେ କଣ କରିବି?
3: ନା ମୋର ଯାହା ମନେ ହଉଛି, ସାଧାରଣ ମଣିଷର ସୀମା ପାର ହେଇ ଦାସେ ଅସାଧାରଣ ଭକ୍ତି ଭାବରେ ଉଦ୍ବୁଦ୍ଧ ହେଇଯାଇଛନ୍ତି। ତମେ ବ୍ୟସ୍ତ ହଅନି ରମା, ନା ତମେ ଜମା ବ୍ୟସ୍ତ ହୁଅନି, ଭକ୍ତ ଦାସିଆ ତମକୁ ତମ ଜଗନ୍ନାଥଙ୍କ ରାଣ, ଆସ ଖାଇବା, ଆସ ଆସିବଟି,
1: ଆପଣ ଆପଣ ଇଏ କଣ କଲେ, ଏଡ଼େ ବଡ଼ ରାଣ ପକେଇ ଦେଲେ।
3: ହଁ ହଁ ଆସ,
1: ଠାକୁରଙ୍କ ରାଣ ପକଉଛନ୍ତି ଯେତେବେଳେ ମୁଁ ଖାଇବି, ହେଲେ ହେଲେ ହାଣ୍ଡି ପେଜ ଯାଉ ଶାଗ ସବୁ ଅଲଗା ଅଲଗା ହେଲେ ଯାଇ ଖାଇବି।
3: ହବ ହବ, ଯା ଯା ରମା ଯା, ତାଙ୍କ କହିବା ଅନୁଯାୟୀ ସବୁ ଅଲଗା ଅଲଗା କରି ଆଣ,
0: ଏଇଲାଗି ସବୁ ଅଲଗା ଅଲଗା କରି ଆଣୁ। ଠାକୁର ଆପଣଙ୍କର ଉଜିତିରୁ ଉଜିତି କରିଥାନ୍ତୁ ସାନ୍ତେ, ସାନ୍ତାଣୀଙ୍କର କାଚ ପଜର ହଉ।
3: ହେ ପ୍ରଭୁ, ହେ ପ୍ରଭୁ ଜଗନ୍ନାଥ, କାହା ପାଇଁ ତୁମର କରୁଣାର ଭଣ୍ଡାର କେତେବେଳେ ଉନ୍ମୁକ୍ତ ହେଇଯାଏ, ତାହା କେବଳ ତୁମକୁ ହିଁ ଜଣା ଠାକୁର, ତାହା କେବଳ ତୁମକୁ ହିଁ ଜଣା।

0: ଆମ କୋଳ ପୁରିଲାନି, ଗାଁ ଲୋକେ କହୁଛନ୍ତି ମୋ କୁଆଡ଼େ ଆଣ୍ଠୁ କୋଡ଼ି, ମୋ ମୁହଁ ଚାହିଁଲେ ଅନୁକୂଳ ନାହିଁ, କେତେ ସହିବି ପ୍ରଭୁ ଏସବୁ ମୁଁ କେମିତି ସହିବି?
1: କାନ୍ଦନି ମାମା, ଆଖିରୁ ଯେତେ ଲୁହ ଢାଳିଲେ ବି କପାଳ ଲେଖାକୁ କ'ଣ ଓଲଟ ପାଲଟ କରିହେବ?
0: କପାଳ ଲେଖା ଯଦି ଫଳିବ ଜଗନ୍ନାଥ କ'ଣ କରିବେ? ସେ କ'ଣ ଏସବୁ ଦେଖିପାରୁନାହାନ୍ତି, ମୋ ଦୁଃଖ ବୁଝିପାରୁନାହାନ୍ତି?
1: ଜଗନ୍ନାଥ ସବୁ ଦେଖୁଛନ୍ତି ରମା, ସବୁ ବୁଝୁଛନ୍ତି। ସେ ଚାହିଁଥିଲେ ତମ କୋଳ ପୂର୍ଣ୍ଣ କରିଥାନ୍ତେ, ସେ ନ ଚାହିଁବାରୁ ତମ କୋଳ ଶୂନ୍ୟ ରହିଗଲା। ଶୂନ୍ୟରୁ ପୂର୍ଣ୍ଣ ପର୍ଯ୍ୟନ୍ତ ସବୁ ତାଙ୍କରି ଇଚ୍ଛା, ସବୁ ସେଇ ମଙ୍ଗଳମୟ ଜଗନ୍ନାଥଙ୍କର ମଙ୍ଗଳ ଚିନ୍ତା। ସେଇଥିପାଇଁ ପରା ସେ ସେ ଚିନ୍ତାମଣି, ଭଲମନ୍ଦ ସବୁ ତାଙ୍କରି ଉପରେ ଛାଡ଼ିଦିଅ, ଦେଖିବ ସବୁ ଆପେ ଆପେ ଭଲ।

0: ଏଠୁ ଯେତେ ଲୁହ ଢାଳିଲେ ବି କପାଳ ଲେଖାକୁ କଣ ଓଲଟ ପାଲଟ କରିହବ?
1: କପାଳ ଲେଖା ଯଦି ଫଳିବ ଜଗନ୍ନାଥ କଣ କରିବେ? ସେ କଣ ଏସବୁ ଦେଖିପାରୁନାହାନ୍ତି, ମୋ ଦୁଃଖ ବୁଝିପାରୁନାହାନ୍ତି?
0: ଜଗନ୍ନାଥ ସବୁ ଦେଖୁଛନ୍ତି ରମା, ସବୁ ବୁଝୁଛନ୍ତି। ସେ ଚାହିଁଥିଲେ ତମ କୋଳ ପୂର୍ଣ୍ଣ କରିଥାନ୍ତେ, ସେ ନ ଚାହିଁବାରୁ ତମ କୋଳ ଶୂନ୍ୟ ରହିଗଲା। ଶୂନ୍ୟରୁ ପୂର୍ଣ୍ଣ ପର୍ଯ୍ୟନ୍ତ ସବୁ ତାଙ୍କରି ଇଚ୍ଛା, ସବୁ ସେଇ ମଙ୍ଗଳମୟ ଜଗନ୍ନାଥଙ୍କର ମଙ୍ଗଳ ଚିନ୍ତା। ସେଇଥିପାଇଁ ପରା ସେ ସେ ଚିନ୍ତାମଣି ଭଲମନ୍ଦ ସବୁ ତାଙ୍କରି ଉପରେ ଛାଡ଼ିଦିଅ, ଦେଖିବ ସବୁ ଆପେ ଆପେ ଭଲ ହେଇଯିବ, କେତେ ଶାନ୍ତି ପାଇବ।
1: ଠାକୁରଙ୍କ ନାମ ଜପ କରି ତମେ ବାହାରେ ବୁଲୁଛ, ଭକତ ଭକତ କହି କେତେ ଲୋକ ତମକୁ ଖାତିରି କରୁଛନ୍ତି, ତମଠୁ ଠାକୁରଙ୍କ କଥା କାନ ନେରି ଶୁଣୁଛନ୍ତି, ହେଲେ ଫାଙ୍କା ଘରେ ଖାଲି ସଂସାରଟାରେ ମୁଁ ଏକା ଘାଣ୍ଟି କେମିତି ସଡ଼ୁଛି ସେ କଥା ତମେ ଜମା ବୁଝିପାରିବନି।
0: ଘର ସଂସାର ପୁଅ ଝିଅ ସବୁ ସବୁ ଅସାର, ସବୁ ମିଛ ରମା। ସେଇଥିପାଇଁ କହୁଛି ଜଗନ୍ନାଥଙ୍କ ନାମକୁ ଜପାମାଳି କରିଦିଅ, ଦେଖିବ ଏ ସବୁ ଦୁଃଖ ଆପେ ଆପେ ଭୁଲି ହେଇଯିବ। ଆରେ ଏ ରମା, ତମେ ଖାଇଛ ନା ନାହିଁ?
1: ଠାକୁରଙ୍କୁ ଜପାମାଳା କରି ତମେ ଏ କଥା ବି ଭୁଲିଗଲଣି? ତମ ହାତ ଧରି ଏ ଘରକୁ ଆଇଲା ଦିନଠୁ ତମକୁ ଖାଇବାକୁ ନ ଦେଇ ମୁଁ କେତେବେଳେ ଆଗ ଖାଇ ଦେଖିଛ ତମେ?
0: ମତେ ଆଜି ଭୋକ ନାହିଁ, ତମେ ଯାଅ ଖାଇଦିଅ।
1: ଭୋକ କାହିଁକି ହବ, ଠାକୁରଙ୍କ ନାଁ ନେଇ ଯ ସେଇଥିରେ ତ ପେଟ ପୁରି ଯାଉଛି।
0: ମୋରାଣ ରମା, ତମେ ଯାଅ ଖାଇଦିଅ, ମୁଁ ଟିକେ ଯାଉଛି ଶୋଇବି।
1: ଶୋଇବ ନା ଜଗନ୍ନାଥଙ୍କୁ ଡାକିବ?
0: ଶୋଇବି, ଜଗନ୍ନାଥଙ୍କୁ ବି ଡାକିବି।
1: ତେଣିକି

0: ତମେ ତମେ ତାଟି ଖୋଲିଲ କେମିତି?
1: ଓ ବୁଝିଲି, ତମେ ଚୋରି କରିବାକୁ ଏ ଘରେ ପଶିଛ ନାହିଁ। ଏ ଗରିବ ଦାସିଆ ବାବୁ।

0: ଅନ୍ଧାର ଦୂରେଇ ଯାଇଛି, ଆଲୁଅରେ ଏବେ ଦେଖ ଭକ୍ତ ଦେଖ, କିଏ ତୋ ଘରକୁ ଆସିଛି?
1: କଣ ମୁଁ ଦେଖୁଛି? ଯୋଗୀ ମୁନି ଯାହାକୁ ଦେଖିବା ପାଇଁ ବର୍ଷ ବର୍ଷ ଧରି ତପସ୍ୟା କରୁଛନ୍ତି, ବ୍ରହ୍ମା ଶିବ ଯାହାକୁ ଦେଖିବା ପାଇଁ ସବୁବେଳେ ଧ୍ୟାନ କରୁଛନ୍ତି, ମୋ ଆଗରେ ସେ ନିଜେ, ମୋ ଆଗରେ ସେ ଠାକୁର ଉଭା ହେଇଛନ୍ତି।
0: ହଁ, ରଥ ଉପରେ ଠିକ ଏଇ ରୂପ ଦେଖିଥିଲୁ ନା ଶୋଇବା ପୂର୍ବରୁ? ଠିକ ଏଇ ରୂପକୁ ଚିନ୍ତା କରିନଥିଲୁ?
1: ମୁଁ ଠିକ ଦେଖୁଛି ତ?
0: ଆଖି ସାମ୍ନାରେ ଦେଖି ମଧ୍ୟ ବିଶ୍ୱାସ କରିପାରୁନୁ?
1: କେମିତି ବିଶ୍ୱାସ କରିବି ଜଗନ୍ନାଥ, ରତ୍ନ ସିଂହାସନ ଛାଡ଼ି ଅଥ ରାତିରେ ଏ କୁଳିଆ ଭିତରେ ଏତେ ବଡ଼ ଠାକୁର ବିଜେ ହେବା କଥା, ମୁଁ କେମିତି ବିଶ୍ୱାସ କରିବି?
0: ବୈକୁଣ୍ଠ, ରତ୍ନ ସିଂହାସନ, ଯୋଗୀମୁନି ମାନଙ୍କର ସ୍ତୁତିଗାନ, ବ୍ରହ୍ମା ଶିବଙ୍କର ଧ୍ୟାନ, ସବୁ ସବୁ ଅପେକ୍ଷା ଭକ୍ତ ମୋ ପାଇଁ ବଡ଼। ମୋ ଭକ୍ତ ଯେଉଁଠି ଭକ୍ତିର ସହିତ ମୋତେ ଚିନ୍ତା କରେ, ସେଇଠିକି ମୁଁ ବ୍ୟାକୁଳ ହେଇ ଧାଇଁଯାଏ। ପୁରାଣରୁ ତୁ କ'ଣ ଏକଥା ଶୁଣିନୁ? ରଥଯାତ୍ରା ଅବସରରେ ତୋ ହୃଦୟରେ ଜ୍ଞାନ ପ୍ରଦୀପ ଜାଳିବା ପରେ ବି ଭକ୍ତ ମୋର ଜୀବନ ବୋଲି ତୁ ବୁଝିପାରୁନୁ?
1: କୋଉ ଜ୍ଞାନର ଆଲୁଅରେ ତତେ କିଏ ବୁଝିପାରିବ? କୋଉ ଶକ୍ତି ବଳରେ ତୋ ସ୍ୱରୂପ କିଏ ମାପିପାରିବ? ତୋ ମାୟା ପରା ତଥ୍ୟ ଅଗୋଚରରେ ଠାକୁର ଆଖିରୁ ଲୁହ ଢାଳି ତୋ ପାଦ ପତ୍ନ ତଳେ ମୁଁ ଖାଲି ମୁଣ୍ଡିଆ ମାରୁଛି।
0: ଉଠ ଭକ୍ତ, ତୋର ଭକ୍ତି ଭାବରେ ମୁଁ ପ୍ରସନ୍ନ, ତତେ ଯେକୌଣସି ବର ଦେବା ପାଇଁ ମୁଁ ପ୍ରସ୍ତୁତ, ମନ ଇଚ୍ଛା ବର ମାଗ ଦାସିଆ।
1: କି ବର ମାଗିବି ଆଉ କି ବର ତୁ ଦବୁ?
0: ଇନ୍ଦ୍ରପଦ।
1: ଇନ୍ଦ୍ରପଦ?
0: ସବୁ ପଦ ଠାରୁ ଶ୍ରେଷ୍ଠ ଇନ୍ଦ୍ରପଦ ତୋର ମନକୁ ପାଉନି?
1: ଠାକୁରେ, ଇନ୍ଦ୍ର ଯୋଉ ପଦକୁ ଧ୍ୟାନ କରୁଛନ୍ତି, 84 କାଠି ଗଙ୍ଗା ଜଳରେ ଯୋଉ ପାଦ ଧୋଇବାକୁ ବ୍ରହ୍ମା ସମର୍ଥ ହେଲେ ନାହିଁ, ଯୋଉ ପାଦ ଧୋଇ ତ ଜଳ ନ ପାଇପାରି ଦେବଦେବ ମହାଦେବ ଚିନ୍ତାଗ୍ରସ୍ତ, ସେଇ ପାଦ ଯାହା କୁଳିଆରେ ପଡ଼ିଛି ତାକୁ ଇନ୍ଦ୍ର ପଦରେ ଲୋଭ ଦେଖାଉଛ ଠାକୁର?
0: ହଉ ହେଲା, ଇନ୍ଦ୍ରପଦ ଯଦି ମନକୁ ନ ପାଉଛି ତାହେଲେ କୁବେର ସମ୍ପଦ
1: ତୁଚ୍ଛ। ତୋ ଦର୍ଶନ ପାଇ ମୁଁ ଯୋଉ ସମ୍ପଦ ଲାଭ କରିଛି ତା ତୁଳନାରେ କୁବେର ସମ୍ପଦ ଅତି ତୁଚ୍ଛ।
0: ତୋର ତ ସନ୍ତାନ ନାହିଁ, ସନ୍ତାନଟିଏ ପାଇବା ପାଇଁ ଧର୍ମପତ୍ନୀ ତୋର ସବୁବେଳେ ବ୍ୟସ୍ତ। ମୃତ୍ୟୁ ପରେ ପିଣ୍ଡ ଦେବା ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ହେବାକୁ ସମସ୍ତେ ପୁତ୍ର କାମନା କରନ୍ତି, ତୁ ସେଇ ବର ମାଗିପାରୁ?
1: କଣ କହିଲ? ପିଣ୍ଡ ପାଣି ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ପାଇବା ପାଇଁ ମୁଁ ତତେ ପୁତ୍ର ସମ୍ପଦ ମାଗିବି? ତୁ ଏଡ଼େ କପଟିଆ ଠାକୁର, ହଇରେ, ତୋର ଦର୍ଶନ ପାଇବା ପରେ ମୁଁ ଆଉ ନର୍କ ଯନ୍ତ୍ରଣା ଭୋଗିବି କହୁନୁ? କହ।
0: ଓ, ତୁ ତାହେଲେ କିଛି ବର ମାଗିବୁନି?
1: ମୁଁ ଯାହା ମାଗିବି ତୁ କଣ ସତରେ ଦବୁ ଠାକୁର?
0: ସତ୍ୟ ସତ୍ୟ ସତ୍ୟ, ତ୍ରିବାର ସତ୍ୟ କରି କହୁଛି, ତୁ ଯୋଉ ବର ମାଗିବୁ ମୁଁ ନିଶ୍ଚୟ ଦେବି।
1: ତାହେଲେ ମୋତେ ଏଇ ବର ଦେ ଜଗନ୍ନାଥ, ତୋର ଭକ୍ତମାନଙ୍କ ଚରଣ ତଳେ ମୋରେ ମନ ସବୁବେଳେ ଲାଗି ରହିଥାଉ।
0: ତଥାସ୍ତୁ,
1: ଆଉ ଗୋଟିଏ ବର ଦେବୁନି ଜଗା?
0: ତତେ ମୋର ଅଦେୟ କିଛି ନାହିଁ ଦାସିଆ, କହ ଆଉ କଣ ଚାହୁଁଛୁ?
1: ଯେତେବେଳେ ତତେ ଯୋଉ ରୂପରେ ଚିନ୍ତା କରିବି ମୋତେ ସେଇ ରୂପରେ ଦର୍ଶନ ଦଉଥିବୁ।
0: ତଥାସ୍ତୁ, ଧନ୍ୟ ଦାସିଆ, ଧନ୍ୟ ତୋର ଭକ୍ତି। ଏଇ ଦୁଇଟି ବର ସହିତ ତତେ ଆଉ ଗୋଟିଏ ବର ଚାଚି ଦଉଛି, ତୁ ଭକ୍ତିଭାବ ସହିତ ଯେତେବେଳେ ଯୋଉ ଦ୍ରବ୍ୟ ପଠାଇବୁ ମୁଁ ତାକୁ ସାଦରେ ଗ୍ରହଣ କରିବି।

0: ବୁଣାହେଇଥିବା ଲୁଗା ଦୁଇଟା ଘରେ ଅଛି। ଘରକୁ ପଶିଲା ବେଳେ ସେ ଠାକୁରଙ୍କ ନାଁ ନେଇ ପଶିଥିବ, ଖାଲି ହାତରେ ଫେରିଗଲେ ମୋ ଠାକୁରଙ୍କୁ ନିନ୍ଦା ହବ। ସେ ଲୁଗା ଦୁଇଟା ଅଛି, ତାକୁ ନେଇ ଚାଲିଯାଅ। ଯାଅ।
1: ମତେ ତାହେଲେ ତୁ ଚୋର ବୋଲି ଭାବୁଛୁ ନୁହଁ? ହଁ, ତୋର ବା କଣ ଭୁଲ? ଜ୍ଞାନୀ ଗୁଣୀ ଭକ୍ତମାନେ ମତେ ତ ଚୋର ବୋଲି କୁହନ୍ତି। ତ୍ରେତୟାରେ ମୁଁ ଯୋଗୀମୁନି ମାନଙ୍କର ମନ ଚୋରି କରିଛି, ଦ୍ୱାପରରେ କେତେ ସରଲହଣୀ ଚୋରି କରି ଖାଇଛି, ଗୋପୀମାନଙ୍କର ଲୁଗା ଚୋରି କରିଛି, ଆଉ ଏ କଳିଯୁଗରେ ପାପୀମାନଙ୍କର ପାପତାପ ଚୋରି କରିବା ପାଇଁ ବଡ଼ ଦେଉଳରେ ବସିଛି।
0: ଚନ୍ଦନ ଅଗରୁ ଗନ୍ଧରେ ମହକି ଯାଉଛି ଏ ଘର। ବଂଶୀର ସ୍ୱରରେ ନାଚି ଉଠୁଛି ମନ। ଓହ, ଅନ୍ଧାରେ ମୁଁ କିଛି ଦେଖିପାରୁନି। କିଏ କିଏ ତମେ? କିଏ ଘରକୁ ଆସିଛ?

0: କେତେବେଳୁ ଆସିଲୁଣି? ତୋର ବଡ଼ ସିଙ୍ଘାର ବେଶ ସରିଲାଣି? ରାତି ଭୋଗ ଖାଇ ଆସିଛୁ ନା ସେମିତି ପଳେଇ ଆସିଛୁ?
1: ଆରେ ରାତି ଭୋଗ ଆଉ ଖାଇଲି କେତେବେଳେ? ବଡ ପଣ୍ଡା ଚଳୁ ଲଗାଇ ଭୋଗ କରୁଥିଲେ, ହେଲେ ମୁଁ ତୋ ପାଖକୁ ଚାଲି ଆସିଲି।

0: ମଣିମାଙ୍କର ଜୟ ହଉ, ଦୋଷମାର୍ଜନା କରିବା ହଉ ମଣିମା, ବଡ଼ ପଣ୍ଡାଙ୍କ ଚଳୁରେ ଜଗନ୍ନାଥଙ୍କ ଦର୍ଶନ ମିଳୁନି, ସେଇଥିପାଇଁ ଏତେବେଳ ଯାଏ ବଡ଼ସିଂହାର ଭୋଗ।
1: ବନ୍ଦ କର ମନ୍ଦିର ପରିସର ବନ୍ଦ କର। ପଣ୍ଡା ପଡ଼ିଆରୀମାନଙ୍କ ନୀତିରେ ନିଶ୍ଚୟ କିଛି ଅନୀତି ଘଟିଛି, ସେଇଥିପାଇଁ, କେବଳ ସେଇଥିପାଇଁ ବଡ଼ ପଣ୍ଡାଙ୍କ ଚଳୁରେ ଠାକୁରଙ୍କର ଦର୍ଶନ ମିଳୁନି। ତମେ ତମେ ଆସିପାର ପରିଚାରକ।
0: ଜୟ ଆଜ୍ଞା ମଣିମା।
1: ହେ ଲକ୍ଷ୍ମୀପତି, ହତମ ଗଜପତିର ଗତି ମୁକ୍ତିଦାତା, ଜଗତପତି ହେ ଜଗନ୍ନାଥ, କୁଶ ଶଯ୍ୟାରେ ଶୋଇ ତୋର ପାଦ ପଦ୍ମରେ ଶରଣ ପଶୁଛି ପ୍ରଭୁ। କ୍ଷମା ଗୁଣରେ ସବୁ ଦୋଷ ମାର୍ଜନା କରି କହ ଦୟା ସାଗର, ମୋତେ କହ କାହିଁକି କାହିଁକି ଅଘଟଣ, ତା ନହେଲେ ମୋ ଆତ୍ମାହୁତି ଦେବି, ଏ ପ୍ରାଣ ବିସର୍ଜନ କରିବି, କଳଙ୍କିତ ହେବ ତୋର ଶରଣ ରକ୍ଷଣ ନାମ। ଦୁନିଆରୁ ସବୁଦିନ ପାଇ ତୋରେ ସେବକ ପ୍ରତାପ ରୁଦ୍ରଦେବର ନାଁ ଲୋପ ପାଇଯିବ। କହ କହ ଜଗନ୍ନାଥ, କାହିଁକି କାହିଁକି ଚଳୁରେ ତୋର ଦର୍ଶନ ମିଳୁନି, କହ କହ ଜଗନ୍ନାଥ କହ।
2: ବ୍ୟସ୍ତ ହେବାର କିଛି ନାହିଁ ଗଜପତି, ବଡ଼ ପଣ୍ଡା ଚଳୁ କଲାବେଳେ ମୁଁ ରତ୍ନ ସିଂହାସନରେ ନଥିଲି।
1: ରତ୍ନ ସିଂହାସନ ଶୂନ୍ୟ କରି ପୂର୍ଣ୍ଣ ବ୍ରହ୍ମ କୁଆଡ଼େ ବିଜେ କରିଥିଲେ ପ୍ରଭୁ।
2: ପର ଅପର ମୋର ନାହିଁ, ଭାବିଲା ଭୃତ୍ୟ ସଙ୍ଗେ ଧାଇଁ, ବାଉରୀ କୂଳେ ତାର ଜନ୍ମ, ବାଲିଗାଁ ଦଶ ବୋଲି ନାମ, ତାର ମନ୍ଦିରେ ଥିଲି ମୁହିଁ, ଭକତ ଭାବେ ବନ୍ଧା ହୋଇ।
1: ଧନ୍ୟ ଧନ୍ୟ ବାଲିଗାଁ ଦାସ, ଧନ୍ୟ ତୁମର ଭକ୍ତି, ଧନ୍ୟ ଭକ୍ତ ପ୍ରିୟ ଜଗନ୍ନାଥ, ଧନ୍ୟ ତୁମର ଭକ୍ତ ବାନ୍ଧବ ପଦବୀ।
0: ମଣିମାଙ୍କର ଜୟ ହଉ, ବଡ଼ସିଂହାର ଭୋଗ ଚଳୁରେ ବଡ଼ ଠାକୁର ଦର୍ଶନ ଦେଲେଣି।
1: ମହାପ୍ରଭୁଙ୍କ ଅପାର କରୁଣାରୁ, ମହାଚିନ୍ତାରୁ ମୁଁ ମୁକ୍ତି ପାଇଲି।

0: ମଲା ମଲା, ଆଜି କଣ ନିଦ ଭାଙ୍ଗିବନି କି? ଆହେ ଉଠ ମା, ସକାଳେ ସବୁଆଡେ ଖରା ପଡିଲାଣି ପରା, ଆଉ କେତେବେଳ ଯାଏ ଶୋଇଥବ?
1: ଉଠୁଛି ଉଠୁଛି।
0: କାଇଁ ରାତିରେ କଣ ନିଆଁ ନିଭେଇବାକୁ ସମୁଦ୍ର ଯାଇଥିଲ କି?
1: ନାଇଁ ରମା, କାଲି ରାତିରେ ଟିକେ ଜୋରେ ନିଦ ଲାଗିଲା। ରାତିରେ ଗୋଟେ ଅଦ୍ଭୁତ ସ୍ୱପ୍ନ ଦେଖିଲି। ସ୍ୱପ୍ନରେ
0: ଠାକୁର ଆସିଥିଲେ, କେତେ କଥା କହିଲେ, ଏଇଆ କହିବଟି? ଥାଉ, ମୋର ସେସବୁ ଶୁଣିବାକୁ ଜମା ମନ ନାହିଁ। କି ହୋ, ତମର ସିନା ଆଉ କାହିଁରେ ମନ ଲାଗୁନି ଯେ ସବୁବେଳେ ଖାଲି ଠାକୁର ଠାକୁର ହଉଛ? ହେଲେ ଠାକୁରଙ୍କର କଣ କିଛି କାମ ନାହିଁ? ଆଉ ତାଙ୍କର ଆଉ କୁଆଡେ ଯିବାକୁ ମନ ହେଲାନି ଯେ ରାତିରେ ତମକୁ ସ୍ୱପ୍ନ ନେଇବାକୁ ଚାଲି ଆଇଲେ?
1: ନା, ତମେ ସେ କଥା ବୁଝିପାରିବନି ରମା। ସତରେ କାଲି ରାତିରେ ଠାକୁର?
0: ଓହୋ, କହିଲି ପରା ସେସବୁ ମୁଁ ଶୁଣିପାରିବିନି। ହଁ, ଆଜି ଘରେ କିଛି ନାହିଁ, ଏବେ ତ ଲୁଗା ବୁଣାବୁଣି କାମ ବି ଛାଡ଼ିଲଣି। ସେଇ ଯୋଉ ଦି ଖଣ୍ଡ ଲୁଗା ଅଛି ସେଇଥିରୁ ଖଣ୍ଡେ ନେଇଯା, କାହାକୁ ବିକି କୋଉଠି ଆଣିଲେ ଚୁଲି ଜଳିବ। ହେଇଠି ଖାଲି ପେଟରେ ଦାନା ନ ପଡିଲେ ଠାକୁର ନାମ ଜପିବାକୁ ବଳ ଆସିବନି କି? ଭୋକ ଦାଉରି ଆଖିକି ଠାକୁର କଣ, କେହି ବି ଦେଖାଯିବେନି। ହଁ,
1: କଥାରେ କହନ୍ତି ବାହାନେ କୋଟି ଭଣ୍ଡାରକୁ ତେପନ କୋଟି ଯିବ। ସବୁଦିନ କୁଆଡେ କୋଟିଏ ଯିବ, ଉପାସ ରହନ୍ତି। ଆମ ଭାଗ୍ୟରେ ଯୋଉଦିନ ଉପାସ ରହିବାର ଯୋଗ ପଡିବ ରହିବା, ସେଥିପାଇଁ ଭାବିବାର କଣ ଅଛି?
0: ହେଇ, ସେ ଶାସ୍ତ୍ର ପୁରାଣ କଥା ମତେ ଜମା ଶୁଣାଓନି। ଏ ଲୁଗା ନିଅ, ହେଇ ଭଲ ଲୋକ ଦେଖିକିରି ଦବ, ଯେମିତି କୋଉଡି ମିଳିବ।
1: ହଁ, ମୁଁ ସେ ପହରାଜପୁର ରମାକାନ୍ତ ଗୋସାଇଙ୍କ ଘରକୁ ଯାଉଛି, ସେ କହିଥିଲେ ଲୁଗା ପାଇଁ ଯାଉଛି।
0: ହଁ ହଁ, ଯାଉଛି, ଝଟି ଆସିବ।
1: ହଁ ହଁ।

0: ହୋଲି କହୁଛି ସାନ୍ତେ।
1: ଇରେ ଦାସିଆ, ଆରେ ସକାଳୁ ସକାଳୁ ଇଆଡ଼େ କୁଆଡ଼େ?
0: ଇଏ ଲୁଗା ପାଇଁ କହିଥିଲେ ପରା ଆଣିଛି।
1: ସେଇଦିନ ତତେ କହିଥିଲି, ଆଜି ସରିକି ମନେ ପଡ଼ିଲା?
0: କଣ କରିବି ସାନ୍ତେ, ଯେତେବେଳେ ଯାହା ଯୋଗ ନା।
1: ହଉ ବାପା, ଯାହା କହିଲୁ ଦାସିଆ।
0: ସାନ୍ତେ, ଆପଣଙ୍କ ଏ ଗଛରେ ଯୋଉ ନଡ଼ିଆଟି ଫଳିଛି ନା, ଠାକୁରଙ୍କୁ ଲାଗିଗଲା ଭଳି ହେଇଛି। ସାନ୍ତେ, ମତେ ଏ ନଡ଼ିଆଟି ଦିଅନ୍ତେନି।
1: ଆରେ ବାପା, ମୋର କିଛି ଆପତ୍ତି ନଥିଲା ଯେ, ହେଲେ ଗଛର ପହିଲି ଫଳଟା।
0: ଆପଣ ମୂଲ ପାଇଁ କିଛି ଭାବନ୍ତୁନି, ଯାହା କହିବେ ମୁଁ ଦେବା ପାଇଁ ରାଜି ଅଛି।
1: ମୂଲଟା ଟିକେ ଅଧିକା ହେଇଯିବ ବାପା, ସେଇଥିପାଇଁ।
0: କୁହନ୍ତୁ କୁହନ୍ତୁ ସାନ୍ତେ, କହୁନାହାନ୍ତି, କୁହନ୍ତୁ କେତେ ଦେବି। ଆଉ ଡେରି କରନ୍ତୁନି, ଦୟାକରି ମୋତେ ଟିକେ ନଡ଼ିଆଟି ଦିଅନ୍ତୁ। ଆପଣ ପାଖକୁ ଆସିଲା ବେଳେ ମାଧ ଗୋସ୍ୱାଇଁ ପୁରସ୍ତମ ବାହାରିଥିଲେ, ତାଙ୍କରି ହାତରେ ପଠେଇଦେବି ବୋଲି ଭାବୁଛି, ଡେରି ହେଲେ ସେ ଚାଲିଯିବେ।
1: ଜଗନ୍ନାଥଙ୍କ ପାଖକୁ ଫଳଟା ପଠେଇବାକୁ ତୋର ଯଦି ଏତେ ଆଗ୍ରହ, ଆଉ ଡେରି କରିବା ଭଲ ନୁହେଁ ବାପ। ବୁଝିଲୁ ଦାସିଆ, ଏଇ ଲୁଗା ଖଣ୍ଡିକ ଦେଇଦେଇ ନଡ଼ିଆଟା ତୁ ନେଇଯିବୁ ଆଉ।
0: ନିଅନ୍ତୁ ସାନ୍ତେ, ଏ ଲୁଗା ରଖନ୍ତୁ, ମତେ ନଡ଼ିଆ ଦିଅନ୍ତୁ।
1: ଆରେ ବାପା, ମୁଁ ଦେବି କଣ, ଗଛରେ ଚଢି ତୁ ନଡ଼ିଆ ନେଇଯିବୁ ନା ଆଉ, ତୋଳିବା ପାଇଁ ପୁଣି ମୁଁ ଆଉ ଘର ଖୋଜିବି।
0: ହଉ ସାନ୍ତେ, ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ।

0: ¡Mata Gosei! ¡Mata Gosei! ମାତା ଗୋସେଇ ଗୋସେଇ ଠାକୁରଙ୍କ ପାଇଁ ଏସବୁ କଣ ନଉଛନ୍ତି?
1: ଏଇ ଆମ୍ବ ପଣସ ପଇଡ଼ ନଡ଼ିଆ କଦଳୀ ଘିଅ ଦୁଧ ଦହି ଛେନା ଆଉ ନବା ତ ଆଉ କଣ?
0: ଆପଣ ଏତେ ଦରବ ନଉଛନ୍ତି, ମୋର ଗୋଟେ ଛୋଟିଆ ଦରବ ନେଇଯିବେନି?
1: ଆରେ ଦଉନୁ, ମୁଁ କଣ ନାହିଁ କରୁଛି?
0: ଏଇ ଏଇ ନିଅ ଗୋସେଇ, ଗୋସେଇ ଏ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ କହିବେ, ବାଲିଗ୍ରାମ ଦାସ ପଠେଇଛି, ସେ ଯଦି ହାତ ବଢେଇ ତମ ହାତରୁ ନେବେ ତ ଦବ, ନହେଲେ ମତେ ଆଣି ଦେଇଦବ।
1: ହଉ ହଉ ହେଲା, ଦେଶୀ ଫଳ ଦେଖ।

0: ଦେଖିଲୁ, ମୋତେ କାହିଁକି କିଏ ଭକ୍ତର ଭଗବାନ ବୋଲି କହିବ?
1: ହେ ଭାବଗ୍ରହୀ ଜଗନ୍ନାଥ, ଯୋଉ ସଙ୍କଟରେ ପଡ଼ି ତତେ ଡାକୁଛି ସେ କଥା ତତେ ଅଗୋଚର ନଥିବ। ମୋର ବିଶ୍ୱାସ ଅଛି, ଏକା ତୁ ମୋତେ ଅପମାନରୁ ପାରି କରିପାରିବୁ।
0: ତୋର ଅପମାନ ମୋ ପାଇଁ କ'ଣ ଅପମାନ ନୁହେଁ
1: ଜଗନ୍ନାଥ?
0: ତୋର ବର୍ତ୍ତମାନର ସଙ୍କଟ ବିଷୟରେ ମୁଁ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି। କାଲି ପଞ୍ଚସଖା ମୋତେ ଧ୍ୟାନ ଓ ଯୋଗ ବଳରେ ନୀଳଚକ୍ରରେ ଲୁଚାଇ ତୋର ମନ ବିଡ଼ିବା ପାଇଁ ଏଠାକୁ ଆସିବେ। ତତେ ଯାହା ଭଲ ଦ୍ରବ୍ୟ ମିଳିବ ସଂଗ୍ରହ କରି ସେମାନଙ୍କର ଚର୍ଚ୍ଚା କରିବ। ପଞ୍ଚସଖା ଗଣ ତୋ ହୃଦୟରେ ପ୍ରେମ ରୂପାଙ୍ଗ ଦେଖିବା ଲାଗି ଆଗ୍ରହ ପ୍ରକାଶ କରିବେ। ସେମାନେ କ୍ଲିଂ ସିଂ ଏବଂ ଓମ୍ର ବିଚାର ଜାଣିବାକୁ ଚାହିଁବେ। ଶିଶୁ ଅନନ୍ତ ଅନାଦି ସୂର୍ଯ୍ୟ ବିଚାର, ଯଶବନ୍ତ ରାଧା ଅର୍ଥ, ଏ ବିଷୟରେ ସ୍ୱତନ୍ତ୍ର ପ୍ରଶ୍ନ ପଚାରିବେ। କିନ୍ତୁ ସବୁ ପ୍ରଶ୍ନ ଶୁଣି ଶ୍ରୀଜଗନ୍ନାଥ ଏକାକ୍ଷର ବ୍ରହ୍ମ ବୋଲି ତୁ ଉତ୍ତର ଦେବ। 64 ଭକ୍ତଗଣଙ୍କ ସହ ପଞ୍ଚସଖାମାନେ ତୋର ଏଇ ଉତ୍ତର ଶୁଣି ତୋ ଭକ୍ତି ଓ ଜ୍ଞାନର ପ୍ରଶଂସା କରିବେ।

0: ଏ ବଡ ପାଣ୍ଡେ, ଏ ସିଂହଦ୍ୱାର ଆଜି ଏତେ ଗହଳି କାହିଁ ଯିବ?
1: ଗହଳି ମଣି ଜାଣିପାରୁନୁ? ଆରେ ଭଳିଆ, ଏ ଗହଳି କଣ ନୂଆ ଦେଖୁଛୁ? ଜଗନ୍ନାଥଙ୍କ ଘରେ ଦୁଆରେ ଦାଣ୍ଡରେ କେତେ ଗହଳି ନାହିଁ ମତେ କହିଲୁ? ବୁଝିଲୁ ଭଣିଆ, ସେ ଠାକୁର ଯେମିତି ଅଦ୍ଭୁତ, ତାଙ୍କର ମହିମା ସେମିତି ଅଦ୍ଭୁତ। ତା ନହେଲେ ବାଲିକା ଦାସିଆ ବାହୁରି ପଠେଇଥିବା ନଡ଼ିଆ ସେ କଣ ହାତ ବଢି ନେଇଥାନ୍ତେ?
2: ଖାଲି କଣ ସେତିକି? ତେମେ ମାରେ କହିଲାନି, ମୋର ମନେ ପଡ଼ିଲା, ପଞ୍ଚସଖା ଭକ୍ତମାନେ ଆଜି ସେଇ ଦାସିଆ ବାହୁରିକୁ ପରୀକ୍ଷା କରିବାକୁ ତା ଗାଁକୁ ଯାଇଥିଲେ। ତାକୁ ଗୁଡ଼େଇ ତୋଡ଼େଇ କେତେ ପ୍ରଶ୍ନ ପଚାରିଲେ, ହେଲେ ସେ କୁଆଡ଼େ ସବୁ ପ୍ରଶ୍ନର ଉତ୍ତର ଦେଇ ଏମାନଙ୍କୁ ତାଜଗା କରିଦେଲା। ଆଉ ବୁଝିଲ, ସେ ସେ ତା ମୁଣ୍ଡରେ ଶାଢ଼ୀ ବାନ୍ଧି ଫେରିଛନ୍ତି।
1: ହଉ ହେଇଥିବ ହେଇଥିବ ହେଇଥିବ ମଣି ହେଇଥିବ। ଆରେ କାଳିଆ କାଳିଆ କେତେବେଳେ କାହାକୁ କରୁଣା କରେ ସେ କଥା ତା ଛଡ଼ା କିଏ ଜାଣିବ କହିଲୁ? କରୁଣା ଭଳି ଢାଳିଲା ବେଳେ ସେ କଣ ଜାତି ଅଜାତି କିଛି ଦେଖେ? ଅପାର କରୁଣା ତାର ରେ, ଅପାର କରୁଣା, ବୁଝିଲୁ?
3: ଦେଖିଲ
1: ଗୋଟେ ବାଇଦ କଣ ବୋଝ ବୋଝ ବୁଢ଼ି ଆସୁଛି। ଆମ୍ବ ଗୁଡା କେଡେ ବଡ ବଡ ହେଇଯିବ।

0: ସରଳ ହିତ ନୁହେଁ।
1: ଗୋଟେ ଆମ୍ବ ନ ଦେଖିଲା ଭଳିଆ ସେମିତି ଗୋଟେ ହାଉଳି କାଇ ଖାଉଛ। ଆରୁ ଆରୁ ଆରୁ ଆମ୍ବ ମାଲେ ଆମ୍ବ ମାଲେ ଏଣିକି ଆସିବା ହେଉ।
2: ଆରେ ମଣି, ଏ ଆମ୍ବ କଣ ବିକିବାକୁ ଆଣିଛୁ?
3: ନାଇଁ ଆଜ୍ଞା, ମୁଁ ଏ ଠାକୁରଙ୍କୁ ଦବାକୁ ଆଣିଛି।
2: ଆରେ ଆରେ କୋଉ ଠାକୁର କୋଉ ମଣି ଭାଇର?
3: ମୁଁ ତ ସେଇ କାଳିଆ ଠାକୁରକୁ ଜାଣିଛି, ତାରି ପାଇଁ ଆଜ୍ଞା ଆଣିଛି।
2: ବୁଝିଲ ସାନ ମଣି? ମଳୁ କହୁଥିଲା କାକର ପାଣି, ବୈଦ କହିଲା ଦେ ତୋ ରାଣୀ, ଦେ ମଣି ଆଣି ଦେ ଦେ ଦେ, ମୁଁ ସେଇ କାଳିଆକୁ ଲାଇକ୍ କରିଦେବି।
1: ମତେ ଦେ ମତେ ଦେ, ମୁଁ ଦେଇଦେବି।
2: ଚୁପ୍ ଚୁପ୍ ଚୁପ୍ ଚୁପ୍ ଦେବି ଝାମେ ଯେ ଏକାଥରେ ବହୁତ
1: ଦେଖ।
2: ଆରେ ମୁଁ ବଡ ପଣ୍ଡା, ଆମ ମୁଁ ନେବିନି ଆଉ କି ନବ ରେ। ଆମ ମୁଁ ନେଇ ବଡ ପଣ୍ଡା, ମୁଁ
1: ହାତ ଦେଲେ ମତେ
2: ହାତ ମାରୁନା।
3: ହେ ଭଗବାନ, ହେ ଭଗବାନ, ହେ ଜଗନ୍ନାଥ, ତୋରି ପାଇଁ ଆମ୍ବ ଆଣିଥିଲି, ତୋ ଫଳ ତୁ ନେଇଯା ଠାକୁର, ତୁ ନେଇଯା।
1: ବଡପଣ୍ଡେ, କଣ ଏ ଗୋଟେ ଗୋଟିଏ ଆମ୍ବ ଗୁଡା କେମିତି ଶୂନ୍ୟ ଉଡି ଯାଉଛି?
2: ଆରେ ଭଳି ମୁଁ ତ ତାଟକା ହେଇଗଲିଣି, ଆଉ ଚାହୁଁ ଚାହୁଁ ଟୋକେଇଟା ଆମ୍ବ ଶୂନ୍ୟରେ ଉଡିଗଲା। ଆରେ ଇଏ ତ ଅଦ୍ଭୁତ ଦୃଶ୍ୟ, ଆରେ ଜଗନ୍ନାଥ କଣ ସତରେ ଆମ୍ବ ଗୁଡାକୁ ଉହାନ କରିଦେଲେ?
1: ସତେ ଏ ଯାଦୁ ବିଦ୍ୟା ଭଳିଆ ଲାଗୁଛି, ଏ ଲୋକଟା ବୋଧେ କାଉରି କାମେଖା ମତେ ସାଚି କଣ ଆଉ। ପଣ୍ଡେ ମୁଁ ଏଇ ଠିଆ ହେଇଛି, ତମେ ଗଲ ଗଲ ଗଲ ଠାକୁରଙ୍କ ସିଂହାସନ ଟିକେ ବୁଲି ଆଇଲ, ସତକ ବିଷୟ ଜଣା ପଡିଯିବ।
2: ଆଉ ମୁଁ ଯାଇକି ଚକ୍ର ମାରିକି
1: ଗଲ।
2: ଜଗନ୍ନାଥଙ୍କର ଅତୃଶ ନିକଟରେ ଆମ ଟାକୁଆ ଚୋପା ଗଦା ହୋଇ ପଡିଛି। ସେଦିନ ନଡ଼ିଆ ଆଣିଥିଲା ଭଳି ଜଗନ୍ନାଥ ନିଜେ ଆମ୍ବ ଗ୍ରହଣ କରିଛନ୍ତି। କିଏ ତୁମେ ମହାପୁରୁଷ, କିଏ ତୁମେ ମହାପୁରୁଷ, ଦୟାକରି ତୁମର ପରିଚୟ ପ୍ରକାଶ କର ମହାପୁରୁଷ।
3: ମୁଁ ବାଲିଗାଁର ଦାସିଆ ବାଉରି।
4: ବାଲିଗାଁର ସେଇ ପରମ ଭକ୍ତ,
2: ପରମ ଭକ୍ତ ଦାସିଆ
4: ବାଉରି।
3: ତୁମ୍ଭମାନଙ୍କୁ ହୀନ ଦାସିଆ ବାଉରି ଓଳିକି ହଉଛି ସାଆନ୍ତେ?
2: ନା ନା ମଣି, ନା ନିଜକୁ ଏତେ ହୀନ ମନେ କରୁନେଇ, ତମେ ଆମ ସମସ୍ତଙ୍କର ନବସ୍ୟ। ତୋ ଦୋଷ ରହିଲା ଜଗତେ, ପରମ ପଦ ମିଳୁ ତତେ। ନେ ମଣି ନେ, ନେ ଜଗନ୍ନାଥଙ୍କ ଧନ୍ଦାବଳ ନେ, ଇ ତୁଳସୀ ନେ, ଇ ଆଳତୀ ନେ, ଆଳତୀ ନେ ବାପା, ଆଳତୀ ନେ।
3: ଜୟ ଜଗନ୍ନାଥଙ୍କର, ଜୟ
2: ଜୟ ଜଗନ୍ନାଥଙ୍କର।

0: ରମା ନିଅ ଠାକୁରଙ୍କ ତୁଳସୀ ପାଅ, ଆଉ ଏ ଧଣ୍ଡା ମାଳଟା ନେଇ ତନ୍ତ ଶାଳରେ ଟାଙ୍ଗି ଦିଅ।
1: ତେମେ କଣ
0: ଜଗନ୍ନାଥଙ୍କ ପାଇଁ ଆମ୍ବ ଦିଟା ନେଇ କ୍ଷେତ୍ରକୁ ଯାଇଥିଲି।
1: ତେମେ ଖାଲି ଏଇଆ କରୁଥାଅ,
0: କେହି କଣ ନିଜ ଇଚ୍ଛାରେ କିଛି କରେ? ସବୁ ସେ ଜଗନ୍ନାଥ କରାନ୍ତି କରନ୍ତି, ସେଇଥିପାଇଁ ପରା ତାଙ୍କ ନାଁ ଇଚ୍ଛାମୟ।
1: ଆସିଲ ଖାଇବ,
0: ତମରାଣ ଖାଇ କହୁଛି। କ୍ଷେତ୍ରରେ ପହଞ୍ଚିଲା ବେଳେ ଭାରି ଭୋକ ହଉଥିଲା, ହେଲେ ପାଦୁକା ଟିକେ ପାଇଦେଲାରୁ ସବୁ ଭୋକ କୁଆଡେ ଉଭେଇ ଗଲା।
1: ଏଇ ତେମେ କେମିତି ଠାକୁରଙ୍କୁ ଜପ କରୁଛ, ତାଙ୍କୁ କେମିତି ଡାକୁଛ, ମତେ ଟିକେ ଶିଖେଇ ଦିଅନ୍ତନି। ମୋର କାଇଁ ସେସବୁ କରିବାକୁ ଭାରି ମନ ହଉଛି।
0: ଠାକୁରଙ୍କ ଦୟାରୁ ସେସବୁ ସମ୍ଭବ ହୁଏ ରମା? ସେସବୁ କାହାକୁ ଶିଖେଇ ହୁଏନି। ମନ ଧ୍ୟାନ ଦେଇ ତମେ ଖାଲି ଜଗନ୍ନାଥଙ୍କ କଥା ଚିନ୍ତା କର, ସବୁ ତାଙ୍କରି ଉପରେ ଛାଡ଼ିଦିଅ। ତାଙ୍କର କରୁଣା ହେଲେ ହୁଏତ ସେ ତମର ଡାକ ଶୁଣିପାରନ୍ତି।
1: ତମକୁ ବାହାରେ କିଏ ଡାକୁଛନ୍ତି?
0: ହଉ ମୁଁ ଦେଖୁଛି। ଏତେ ଖରାରେ ହେ ଅଧମ ପାଖକୁ ଆସିବାର କାରଣ କଣ କୁହନ୍ତୁ ଗୋସେଇ, ମୁଁ ଆପଣଙ୍କର କି ସେବାରେ ଲାଗିପାରିବି?
2: ଆରେ ନା ନା, ସେମିତି କିଛି କାମ ନାହିଁ ମ। ହଠାତ୍ ତମକୁ ଟିକେ କାହିଁକି ଦେଖିବାକୁ ଇଚ୍ଛା ହେଲା, ଖରାରେ ଚାଲି ଆସିଲି ଆଉ। ଭାରି ଭୋକ ହଉଛି, କିଛି ଖାଇବାକୁ ଦେଇପାରିବ?
0: ଆପଣ କଣ ପାଗଳା ହେଲେ ଗୋସେଇ? ଆପଣ ପରା ବ୍ରାହ୍ମଣ ଜାତି ଶ୍ରେଷ୍ଠ, ଆପଣ କଣ ଏ ବାଉରି ଘରୁ ଭୋଜନ କରିବେ?
2: ସେଥିରେ କ୍ଷତି କଣ ଅଛି? କେହ ତମକୁ ମତେ ସମସ୍ତ ଜୀବଜଗତକୁ ଭଗବାନ ପରା ସୃଷ୍ଟି କରିଛନ୍ତି। ମୋ ଘଟରେ ଯେଉଁ ନାରାୟଣ, ତମ ଘଟରେ ବି ସେଇ ନାରାୟଣ ବିରାଜମାନ କରୁଛନ୍ତି। ମୋ ଦେହରେ ଯେଉଁ ରକ୍ତ ପ୍ରବାହିତ ହଉଛି, ତମ ଦେହରେ ମଧ୍ୟ ସେଇ ଏକା ବର୍ଣ୍ଣର ରକ୍ତ ପ୍ରବାହିତ।

0: ଦେଖୁଛି, ତେଣୁ ମୁଁ କିପରି ବଡ଼ ଜାତି ହେଲି ଆଉ ତମେ ଛୋଟ ଜାତି ହେଲ? ବିଚାରହୀନ, ବିବେକହୀନ, ଜ୍ଞାନହୀନ ମଣିଷ ସିନା ଜାତି ଅଜାତି ବାଛୁଛି, ହେଲେ ଭଗବାନଙ୍କ ପାଖରେ ସେସବୁର ଭେଦଭାବ ନାହିଁ। ଭଗବାନ ରାମଚନ୍ଦ୍ର ସବରୀ ହାତରୁ, ନାଇଁ ନାଇଁ ମାନେ ଖାଲି ହାତରୁ ନୁହେଁ, ସବରୀ ଅଇଁଠା ଖାଇବା କଥା ତମେ କ'ଣ ପୁରାଣରୁ ଶୁଣିନ?
1: ଶୁଣିଛି ଯେ, ଯେତେ ହେଲେ ଆପଣ ବ୍ରାହ୍ମଣ ଉଚ୍ଚ ଜାତି।
0: ମୋତେ ସେମିତି ଜମା ଭାବ ନାହିଁ ମ, ମୋର ଜାତି ଗୋତ୍ର ବାଛ ବିଚାର କିଛି ନାହିଁ। ଯାହାର ଭାବ ପାଉ ମନ, ତା ଘରେ ଆମ୍ଭର ଭୋଜନ। ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହା ଠାକୁ।
1: ଆପଣ ଯେତେ କହିଲେ ବି ମୁଁ ଆଜ୍ଞା ଛୋଟ ଜାତି, ବାଉରି।
0: ଓହୋ, ବାଉରି ବାଉରି ବାଉରି, ବୁଝିଲ ଦାସିଆ, ତମେ ଏ ଜନ୍ମରେ ସିନା ବାଉରି ଘରେ ଜନ୍ମ ହେଇଛ, ପୂର୍ବରୁ କିନ୍ତୁ ବ୍ରାହ୍ମଣ ଥିଲ।
1: ବ୍ରାହ୍ମଣ ଥିଲି?
0: ହଁ, ତମେ ପ୍ରଥମ ତିନି ଜନ୍ମରେ ଶୂଦ୍ର ଓ ତାପରେ ତିନି ଜନ୍ମରେ ବ୍ରାହ୍ମଣ ଥିଲ।
1: ହେଲେ ଆପଣ ଏସବୁ,
0: ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସବୁ ମୋତେ ଗୋଚର।
1: ମୋର ପରଜନ୍ମ ବୃତ୍ତାନ୍ତ ଦୟାକରି କୁହନ୍ତୁ ଗୋସେଇ।
0: ହଁ, ତୁମେ ଏହା ପରେ ଭଣ୍ଡୁ ଗରିବ ଓ ପୁଣି ଥରେ ଗରିବ ନାମରେ ଜନ୍ମ ହେବ। ସେଇ ଜନ୍ମରେ ତୁମ ପିତାଙ୍କ ନାମ ବିଷ୍ଣୁଦାସ ଓ ମାତାଙ୍କ ନାମ ଲଳିତା ହେବ।
1: ଲୋକେ ଏସବୁ ଜମା ବିଶ୍ୱାସ କରିବେନି, ଆପଣ ଲେଖନୀ ସଞ୍ଚା ଧରିଛନ୍ତି, ଦୟାକରି ନିଜେ ଏଟାକୁ ଲେଖି ଦିଅନ୍ତେନି।
0: ଠିକ୍ ଅଛି ଠିକ୍ ଅଛି, ହଉ ଲେଖି ଦଉଛି।
1: କଣ ଲେଖା ହେଲା ପଢି ଶୁଣେଇ ଦିଅନ୍ତୁ ଗୋସି।
0: ହଉ ଶୁଣ ଭକ୍ତ ଦାସ, ଶୁଣ। ଲେଖନୀ ସଞ୍ଚା କରେ ଧରି, ଆଗତ ଲେଖନ୍ତି ଶ୍ରୀହରି। ଲେଖିଲେ ପ୍ରଭୁ ପିତବାସ, ଶରଣ ବାଲି ଗାଞ୍ଜେ ଦାସ।
1: କଣ କହିଲେ, କଣ କହିଲେ? ପ୍ରଭୁ ପିତବାସ, ଠାକୁର ତୁ ତୁ ତାହେଲେ ବ୍ରାହ୍ମଣ ବେଶରେ?
0: କଣ ତଥାପି ସନ୍ଦେହ ହଉଛି? ଏଇ ଦେଖ ମୋର ଶଙ୍ଖ ଚକ୍ର ଗଦା ଆଉ ପଦ୍ମ।
1: ତୁ ତୁ ସତରେ ସତରେ ଭାରି ହଟିଆ ନଟିଆ ଭାବ ବନେ ଦିଆ ଠାକୁର, ଖାଇବାକୁ ମାଗୁଥିଲୁ ପରା, ହେଲେ ତତେ କଣ ଖାଇବାକୁ ଦେବି ଯେ?
0: ତୋ ହାତରୁ ନଡ଼ିଆ ଆମ୍ବ ସବୁ ତ ମୁଁ ଖାଇଛି, ଏବେ ଯାହା ରଖିଛୁ ତାକୁ ଦେ।
1: ହଁ ହଁ, ତୋ ପାଇଁ ଏ ପଇଡ଼ ଦୁଇଟା ରଖିଥିଲି, ନେ ଠାକୁର ନେ ନେ।
0: କି ଶାନ୍ତି, ତୃପ୍ତି, ଧନ୍ୟ ଧନ୍ୟ ଭକ୍ତ, ଧନ୍ୟ ତୋର ଜନ୍ମ।
1: ହେ ଦୟାମୟ, ତୋରି ଦୟାରୁ ଏ ସମାଜରୁ ଉଚ୍ଚ ନୀଚ ଜାତିଭେଦର ବିଚାର ଲୋପ ପାଇଯାଉ। କେବଳ ହେ ବାହୁରି ଜାତି ନୁହେଁ, ସବୁ ଜାତି ସବୁ ମଣିଷଙ୍କ ପାଇଁ ତୋର ଦୟାର ଭଣ୍ଡାର ଖୋଲା ରହିଥାଉ, ଖୋଲା ରହିଥାଉ କାଳିଆ। ହେ ଜଗନ୍ନାଥ, ଏତିକି ମାଗୁଣୀ, ଏତିକି ମାଗୁଣୀ, ଏତିକି ମାଗୁଣୀ।

ଶୁଣିଲେ ନାଟକ ପବିତ୍ର ଦାସିଆ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଗଜପତି ପ୍ରତାପ ରୁଦ୍ରଦେବ, ନିର୍ମଳ କୁମାର କାନଙ୍ଗ, ପୁରାଣ ପଣ୍ଡା ଜଗନ୍ନାଥ ଦାସ, ଅନ୍ୟ ଜଣେ ପଣ୍ଡା ଆଲୋକ କୁମାର ମହାନ୍ତି, ବଡ଼ ପଣ୍ଡା ରାମଚନ୍ଦ୍ର ପ୍ରତିହାରି, ମନ୍ଦିର ପରିଚାଳକ ଶୁଭ୍ରାଂଶୁ ରଞ୍ଜନ ଦାସ, ରମାକାନ୍ତ, ଜୟକୃଷ୍ଣ ମିଶ୍ର, ମାଧବ ଗୋସେଇଁ, କିଶୋର ମହାନ୍ତି, ବଳରାମ ଦାସ, ମାୟାଧର ସାହୁ, ଶ୍ରୀଜଗନ୍ନାଥ, ନାରାୟଣ ମହାନ୍ତି, ଦାସିଆ ବାଉରୀ, ଅଶ୍ରୁମୋଚନ ମହାନ୍ତି ଏବଂ ରମା ନିହାରବଳା ପଟ୍ଟନାୟକ। ଶ୍ଳୋକ ଆବୃତ୍ତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି।

ପ୍ରଚାର କରିବ ଦିନ 2:45। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ପୁଣି ଥରେ ସ୍ୱାଗତ ଜଣାଇବ 5:55। ଶୁଭରାତ୍ର, ଜୟ ହିନ୍ଦ। ପ୍ରଚାର କରିବ ଦିନ 2:45। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ପୁଣି ଥରେ ସ୍ୱାଗତ ଜଣାଇବ 5:55। ଶୁଭରାତ୍ର, ଜୟ ହିନ୍ଦ।